ଆକାଶବାଣୀ ପୁରୀ ଆଜି ମଙ୍ଗଳବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 19 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 9 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:54 ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

0: ନିବେଦନ କରିଛନ୍ତି ସୁଲୋଚନା ଦାସ।
1: ଯେକୌଣସି ସ୍ୱପ୍ନ ପାଇଁ ସଂକଳ୍ପ ଶକ୍ତିର ଆବଶ୍ୟକତା ଅଛି। ମନୁଷ୍ୟ ଯଦି ଖାଇ ପିଇ ପଶୁ ଭଳି ଜୀବନ ଧାରଣ କରିବ ଓ ଅବଶେଷରେ ମୃତ୍ୟୁବରଣ କରିବ, ତେବେ ସ୍ୱପ୍ନ ଦେଖିବାର କୌଣସି ଆବଶ୍ୟକତା ହିଁ ନାହିଁ। କିନ୍ତୁ ମନୁଷ୍ୟ ଯେଉଁ ମହତ୍ତର ଚେତନାର ଅଧିକାରୀ, ସେ ବଞ୍ଚିବା ସହିତ ସ୍ୱପ୍ନ ଦେଖେ, ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରେ। କେବଳ ସଂକଳ୍ପ ଶକ୍ତି କିମ୍ବା ସାଧନା ମନୁଷ୍ୟର ସ୍ୱପ୍ନକୁ ସାକାର କରନ୍ତି ନାହିଁ, ଏହା ସହିତ ପରମେଶ୍ୱରଙ୍କ ନିକଟରେ ଆତ୍ମନିବେଦନ କରିବାକୁ ହୋଇଥାଏ। ତଦ୍ୱାରା ବ୍ୟକ୍ତିର ଆତ୍ମଶକ୍ତି ସହିତ ଈଶ୍ୱରଙ୍କ କରୁଣା ମିଶି ଅଧିକ ଶକ୍ତିଶାଳୀ ହୁଏ। ବେଳେବେଳେ ମଣିଷ ଭାବେ ଈଶ୍ୱରଙ୍କ କରୁଣା ଯାହା ତାହା ସିଧାସଳଖ ତା ଉପରେ ପଡ଼ିବ ବା ତୁ ଈଶ୍ୱର ସବୁ କଥାକୁ ତଥାସ୍ତ କରିବେ। ଏହା ଭୁଲ, କାରଣ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ଯିଏ ସ୍ରଷ୍ଟା, ସେ ପ୍ରତ୍ୟେକଟି ଜୀବନ କଥା ଚିନ୍ତା କରୁଥାନ୍ତି, ଦେଖନ୍ତି, ଜାଣନ୍ତି ଏବଂ ଅନୁଭବ କରିଥାନ୍ତି। କେଉଁଟା ତା ପାଇଁ ମଙ୍ଗଳକର ଓ ଜଗତ ପାଇଁ କଲ୍ୟାଣକର ସାଧନ ହେବ ତାହା ହିଁ ସେ ବିଚାର କରିଥାନ୍ତି। କେବଳ ସେତିକି ନୁହେଁ, ସେ ମନୁଷ୍ୟର ମନବାଞ୍ଛା ମଧ୍ୟ ପୂରଣ କରିଥାନ୍ତି। ତା ଅଦୃଷ୍ଟର କ'ଣ ଅଛି ସେ କଥା ନିଶ୍ଚିତ ଭାବରେ ଈଶ୍ୱର ଜାଣିଥାନ୍ତି, ଏବଂ ସେହି ଅନୁସାରେ ଅଦୃଷ୍ଟ ପୁଣି ତାର ସମସ୍ତ କର୍ମର ଫଳ ଭାବରେ ବିଚାର କରି ତାକୁ ଫଳଦାନ କରିଥାନ୍ତି। ଭଲ କର୍ମ ପାଇଁ ଭଲ ଫଳ ଏବଂ ଅପକର୍ମ ପାଇଁ ଲୋକକୁ ତାର କୃତକର୍ମର ଫଳ ଭୋଗ କରିବାକୁ ହୋଇଥାଏ। କେହି କେହି ଏହାକୁ ଉପଲବ୍ଧି କରନ୍ତି, ଏହାକୁ କେହି କେହି ପ୍ରାରବ୍ଧ ବୁଦ୍ଧି ମଧ୍ୟ କହିଥାନ୍ତି। ସନ୍ଥମାନେ କହିଥାନ୍ତି, ମନୁଷ୍ୟ ତା ପୂର୍ବ ଜନ୍ମର କର୍ମ ସମୂହକୁ ଫେରେଇ ଆଣିବା ସମ୍ଭବ ନୁହେଁ। ଏଣୁ ସଚେତନ ମଣିଷ ଏ ଜନ୍ମର କର୍ମକୁ ନିଜର ମଙ୍ଗଳ ସହିତ ଅନ୍ୟମାନଙ୍କର ମଙ୍ଗଳ ପାଇଁ ବିନିଯୋଗ କରିବା ଉଚିତ। ଈଶ୍ୱର ନିଶ୍ଚୟ ତା ଦ୍ୱାରା ଖୁସି ହୁଅନ୍ତି। କେହି ତାର ପୂର୍ବଜନ୍ମ ବା ଅତୀତକୁ ଦେଖେନି କି ଦେଖିପାରିବ ନାହିଁ, ଭବିଷ୍ୟତରେ ମଧ୍ୟ କ'ଣ ଅଛି ସେ କଥା ମଧ୍ୟ ସେ ଜାଣେ ନାହିଁ, କିନ୍ତୁ ବର୍ତ୍ତମାନ ଉପରେ ତାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେଣୁ ବର୍ତ୍ତମାନକୁ ସୃଷ୍ଟି, ବଳିଷ୍ଠ, ସୁନ୍ଦର ଓ ରୁଚିର କରିବା ପାଇଁ ପ୍ରତ୍ୟେକ ମଣିଷ କର୍ମ କରିବା ଦରକାର ଏବଂ ନିଜ ଅହଙ୍କାରକୁ ବିସର୍ଜନ ଦେବା ମଧ୍ୟ ଉଚିତ। ବିଭୁ ଚରଣାଶ୍ରିତ ହେଲେ ଏସବୁ ଆପେ ଆପେ ସମ୍ଭବ ହୋଇଥାଏ। ଏହି କୃତକର୍ମ ହିଁ ମନୁଷ୍ୟ ଭାଗ୍ୟ ଓ ଭବିତବ୍ୟ ନିର୍ମାଣ କରିଥାଏ, ଏହା ଅନ୍ତତଃ ପ୍ରତ୍ୟେକ ମଣିଷ ବୁଝିବା ଦରକାର। ଏଣୁ ଜ୍ଞାନୀ ଲୋକମାନେ ନିଜ କର୍ମକୁ କିଭଳି ଭାବରେ ନିୟନ୍ତ୍ରଣ କରାଯାଇପାରିବ ଏବଂ କିପରି କରିବା ଉଚିତ ସେ ସମ୍ପର୍କରେ ସେମାନେ ପରାମର୍ଶ ଦେଇଥାନ୍ତି। ସେଥିପାଇଁ ସେମାନେ କୁହନ୍ତି, ମନୁଷ୍ୟର ସ୍ୱପ୍ନ, ବ୍ୟକ୍ତିତ୍ୱ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ଯାହା କିଛି ଥାଉ ନା କାହିଁକି, ସବୁ ମହତ୍ତର ସାଧନ ଲକ୍ଷ୍ୟରେ ଯଦି ଉଦ୍ଦିଷ୍ଟ ହୋଇଥାଏ ତାହେଲେ ତାର ସଂକଳ୍ପ ସିଦ୍ଧ ହେବ ଏବଂ ସାଧନା ମଧ୍ୟ ସମ୍ଭବ ହୋଇଥାଏ। ଏ ସମ୍ପର୍କରେ ଭାରତର ପୂର୍ବତନ ରାଷ୍ଟ୍ରପତି APJ ଅବଦୁଲ କଲାମଙ୍କ ଜୀବନରୁ କିଛି ଉଦ୍ଧାର କରାଯାଇପାରେ। ତାଙ୍କ ଆତ୍ମଜୀବନରେ ସେ ଲେଖିଛନ୍ତି, ସେ ଏୟାରଫୋର୍ସରେ ପରୀକ୍ଷା ଦେଇ ଅସଫଳ ହେଲେ, ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଏବଂ ସେ ଅବ୍ୟବସ୍ଥିତ ଭାବରେ ଯାଇ ଶାନ୍ତି କେଉଁଠି ମିଳିବ ସେଥିପାଇଁ ବୁଲି ବୁଲି ସ୍ୱାମୀ ଶିବାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲେ। ସ୍ୱାମୀଜୀଙ୍କ ଦେବସୁଲଭ ବ୍ୟକ୍ତିତ୍ୱ ତାଙ୍କୁ ଗଭୀର ଭାବରେ ଆକର୍ଷିତ, ପ୍ରଭାବିତ କଲା। ଉଦାରଚେତା ଶିବାନନ୍ଦଙ୍କ ହୃଦୟରେ ଧର୍ମାନ୍ଧତା ବା କୌଣସି ସାମ୍ପ୍ରଦାୟିକତା ସଂକୀର୍ଣ୍ଣ ମନୋଭାବ ନଥିଲା। କଲାମଙ୍କ ମାନସିକ ସ୍ଥିତିକୁ ସେ ଅନୁଭବ କରିପାରିଲେ। ସେତେବେଳେ ସେ ଭାରି ବିପନ୍ନ ଅବସ୍ଥାରେ ଥାନ୍ତି। ସ୍ନେହପୂର୍ଣ୍ଣ ଭାବରେ ସମ୍ଭାଷଣ ଜଣାଇବା ସହିତ ସ୍ୱାମୀଜୀ ସ୍ମିତ ହସି କହିଲେ, ଶୁଦ୍ଧ ମନରେ ନିଜ ଇଚ୍ଛା ଶକ୍ତି ଉତ୍ପନ୍ନ ହୋଇଥିଲେ ନିଜ ହୃଦୟରେ ଓ ଅନ୍ତରାତ୍ମାରେ ଏକ ଅଲୌକିକ ଉର୍ଜା ସୃଷ୍ଟି ହୋଇଥାଏ। ଏହି ଉର୍ଜା ଉପରେ ଭରସା ଓ ବିଶ୍ୱାସ ରଖ। ବୋଧହୁଏ ଈଶ୍ୱର ତମ ପାଇଁ ଅନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ ରଖିଛନ୍ତି। କହିବା ବାହୁଲ୍ୟ, କଲାମ କେବଳ ଦେଶର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ଭାବରେ ଅଳଙ୍କୃତ କରିନ

ଥିଲେ ମିସାଇଲ୍ ମ୍ୟାନ୍, ଶିକ୍ଷାବିତ୍, ବୈଜ୍ଞାନିକ, ସର୍ବୋପରି ଜଣେ ମହତ୍ ବ୍ୟକ୍ତି ଭାବରେ ସେ କାଳକାଳକୁ ସ୍ମରଣୀୟ ହୋଇ ରହିବେ। ତାଙ୍କ ଭିତରେ ଯେଉଁ ସଂକଳ୍ପ ଶକ୍ତି ଥିଲା ତାହା ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଥିଲା।

0: ଅନୁଚିନ୍ତା କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ। ବର୍ତ୍ତମାନ ପ୍ରଚାର କରୁଛୁ ଶ୍ରୀରାମଚରିତ ମାନସର 101ତମ ଭାଗ। ମୂଳ ରଚନା ଗୋସ୍ୱାମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପଣ୍ଡଗାଓଁକର ଓ ରବୀନ୍ଦ୍ର ସାଥେ।
1: ଏପିସୋଡ 101।

ପ୍ରଚାର କଲୁ ଶ୍ରୀରାମଚରିତ ମାନସର 101ତମ ଭାଗ। ମୂଳ ରଚନା କରିଥିଲେ ଗୋସ୍ୱାମୀ ତୁଳସୀ ଦାସ, ଏଥିରେ କଣ୍ଠଦାନ କରିଥିଲେ ଶ୍ରୀକାନ୍ତ ପଟଗାଓଁକର ଓ ରବୀନ୍ଦ୍ର ସାଥେ। ଆକାଶବାଣୀ ପୁରୀ। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଭକ୍ତିଗୀତ, ଗାଇଛନ୍ତି।

0: ଶୁଣୁଥିଲେ ଗୋଟିଏ ଭକ୍ତି ଗୀତ, ଶିଳ୍ପୀ ଥିଲେ ରୀନା ସେନ, ଗୀତ ରଚନା କରିଥିଲେ ଅନ୍ତର୍ଯ୍ୟାମୀ ମିଶ୍ର। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ, ଶୁଣନ୍ତୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। राष्ट्रपति भवने गतसायं आयोजितस्य रक्षा अलंकरण समारोहस्य समये राष्ट्रपतिः द्रौपदी मुर्मुः शौर्य पुरस्कार

ଚଳଚ୍ଚିତ୍ରର ଗୀତ। ସକାଳ 9:31ରେ ସାହିତ୍ୟ ସୁଧା କାର୍ଯ୍ୟକ୍ରମରେ ଶୁଣିବେ ନିଜସ୍ୱ କବିତା, ଆବୃତ୍ତି କରି ଶୁଣାଇବେ ସୁରେଶ ଚନ୍ଦ୍ର ସାଗର। ସକାଳ 10:00ରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥର ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନର କାର୍ଯ୍ୟସୂଚୀରୁ କେତୋଟି। ଆଜି 5:00ରେ NCERT କାର୍ଯ୍ୟକ୍ରମର 1292ତମ ଭାଗ ଶୁଣିପାରିବେ। ପାଞ୍ଚ:30ରେ ଯୁବବାଣୀ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ଯୁବ ସାମ୍ବାଦିକ ଜଗମୋହନ ମହାରଣାଙ୍କ ସହ ବାର୍ତ୍ତାଳାପ। 7:30ରେ କିଷାନବାଣୀ କାର୍ଯ୍ୟକ୍ରମରେ ରହିଛି ଆଲୋଚନା, ଉଦ୍ୟାନ କୃଷି ଦ୍ୱାରା କୃଷକ ମହିଳାମାନଙ୍କର ଆତ୍ମନିଯୁକ୍ତି। ଆଲୋଚିକା ଡକ୍ଟର ପ୍ରତିଭା ସାହୁ, ବୈଜ୍ଞାନିକ ଫଳ ବିଭାଗ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର। 8:00ରେ ପ୍ରଚାର କରିବୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ରାତି 10:35ରେ ଶୁଣିପାରିବେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ଶ୍ରୀଜଗନ୍ନାଥଙ୍କ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଏଥିରେ ଜଳତଟ ବିକାଶ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ପାଇଁ 500 କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଆତିଥ୍ୟ ଭିତ୍ତିଭୂମି ପାଇଁ ଭୂମି ବ୍ୟାଙ୍କ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନାରେ ପର୍ଯ୍ୟାୟକ୍ରମେ 5,501 ଏକର ଜମି ଚିହ୍ନଟ କରାଯାଇ ପର୍ଯ୍ୟଟନ ଭୂମି ବ୍ୟାଙ୍କ ସୃଷ୍ଟି କରାଯିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀକୁ ଏଥିରେ ସାମିଲ କରାଯାଇଛି। ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ସହର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଆର୍ଥିକ ଅନଗ୍ରସର ବର୍ଗ ହିତାଧିକାରୀଙ୍କ ପାଇଁ ଷ୍ଟାମ୍ପ ଓ ପଞ୍ଜୀକରଣ ଶୁଳ୍କ ଛାଡ଼ କରାଯାଇଛି। ଖୋର୍ଦ୍ଧାରେ ମହିଳା ଶ୍ରମିକ ହଷ୍ଟେଲ ବିକାଶ ସାଧନ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟ ଶିଳ୍ପନୀତି 2022 ସଂଶୋଧନ ହୋଇଥିବା ଶ୍ରୀମତୀ ଗର୍ଗ ସୂଚନା ଦେଇଛନ୍ତି।
1: ୱିମେନ୍ ୱର୍କର୍ସ ହଷ୍ଟେଲ ମହିଳା ଶ୍ରମିକଙ୍କ ପାଇଁ ଗୋଟେ 4,000 ସଂଖ୍ୟାର ଗୋଟେ ବଡ଼ ହଷ୍ଟେଲ ସେଇଟାର ଟେଣ୍ଡର ଅନୁମୋଦନ ହେଲା। ଏଇ ହଷ୍ଟେଲ କାଲିବେଟି ଇଣ୍ଡଷ୍ଟ୍ରିଆଲ ଏଷ୍ଟେଟ ଯୋଉ ଆମର ଖୋର୍ଦ୍ଧାରେ ଅଛି ସେଇଥିରେ ତିଆରି କରାଯିବ।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଗତକାଲି ଗଜପତି ଜିଲ୍ଲାର ଜିରାଙ୍ଗସ୍ଥିତ ବୌଦ୍ଧମଠ ପରିଦର୍ଶନ କରି ଭଗବାନ ବୁଦ୍ଧଙ୍କ ନିକଟରେ ବିଶ୍ୱଶାନ୍ତି ସମୃଦ୍ଧି ଓ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ମଠ ସଦସ୍ୟ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ସମସ୍ୟା ବିଷୟରେ ଅବଗତ ହେବା ସହ ମଠର ସାଧୁସନ୍ଥମାନଙ୍କର ଭକ୍ତି କରୁଣା ସମ୍ପ୍ରୀତି ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା ୱାର୍ଡ ସ୍ତରୀୟ ବୈଠକ ଜନପରାମର୍ଶ ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ଗତକାଲି ସୁଦ୍ଧା ସମୁଦାୟ ଭୋଟରଙ୍କ ମଧ୍ୟରୁ 75%ରୁ ଅଧିକଙ୍କୁ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି। ବ୍ରହ୍ମପୁରରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନ ସମୟରେ ଯୁବ ସମାଜର ଭୂମିକା ନେଇ ଆଲୋଚନା ହୋଇଥିଲା। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ 2026 ଫଳ ପ୍ରକାଶ ପାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ମାସ ତୃତୀୟ ସପ୍ତାହରେ କାଉନ୍ସେଲିଂ ଆରମ୍ଭ ହେବ। ଓଜେଇଇ ବି ଫାର୍ମ ପାଠ୍ୟକ୍ରମରେ ଶୁଭ୍ରାଂଶୁ ସୂତାର ଶୀର୍ଷରେ ରହିଛନ୍ତି। ସେହିଭଳି ଏମ୍ଟେକ୍ରେ ସ୍ୱାଗତ କୁମାର ବେହୁରା ଟପର ହୋଇଛନ୍ତି। ଏଥିରେ ମୋଟ 62,691 ଜଣଙ୍କୁ ର୍ୟାଙ୍କ ମିଳିଛି। ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭଗବାନ ବିର୍ସା ମୁଣ୍ଡାଙ୍କ ତିରୋଧାନ ଦିବସ ଅବସରରେ ଆଜି ବିଧାନସଭା ପରିସରରେ ତାଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଅର୍ପଣ କରିବେ। ବାଚସ୍ପତି ସୁରମା ପାଢ଼ୀ ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଲିଙ୍କ ଟ୍ରେନ୍ରେ ବିଳମ୍ବ ହେତୁ ଆଜି ପୁରୀ ହାଉଡ଼ା ଶତାବ୍ଦୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ସେହିଭଳି ହାଉଡ଼ା ପୁରୀ ଶତାବ୍ଦୀ ଏକ୍ସପ୍ରେସ୍ ମଧ୍ୟ ଆଜି ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆକାଶବାଣୀ ନବବର୍ଷର ଗୌରବମୟ ଯାତ୍ରା ସମ୍ପୂର୍ଣ୍ଣ କରିବା ଅବସରରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପକ୍ଷରୁ ଭବାନୀପାଟଣା ଟାଉନ୍ହଲ୍ଠାରେ ନବତୀ ଗୌରବାନ୍ୱୟୀ ସୁଗମ ସଙ୍ଗୀତ ସମାରୋହ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଆକାଶବାଣୀର ଇତିହାସ ଓ ଜନସମ୍ପର୍କରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଆନ୍ତଃ 16 ବର୍ଷୀୟ ବାଳକ ବାଳିକା ବର୍ଗର ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ବାଳିକା ବର୍ଗରେ ଗଞ୍ଜାମ ଦଳ 53-24 ପଏଣ୍ଟରେ ସମ୍ବଲପୁରକୁ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଛି। ସେହିଭଳି ବାଳକ ବର୍ଗରେ ବାଲେଶ୍ୱର 68-40 ପଏଣ୍ଟରେ ନୟାଗଡ଼କୁ ପରାସ୍ତ କରିଛି। ପାଣିପାଗ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 7ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରେକର୍ଡ ହୋଇଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 42 ଡିଗ୍ରୀ ସେଲସିୟସ୍ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଦାନ୍ତ ପ୍ରତିରୋପଣ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରବି ରଞ୍ଜନ ସାହୁ।

0: ମନୁଷ୍ୟ ଶରୀରରେ ଦୁଇ ଯୋଡ଼ା ଦନ୍ତ ଦେଖାଯାଇଥାଏ। ପ୍ରଥମ ଯୋଡ଼ା ଦାନ୍ତ ବାଲ୍ୟାବସ୍ଥାରେ ଉଠିଥାଏ, ଯାହାକୁ ଦୁଧଦାନ୍ତ କୁହାଯାଏ। ବୟସ ଅନୁପାତରେ ତଳ ଓ ଉପର ମାଢ଼ିରେ 10 ଲେଖାଏଁ ମୋଟ 20 ଦୁଧଦାନ୍ତ ବା ଅସ୍ଥାୟୀ ଦାନ୍ତ ଉଠିଥାଏ, ଯାହାକି କାଳକ୍ରମେ 6-12 ବର୍ଷ ବୟସ ମଧ୍ୟରେ ପଡ଼ିଯାଇଥାଏ ଏବଂ ଏହି ସ୍ଥାନରେ ସ୍ଥାୟୀ ଦାନ୍ତ ଉଠିଥାଏ। 6-12 ବର୍ଷ ମଧ୍ୟରେ ତଳ ଓ ଉପର ଉଭୟ ମାଢ଼ିରେ 14 ଲେଖାଏଁ ମୋଟ 28 ସ୍ଥାୟୀ ଦାନ୍ତ ରହିଥାଏ। ପୁଣି 18-25 ବର୍ଷ ମଧ୍ୟରେ ତଳ ଓ ଉପର ମାଢ଼ିରେ ଡାହାଣ ବା ପାର୍ଶ୍ୱ ଶେଷ ଭାଗରେ ଗୋଟିଏ ଲେଖାଏଁ ମୋଟ 4 ଦାନ୍ତ ସ୍ଥଳ ବିଶେଷରେ ଉଠିଥାଏ, ଯାହାକୁ ଜ୍ଞାନଦାନ୍ତ ବୋଲି କୁହାଯାଏ। ଏହି 4 ଜ୍ଞାନଦାନ୍ତ ଅନେକ ସ୍ଥଳରେ ଆଦୌ ନ ଉଠିବା ବା ଆଂଶିକ ଉଠିବା କିମ୍ବା ବହୁ ବିଳମ୍ବରେ ଉଠିବା ଦେଖାଯାଇଥାଏ। ବାଲ୍ୟାବସ୍ଥାରୁ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଦାନ୍ତ ଉଠିବା ପଡ଼ିବା ଓ ମାଢ଼ି ତଥା ଦାନ୍ତର ବିଭିନ୍ନ ରୋଗ ଯୋଗୁଁ ସମ୍ପୂର୍ଣ୍ଣ ବା ଆଂଶିକ ଦନ୍ତକ୍ଷୟ ମଧ୍ୟ ଦେଖାଯାଇଥାଏ। ବୟସ ଅନୁପାତରେ କୌଣସି ଦନ୍ତରୋଗ ଯୋଗୁଁ ଅସ୍ଥାୟୀ ଦାନ୍ତର କ୍ଷୟ ହେଲେ ଏହି ସ୍ଥାନ କାଳକ୍ରମେ ସ୍ଥାୟୀ ଦାନ୍ତ ଦ୍ୱାରା ପୂରଣ ହୋଇଥାଏ, କିନ୍ତୁ କୌଣସି କାରଣରୁ ସ୍ଥାୟୀ ଦାନ୍ତ କ୍ଷୟ ହେଲେ ସେହି ସ୍ଥାନ ଅପୂରଣୀୟ ହୋଇ ରହିଯାଏ। ଏହି ସ୍ଥଳେ ସେ ସ୍ଥାନ ପୂରଣ ପାଇଁ କୃତ୍ରିମ ଦାନ୍ତର ଆବଶ୍ୟକତା ପଡ଼େ। ମୁଖଗହ୍ୱରର ସମସ୍ତ ଦାନ୍ତ କ୍ଷୟସ୍ଥଳେ ଉପର ଓ ତଳ ଉଭୟ ମାଢ଼ିରେ ସମ୍ପୂର୍ଣ୍ଣ କୃତ୍ରିମ ଦାନ୍ତ ସେଟ୍ ଲଗାଇବା ପାଇଁ ହୋଇଥାଏ, ଯାହାକୁ ଫୁଲ୍ ଡେଞ୍ଚର ବୋଲି କୁହାଯାଏ। ପାଟି ଭିତରେ କିଛି ପ୍ରାକୃତିକ ଦାନ୍ତ ଥାଇ କୃତ୍ରିମ ଦାନ୍ତର ଆବଶ୍ୟକତାକୁ ଆଂଶିକ କୃତ୍ରିମ ଦାନ୍ତ ବା ପାର୍ସିଆଲ୍ ଡେଞ୍ଚର କୁହାଯାଏ। ଉଭୟ ଫୁଲ୍ ଡେଞ୍ଚର ଓ ପାର୍ସିଆଲ୍ ଡେଞ୍ଚରକୁ ବ୍ୟବହାରକାରୀ ନିଜେ ପାଟିରୁ କାଢ଼ିଥାନ୍ତି ଓ ପିନ୍ଧିଥାନ୍ତି। ସୃଷ୍ଟି ପ୍ରଦତ୍ତ ଅସ୍ଥାୟୀ ଓ ସ୍ଥାୟୀ ଦୁଇ ଯୋଡ଼ା ଦାନ୍ତ ବ୍ୟତୀତ ବିଜ୍ଞାନର ଅଗ୍ରଗତି, ଦନ୍ତଶଲ୍ୟ ଚିକିତ୍ସାର ପ୍ରଗତି ଓ ଦନ୍ତ ରୋଗର ଆଧୁନିକ ଚିକିତ୍ସା ପାଇଁ ଏବେ ପାଟି ଭିତରେ ତୃତୀୟ ଯୋଡ଼ା ଦାନ୍ତ ପ୍ରତ୍ୟାରୋପଣ ସମ୍ଭବ ହେଲାଣି, ଯାହାକୁ ଟୁଥ୍ ଇମ୍ପ୍ଲାଣ୍ଟ ବୋଲି କୁହାଯାଉଛି। ଏହି ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ଉଦ୍ଭାବନ ହେବା ପରେ ପାଟି ଭିତରେ ଆଂଶିକ ବା ସମ୍ପୂର୍ଣ୍ଣ ଦାନ୍ତର ଅନୁପସ୍ଥିତିରେ ରୋଗୀକୁ ଦାନ୍ତ ଲଗାଇବା ଓ କାଢ଼ିବାର ଆବଶ୍ୟକତା ପଡ଼ୁନାହିଁ। ଏହି ସ୍ଥାୟୀ ଦନ୍ତରୋପଣ ସଫଳ ରୂପାୟନ ଯୋଗୁଁ ପ୍ରାକୃତିକ ଦାନ୍ତ ସମତୁଲ ହୋଇପାରୁଛି। ଯେଉଁ ରୋଗୀଙ୍କ ମାଢ଼ି ଆକୃତି ବହୁତ ଛୋଟ, ସେମାନେ କୃତ୍ରିମ ଦାନ୍ତ ଲଗାଇବା ପାଇଁ ମାନସିକ ଭାବେ ପ୍ରସ୍ତୁତ ନୁହନ୍ତି। ଯେଉଁ ରୋଗୀଙ୍କ ପଡ଼ିଯାଇଥିବା ଉଭୟ ପାର୍ଶ୍ୱର ଦାନ୍ତ ଗୁଡ଼ିକର ଆବଶ୍ୟକ ଯତ୍ନର ଅଭାବ, କୃତ୍ରିମ ଦାନ୍ତ ପାଟି ଭିତରେ ରଖିବା ସମୟରେ ବାନ୍ତି ଦେଖିବା ଓ ପାଟି ଭିତରର ନରମ ମାଂସପେଶୀର ଅସ୍ୱାସ୍ଥ୍ୟକର ପରିସ୍ଥିତି ପ୍ରଭୃତି ସ୍ଥଳେ ଏହି ଟୁଥ୍ ଇମ୍ପ୍ଲାଣ୍ଟ ବା ଦନ୍ତ ପ୍ରତ୍ୟାରୋପଣ ଦନ୍ତହୀନତାର ସ୍ଥାନ ପୂରଣ କରି ପ୍ରାକୃତିକ ପରିବେଶ ସୃଷ୍ଟି କରିପାରୁଛି। ଟୁଥ୍ ଇମ୍ପ୍ଲାଣ୍ଟ ଚିକିତ୍ସା ପୂର୍ବରୁ ରୋଗୀ ବ୍ୟବସ୍ଥାପିକ ନିୟମ ଅନୁଯାୟୀ ଜଟିଳ ରୋଗ ମୁକ୍ତ ଥିବା ଆବଶ୍ୟକ। ଏଥିଯୋଗୁଁ ଏହି ଚିକିତ୍ସା ପୂର୍ବରୁ ରଞ୍ଜନ ରଶ୍ମି ଓ ଅନ୍ୟାନ୍ୟ ଭେଷଜ ପରୀକ୍ଷା ନିରୀକ୍ଷା ପରେ ଦନ୍ତ ରୋପଣ ସ୍ଥାନକୁ ଜୀବାଣୁନାଶକ ଔଷଧ ଦ୍ୱାରା ସଫା କରିବା ପରେ ଶଲ୍ୟ ଚିକିତ୍ସା ଦ୍ୱାରା ସେହି ସ୍ଥାନରେ ଆନୁଷଙ୍ଗିକ ଉପାଦାନ ହନୁଆଡ଼ ଭିତରେ ଖଞ୍ଜି ଦିଆଯାଏ। ପରବର୍ତ୍ତୀ ସମୟରେ ସେହି ସ୍ଥାନରେ ପ୍ରାକୃତିକ ଦାନ୍ତ ଅବସ୍ଥିତି ଅନୁଯାୟୀ ସ୍ଥାୟୀ ଦନ୍ତ ପ୍ରତ୍ୟାରୋପଣ କରାଯାଇଥାଏ। ଏହି ଅତ୍ୟାଧୁନିକ ଚିକିତ୍ସା ଯୋଗୁଁ ରୋଗୀ ଦନ୍ତହୀନତାରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ପ୍ରାକୃତିକ ଦାନ୍ତର କାର୍ଯ୍ୟକ୍ଷମତା ଫେରି ପାଉଛନ୍ତି, ଯାହାକି ସାମ୍ପ୍ରତିକ ପରିସ୍ଥିତିରେ ଦାନ୍ତ ରୋଗର ଆଧୁନିକ ଚିକିତ୍ସା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦାନ୍ତ ପ୍ରତିରୋପଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରବି ରଞ୍ଜନ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ

5 ବର୍ଷ ମଧ୍ୟରେ ଦ୍ୱିଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ। ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥା ଏଲ୍ପିଏମ୍ଏସ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ୍ ପ୍ଲାଟଫର୍ମ ଲ୍ୟାଣ୍ଡପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଭାବେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡପୋର୍ଟଗୁଡ଼ିକୁ ବିମାନ ବନ୍ଦର, ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ସହାୟକ ପ୍ରଦାନ କରିବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଏବଂ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଦ୍ୱିଗୁଣିତ ହେବ। ନବସୃଜନ, ବିଶ୍ୱ ସହଭାଗିତା ଏବଂ ବ୍ୟାପକ ଆନ୍ତର୍ଜାତିକ ବଜାର ପ୍ରବେଶ ମାଧ୍ୟମରେ ଏହା ସମ୍ଭବ ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଫାର୍ମା କ୍ଷେତ୍ର ଆଧାରିତ ବିଶ୍ୱ ସମ୍ମିଳନୀ ଏବଂ ବିଶ୍ୱ ଫାର୍ମା ନିୟାମକ ସମ୍ମିଳନୀ ଓ ଔଷଧ ଏବଂ ସ୍ୱାସ୍ଥ୍ୟସେବା ଆନ୍ତର୍ଜାତିକ ପ୍ରଦର୍ଶନୀର ପୂର୍ବାବଲୋକନ ସମାରୋହକୁ ଗତକାଲି ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ଇତିମଧ୍ୟରେ ଭାରତ ବିଭିନ୍ନ ରାଷ୍ଟ୍ର ସହ 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିଛି। ଏହାଦ୍ୱାରା 50 ଅଧିକ ଦେଶ ସହ ବାଣିଜ୍ୟ କ୍ଷେତ୍ରରେ ଭାରତ ସଂଯୋଗ ସ୍ଥାପନ କରିପାରିଛି। ବିକଶିତ ବିଶ୍ୱର ବିଭିନ୍ନ ଦେଶର ବଜାର ପ୍ରବେଶ ସମ୍ଭବ ହୋଇପାରିଛି। ଜେନେରିକ ଔଷଧ କ୍ଷେତ୍ରରେ ଗବେଷଣା, ନବସୃଜନ ଏବଂ ଉଚ୍ଚ ମୂଲ୍ୟଯୁକ୍ତ ଫାର୍ମା ଉତ୍ପାଦ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଭାରତ ଅଗ୍ରସର ହେଉଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଏହି ଅବସରରେ ଶ୍ରୀ ଗୋଏଲ ଭାରତର ଫାର୍ମା କ୍ଷେତ୍ର ବିଶ୍ୱ ସ୍ୱାସ୍ଥ୍ୟ ସେବାର ଭବିଷ୍ୟତ ଗଠନ ଏବଂ ସୁଲଭ ମୂଲ୍ୟରେ ଔଷଧ ଯୋଗାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟରେ ଗତକାଲି ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 6 ଆହତ ହୋଇଛନ୍ତି। ଅପରାହ୍ନରେ ଷ୍ଟିଲ୍ ମେଣ୍ଟ ସପ୍ ପ୍ରଥମର କାଷ୍ଟିଂ କାର୍ଯ୍ୟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ବୋକାରୋ ଷ୍ଟିଲ୍ ପ୍ଲାଣ୍ଟର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି। ଇସ୍ପାତ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ରାତିରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି 25 ଲକ୍ଷ ଲେଖାଏଁ ଏବଂ ଆହତଙ୍କ ପାଇଁ 10 ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହ ପ୍ରଭାବିତ ପରିବାର ଇସ୍ପାତ କାରଖାନାର କ୍ୱାର୍ଟରରେ ରହିବେ ଏବଂ ସେମାନଙ୍କ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ କୁମାରସ୍ୱାମୀ କହିଛନ୍ତି। ଏହି ଦୁର୍ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କ ପାଇଁ 2 ଲକ୍ଷ ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଆସାମର ଜିଆଇ ଟ୍ୟାଗ୍ ଯୁକ୍ତ ତେଜପୁରର ପ୍ରସିଦ୍ଧ ଲିଚି ଆନ୍ତର୍ଜାତିକ ବଜାରରେ ପହଞ୍ଚୁଛି ବୋଲି ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ବିକାଶ କର୍ତ୍ତୃପକ୍ଷଙ୍କ ସହାୟତାରେ ପ୍ରଥମ ଥର ପାଇଁ ଦୁବାଇକୁ ଏହା ରପ୍ତାନୀ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗୋଏଲ କହିଛନ୍ତି ଏହି ପଦକ୍ଷେପ ଲିଚିକୁ ବିଶ୍ୱସ୍ତରୀୟ ମାନ୍ୟତା ପ୍ରଦାନ କରିବା ସହ ଚାଷୀଙ୍କ ଆୟ ବୃଦ୍ଧିରେ ସହଯୋଗ ପ୍ରଦାନ କରିବ। ଉତ୍ତର ପୂର୍ବ ଭାରତର କୃଷି ଉତ୍ପାଦ ପାଇଁ ଏହା ମାଧ୍ୟମରେ ଏକ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଗୋଏଲ ଆଶା ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ଦେଶବ୍ୟାପୀ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ

0: କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଦେଶବ୍ୟାପୀ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହର ଆରମ୍ଭ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନୂଆଦିଲ୍ଲୀଠାରେ ଏହାର ଶୁଭାରମ୍ଭ କରିବା ସହ 1.75 ଟଙ୍କାର ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଓ 5 ଟଙ୍କାର ଡାକ ଟିକଟ ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ କୃଷକ ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିପାରିଛି। 2018 ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆରମ୍ଭ କରିଥିବା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାରେ ପରିଣତ ହୋଇଛି। ଏହା ମାଧ୍ୟମରେ ସୁଗମ ସୁଲଭ ଏବଂ ଗୁଣବତ୍ତା ସମ୍ପନ୍ନ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇପାରୁଛି। ବାର୍ଷିକ ପ୍ରତି ପରିବାର ପିଛା ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି। ଇତିମଧ୍ୟରେ ଏହି ଯୋଜନା ଅଧୀନରେ 44 କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯିବା ସହ 180,000 କୋଟିରୁ ଅଧିକ ବ୍ୟୟରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇପାରିଛି। 2024 ଅକ୍ଟୋବରରେ ଏହି ଯୋଜନାକୁ ଅଧିକ ବ୍ୟାପକ କରି ସରକାର ଆୟୁଷ୍ମାନ ଭାରତ ବୟବନ୍ଦନା ଯୋଜନାର ଶୁଭାରମ୍ଭ କରିଥିଲେ। 70 ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଏହା ଅଧୀନରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଇପାରୁଛି। ଆମେରିକାର H-1B ଭିସା ଆବେଦନ ପାଇଁ 1,00,000 ଡଲାର ଫି ଆଦାୟ ବେଆଇନ ବୋଲି ସେଠାକାର ଏକ ଫେଡେରାଲ କୋର୍ଟ ରାୟ ପ୍ରଦାନ କରିଛି। ମାସାଚୁସେଟ୍ସର ବୋଷ୍ଟନ୍ଠାରେ ଥିବା US ଜିଲ୍ଲା କୋର୍ଟ ବିଚାରପତି ଲିଓ ସୋରକିନ୍ ଏହି ରାୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି US କଂଗ୍ରେସର ଆବଶ୍ୟକ ସମର୍ଥନ ବିନା ଏଭଳି ନିୟମ ପ୍ରଣୟନ ଯୁକ୍ତିଯୁକ୍ତ ନୁହେଁ। ଫେଡେରାଲ କୋର୍ଟର ଏହି ନିଷ୍ପତ୍ତିକୁ ଆମେରିକାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଆଇନଜୀବୀ ଗୋଷ୍ଠୀ ସ୍ୱାଗତ କରିଛନ୍ତି। H-1B ହେଉଛି ସବୁଠାରୁ ପ୍ରଚଳିତ ଆମେରିକୀୟ କାର୍ଯ୍ୟ ଭିସା ମଧ୍ୟରେ ଅନ୍ୟତମ। ଆମେରିକୀୟ କମ୍ପାନୀଗୁଡ଼ିକୁ ଦକ୍ଷ ମାନବ ସମ୍ବଳ ଉପଯୋଗ କରିବା ନେଇ ଏହି ଭିସା ସହାୟତା ପ୍ରଦାନ କରିଥାଏ। ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ କେତେକ ଭାରତୀୟ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଭାରତୀୟ କନ୍ସୁଲେଟ୍ ଜେନେରାଲ ସୂଚନା ଦେଇଛନ୍ତି। କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟର ଅଧିକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଆହତଙ୍କୁ ଭେଟି ପରିସ୍ଥିତିର ସମୀକ୍ଷା କରିଛନ୍ତି। ସେମାନଙ୍କୁ ସମ୍ଭାବ୍ୟ ସହାୟତା ଏବଂ ସମର୍ଥନ ଯୋଗାଇବା ଲକ୍ଷ୍ୟ ନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରାଯାଉଛି ବୋଲି କନ୍ସୁଲେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି। ଦେଶର ଉତ୍ତର ପଶ୍ଚିମାଞ୍ଚଳ ଏବଂ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକ ସହ ପଶ୍ଚିମ ରାଜସ୍ଥାନ ଓ ବିଦର୍ଭରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଓଡ଼ିଶା ସମେତ କୋଙ୍କଣ ଗୋଆ ତାମିଲନାଡ଼ୁ ପୁଡୁଚେରୀ ଏବଂ କରେକାଲରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବ। ଅନ୍ୟପକ୍ଷରେ କର୍ଣ୍ଣାଟକ ଉପକୂଳ କେରଳମ୍ ମାହେ କର୍ଣ୍ଣାଟକର ଉତ୍ତର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ସିକ୍କିମ୍ ରାୟଲସୀମା ତାମିଲନାଡ଼ୁ ପୁଡୁଚେରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡପୋର୍ଟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତର ଫାର୍ମା ଶିଳ୍ପ କ୍ଷେତ୍ର ଆଗାମୀ 5 ବର୍ଷ ମଧ୍ୟରେ 2 ଗୁଣିତ ହେବ କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ ପ୍ଲାଣ୍ଟର ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ। ଗଭୀର ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ 10 ବର୍ଷର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା ଏକ ଉତ୍ସର୍ଗୀକୃତ ଯତ୍ନ ଶୀର୍ଷକ ସମାରୋହ ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
2: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର

0: ନେଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମ ଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପୁରୀ ପରିକ୍ରମା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ। ଉପସ୍ଥାପନାରେ ଅଛନ୍ତି ସୁସ୍ମିତା ଦାସ।
2: ଶୁଭ ସକାଳ ଶ୍ରୋତାବନ୍ଧୁ, ପୁରୀ ପରିକ୍ରମାର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ସୁସ୍ମିତା। ଶ୍ରୋତାବନ୍ଧୁ, ଆମ ସହର ପୁରୀ ହେଉଛି ଆଧ୍ୟାତ୍ମିକ ପରିକ୍ରମାର ଭୂମି। ଏଠି ଭକ୍ତମାନେ ଶ୍ରୀମନ୍ଦିରକୁ କେନ୍ଦ୍ର କରି ବିଭିନ୍ନ ତୀର୍ଥ ଓ ମଠ ପରିକ୍ରମା କରି ଆତ୍ମିକ ଶାନ୍ତି ପାଇଥାନ୍ତି। ଠିକ୍ ସେହିପରି ବେତାର ମଧ୍ୟ ତା'ର ଅଦୃଶ୍ୟ ତରଙ୍ଗ ମାଧ୍ୟମରେ ଘରେ ଘରେ ମନରୁ ମନକୁ ଏକ ଅନବରତ ପରିକ୍ରମା କରିଆସିଛି। ଦୀର୍ଘ 9 ଦଶନ୍ଧି ଧରି ଆକାଶବାଣୀ ପୁରୀ ତା'ର ଶ୍ରୋତାଙ୍କ ହୃଦୟରେ ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଆଉ ଭକ୍ତିର ସନ୍ଦେଶ ବହନ କରିଚାଲିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଧାମରୁ ପ୍ରସାରିତ ଏହି ବେତାର ତରଙ୍ଗ ଅସଂଖ୍ୟ ଶ୍ରୋତାମାନଙ୍କର ହୃଦୟକୁ ସ୍ପର୍ଶ କରିଛି। ସୂଚନା, ଶିକ୍ଷା ଓ ମନୋରଞ୍ଜନର ସେତୁବନ୍ଧ ସୃଷ୍ଟି କରିଛି। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ ଯୋଗେ। ଅନେକଙ୍କ ଦିନ ଆରମ୍ଭ ହୁଏ ରେଡିଓରୁ ଭାସି ଆସୁଥିବା ପ୍ରାର୍ଥନା, ଭଜନ ଆଉ ସକାଳର କାର୍ଯ୍ୟକ୍ରମ ସହିତ। ପୁରୀର ସକାଳ, ସମୁଦ୍ରର ଢେଉ ଆଉ ରେଡିଓର ମଧୁର କଣ୍ଠସ୍ୱର ମିଶି ତିଆରି କରନ୍ତି ଏକ ଅନନ୍ୟ ରାଗ, ଯେଉଁଠି ଭକ୍ତି, ଐତିହ୍ୟ ଓ ବେତାରର ସୁର ହୁଅନ୍ତି ଏକାକାର। ପଥରେ ପଥରେ ପୁରୀର ମହିମା, ତରଙ୍ଗ ତରଙ୍ଗରେ ବେତାରର ଗାଥା, ଏହି ଦୁଇଟିର ମିଳନରେ ଆରମ୍ଭ ହୁଏ କାର୍ଯ୍ୟକ୍ରମ ପୁରୀ ପରିକ୍ରମା।

0: ଶ୍ରୋତା ବନ୍ଧୁ, ଏହି ସକାଳ କାହା ପାଇଁ ନୂଆ ସ୍ୱପ୍ନର ଆରମ୍ଭଟିଏ ତ କାହା ପାଇଁ କର୍ମମୟ ଦିନର ଆହ୍ୱାନ, କାହା ପାଇଁ ଏହା ସୂର୍ଯ୍ୟୋଦୟର ସୁବର୍ଣ୍ଣ ରଙ୍ଗ ତ କାହା ପାଇଁ ପୁଣି ଭକ୍ତିର ସମର୍ପଣ। ଆସନ୍ତୁ ଶୁଣିବା, ଆମ ସହିତ ଅଛନ୍ତି ଜଣେ ଯୁବ ସାହିତ୍ୟିକ, ତାଙ୍କଠୁ ଶୁଣିବା ତାଙ୍କ ପାଇଁ ସକାଳ କ'ଣ। ଭାଇ ନମସ୍କାର।
1: ନମସ୍କାର।
0: ଆପଣଙ୍କର ପରିଚୟ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଟିକେ ଦିଅନ୍ତୁ।
1: ମୋ ନାଁ ହଉଛି ଆଶିଷ କୁମାର ସ୍ୱାଇଁ, ଘର ହଉଛି ସିଆରା ବ୍ରହ୍ମଗିରି ପୁରୀ। ମୁଁ ପ୍ରାଇଭେଟ ସ୍କୁଲରେ ଟିଚର ଅଛି।
0: ଆଜ୍ଞା, ତାହେଲେ ଆପଣ ଜଣେ ଶିକ୍ଷକ ମଧ୍ୟ। ଆଉ ଆମକୁ କୁହନ୍ତୁ, ସକାଳଟି ଆପଣଙ୍କର କେମିତି କଟେ, ଦିନଚର୍ଯ୍ୟା ଆପଣଙ୍କର କେମିତି ଆରମ୍ଭ ହୁଏ?
1: ମୋର ସକାଳଟା ହଉଛି ସୋସିଆଲ ମିଡିଆରେ ନୁହେଁ,
0: ଆଜ୍ଞା,
1: ମୋର ସକାଳଟା ହଉଛି ଗୋଟେ ସକାରାତ୍ମକ ଚିନ୍ତାଧାରାରୁ, ଗାଁ ଗହଳିର ପରିବେଶକୁ ନେଇକି ସକାଳୁ ଉଠିବା, ନିତ୍ୟକର୍ମ ସାରିବା, ଟିକେ ଏକ୍ସରସାଇଜ କରିବା। ସକାଳ କେବେ ନୂଆ ଦିନର ଆରମ୍ଭ ଆଜ୍ଞା ନୁହେଁ, ଏହା ଗୋଟେ ନୂଆ ଆଶା, ନୂଆ ସ୍ୱପ୍ନ ଓ ନୂଆ ସମ୍ଭାବନାର ବାର୍ତ୍ତା ନେଇ ଆସେ। ପକ୍ଷୀମାନଙ୍କର ଗ୍ରାମ୍ୟ ପରିବେଶରେ ଯୋଉ କାକଳି, ଶୀତଳ ପବନର ଶୈତ ସ୍ପର୍ଶ ଓ ସୂର୍ଯ୍ୟଙ୍କ ସୁବର୍ଣ୍ଣ କିରଣ ମନକୁ ସତରେ ଏକ ଅଦ୍ଭୁତ ଶାନ୍ତି ପ୍ରଦାନ କରେ। ନିକି ସକାଳ ଆମକୁ ଶିଖାଏ ଯେ ଗତକାଲିର ଅନ୍ଧକାର ଯେତେ ଗଭୀର ହେଉ ନା କାହିଁକି, ପ୍ରତ୍ୟେକ ଦିନ ଏକ ନୂଆ ଆଲୋକ ନେଇ ଆଜ୍ଞା ଆସେ। ସକାଳ ସୂର୍ଯ୍ୟୋଦୟ ପରି ଜୀବନରେ ମଧ୍ୟ ପ୍ରତ୍ୟେକ ଦିନ ନୂଆ ଆରମ୍ଭର ସୁଯୋଗ ଲୁଚି ରହିଥାଏ। ତେଣୁ ବାସ୍ତବିକ ଭାବରେ ସ୍ୱାମୀଙ୍କ ସହିତ ଯୋଉ ଏକତା ସହନ୍ତିର ଭାତୃତ୍ୱ ଭାବ ନେଇକି ଗ୍ରାମ୍ୟ ପରିବେଶ ଏଯାବତ୍ ବଞ୍ଚି ରହିଛି।
0: ସହରଟା ପୁରା ଭିନ୍ନ, ସକାଳର ଖାଇବାଟା କେମିତି ହବା ଦରକାର?
1: ତ ଆମର ପଖାଳ ଭାତ, ଆଉ ଯୋଉ ଆମର ଏପଟେ ଶୁଖୁଆ ହୁଏ
0: ଆଜ୍ଞା,
1: ତାକୁ ଆଳୁ ଭର୍ତ୍ତା ଟିକେ ହେଇଗଲେ ଆମର

0: ସକାଳଟା ପୁରା ଭଲସେ ଯାଏ।
1: ଯେହେତୁ ଆପଣଙ୍କର ଘର ବ୍ରହ୍ମଗିରି ସିଆରା, ଚାଷବାସ ସବୁ କଣ କେମିତି ହୁଏ, ଆଉ ସକାଳୁ କେମିତି ଆପଣ ଯାଆନ୍ତି ଆପଣଙ୍କ ବିଲକୁ କେତେବେଳେ ବାପାଙ୍କ ସହିତ କି ଆପଣଙ୍କ ସାଙ୍ଗମାନଙ୍କ ସହିତ?
0: ଗୋଟେ ଚିଙ୍ଗୁଡ଼ି ଖିରି ହୁଏ, ବାକି ଆମର ବିଲ ଚାଷ ସବୁ ଯୋଉ ଆମର ଧାନ ଚାଷ ହୁଏ।
1: ଆଜ୍ଞା।
0: ଆମର ଯେତେବେଳେ ଧାନ ଆମର ସିଜନାଲ ହୁଏ, ଯୋଉଟା ହଉଛି ଆମର ରବି ଫସଲ, ସେଇ ସମୟରେ ବାପାଙ୍କ ସହିତ ଆମେ ଯାଉ। 4 ମାସିଆ ଯୋଉ ଧାନଟା ହୁଏ, ବାପାଙ୍କ ସହିତ ସକାଳୁ ଉଠିକି ଏମିତି ଯାଉ ବିଲ କାମ, ତ ଯେମିତି ପ୍ରୋସେସ ହୁଏ ସେମିତି ହେଇକି ପୁଣି 10ଟା ରିଟର୍ନ କରି ପଳେଇ ଆସୁ। କାଜୁ ଏ ସମୟଟା ଯୋଉ କାଜୁ ସମୟଟା ଚାଲିଛି,
1: ଆଜ୍ଞା।
0: 3ଟା ବେଳେ ଯାଉ ବାପା ସକାଳେ ଗଲେ, 3ଟା ବେଳେ ଯାଏ, ଏମିତି ସବୁ।
1: ଆଉ କବିତା ଉପରେ ରୁଚି କେବେଠୁ ଆସିଲା, କେମିତି କଣ ଲେଖାଲେଖି କରନ୍ତି?
0: ପ୍ରଥମ ତ ବାପାଙ୍କର ମାନେ ପ୍ରେରଣାରେ ଅନୁପ୍ରେରିତ ହୋଇଥିବା ମଣିଷଟିଏ ମୁଁ।
1: ଆଜ୍ଞା।
0: ସେମିତି ଅନେକ ପୁସ୍ତକ ରଚନା କରିଛନ୍ତି, ଏମିତି ତାଙ୍କୁ ଦେଖି ଦେଖି ହିଁ କବିତା ପ୍ରତି ମୋର ଗୋଟେ ଆକୃଷ୍ଟ ବଢିଲା।
1: ଆଜ୍ଞା।
0: ତାପରେ ଏମିତି ଲେଖେ ଆଉ 2019 ମସିହାରୁ।
1: କୋଉଠି କେମିତି ପତ୍ରିକା ଆପଣଙ୍କର ପ୍ରକାଶ ପାଇଛି, କୋଉଠି?
0: ଅନଲାଇନ ପ୍ଲାଟଫର୍ମରେ ବେଶୀ ପତ୍ରିକାରେ ବାହାର ପଡିଛି, ତାପରେ ବ୍ରହ୍ମଦର୍ଶନ, ତାପରେ ପ୍ରତିଭା, ସାକେତ ସୌରଭ, ମହକ,
1: ଆଜ୍ଞା।
0: ଲୋହରାଖଣ୍ଡି।
1: ଆମେ ଶୁଣିଛୁ ଆପଣ ଭଲ ମଞ୍ଚ ପରିଚାଳନା କରନ୍ତି, ତ ମଞ୍ଚ ପରିଚାଳନା କେମିତି, ସେ ସୁଯୋଗଟି କେମିତି ଆପଣ ପାଇଲେ?
0: ମଞ୍ଚ ପରିଚାଳନାଟା ମୁଁ ଯେତେବେଳେ ଗୋଟେ ପ୍ରାଇଭେଟ ସ୍କୁଲରେ ଶିକ୍ଷକତା କରୁଥିଲି, ବର୍ତ୍ତମାନ ମଧ୍ୟ ଅଛି, ସେଠି ତାଙ୍କ ଆନୁଆଲ ଫଙ୍କସନ ଆମର ହବାର ଥିଲା। ଯେହେତୁ ପ୍ରାଇଭେଟ ସ୍କୁଲ, ସେଥିରେ ସମ୍ପାଦକ ଥାନ୍ତି, ତ ସେ ସମ୍ପାଦକ କଣ କରନ୍ତି ନା, ମାନେ ଆମର ସମସ୍ତେ ଗେଷ୍ଟ ମାନଙ୍କୁ କଣ୍ଟାକ୍ଟ କରିଥାଏ, ଆଉ ଆମର ଆଙ୍କରଙ୍କୁ ମଧ୍ୟ କଣ୍ଟାକ୍ଟ ହେଇଥିଲା, ତ
1: ଆଜ୍ଞା।
0: ସେଦିନ ଆସିନଥିଲେ। ତ ସେଠି ଯେ ସମ୍ପାଦକ ଅଛନ୍ତି, ସେ ମତେ କହିଥିଲେ ଯେ ଆପଣ କରୁନାହାନ୍ତି, ତ ମତେ ସେଦିନର ସୁଯୋଗଟି ମିଳିଥିଲା। ସେ ସୁଯୋଗଟା ହୁଏତ ମତେ ଅନେକ ମଞ୍ଚ ଆଉ ଅନେକ ସଫଳତା ମଧ୍ୟ ପାଇଛି।
1: ବହୁତ ବହୁତ ଧନ୍ୟବାଦ, ରଖୁଛୁ,
0: ଆଜ୍ଞା
1: ନମସ୍କାର।
0: ଆଜ୍ଞା, ନମସ୍କାର ନମସ୍କାର।
2: ଶ୍ରୋତା ବନ୍ଧୁ, ପୁରୀ ପରିକ୍ରମାରେ ଆସନ୍ତୁ ଶୁଣିବା କିଛି ସମ୍ବାଦ ଆଉ ସୂଚନା। ଆଜି ପାଳନ କରାଯାଉଛି ଇଣ୍ଟରନ୍ୟାସନାଲ ଆର୍କାଇଭ୍ସ ଡେ ବା ବିଶ୍ୱ ଅଭିଲେଖ ଦିବସ। ଇତିହାସ, ସଂସ୍କୃତି, ପ୍ରଶାସନ ଓ ସମାଜର ବିଭିନ୍ନ ଦଲିଲ ପତ୍ରକୁ ସୁରକ୍ଷିତ ରଖିବାରେ ଅଭିଲେଖାଗାରଙ୍କର ଭୂମିକା ଅତୁଳନୀୟ। ଅତୀତର ଏହି ଦଲିଲ ଗୁଡିକ କେବଳ ସୂଚନାର ଭଣ୍ଡାର ନୁହନ୍ତି, ବରଂ ଭବିଷ୍ୟତ ପିଢି ପାଇଁ ଜ୍ଞାନର ଅମୂଲ୍ୟ ସମ୍ପଦ। 1970 ମସିହା ଆଜିର ଦିନରେ ପରଲୋକ ଗମନ କରିଥିଲେ ବିଶ୍ୱବିଖ୍ୟାତ ଔପନ୍ୟାସିକ ଚାର୍ଲସ ଡିକେନ୍ସ। ସାମାଜିକ ବାସ୍ତବତା ଓ ମାନବୀୟ ମୂଲ୍ୟବୋଧକୁ ତାଙ୍କ ଲେଖନୀରେ ସଜୀବ କରି ତୋଳିଥିଲେ। ତାଙ୍କ ରଚନା ଆଜି ମଧ୍ୟ ସାହିତ୍ୟପ୍ରେମୀମାନଙ୍କୁ ଆକର୍ଷିତ କରେ। ପୁରୀର କୁମ୍ଭାରପଡ଼ାସ୍ଥିତ ଶ୍ରୀ ଶ୍ରୀ ବୁଢ଼ା ବାନାମ୍ବର ଦେବଙ୍କ ଚତୁର୍ଦ୍ଦିବସୀୟ ପ୍ରଥମ ବାର୍ଷିକ ବିଶ୍ୱଶାନ୍ତି ମହାଶୈବ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶନିବାର ପର୍ଯ୍ୟନ୍ତ ପ୍ରତ୍ୟହ ପଞ୍ଚକର୍ମ ପରେ ସୂର୍ଯ୍ୟପୂଜା, ଗୋପୂଜା, ସାଲାଦର ପୂଜା, ପତାକା ଉତ୍ସର୍ଗ, ସୌରାଗ୍ନି ଗ୍ରହଣ, ଅଙ୍କୁରା ନୟନ, କରକା ଭ୍ରମଣ, ଶୈବାଗ୍ନି ସଂସ୍କାର, ମଣ୍ଡଳ ପୂଜା, ଆଳତୀ, ପୁଷ୍ପାଞ୍ଜଳି, ନିଦ୍ରାଘଟ ପୂଜନ, ବଳିକରଣ ଆଦି କାର୍ଯ୍ୟକ୍ରମ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା। ଶନିବାର ଠାକୁରଙ୍କର ନଗର ପରିକ୍ରମା ପରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଛି। 90 ବର୍ଷରେ ପାଦ ଥାପିଲା ଆକାଶବାଣୀ। ଏକ କାଠବାକ୍ସ ଭିତରୁ ସେଦିନ ଲକ୍ଷ ଲକ୍ଷ ଭାରତୀୟ ଶୁଣିଥିଲେ ଦେଶ ବିଦେଶର ଖବର। 1936 ମସିହା ଇଣ୍ଡିଆନ ବ୍ରଡ୍କାଷ୍ଟ କର୍ପୋରେସନ ନାମରେ ଭାରତବର୍ଷରେ ଜନ୍ମ ନେଇଥିବା ଆକାଶବାଣୀ 90 ବର୍ଷରେ ଜୁନ୍ ମାସ 8 ତାରିଖରେ ପାଦ ଥାପିଛି। ଆକାଶବାଣୀ କେବଳ ସଠିକ୍ ଖବର ଦେଇ ଆସୁନାହିଁ, ସେ ସୃଷ୍ଟି କରିଛି କୃଷି ବିପ୍ଳବ, ନାରୀ ସଶକ୍ତିକରଣ, ଶିଶୁ ବିକାଶ, ଭାଗବତ କଥା, ନାଟ୍ୟ ଚେତନା ଓ ଆଧ୍ୟାତ୍ମିକ ଜନଜାଗରଣ। 1995 ମସିହା ଜୁନ୍ ମାସରେ ପୁରୀରେ ପ୍ରତିଷ୍ଠା ହେଲା ଆକାଶବାଣୀ। ପୁରୀ ଆକାଶବାଣୀ କେବଳ ପୁରୀର ମଠ ମନ୍ଦିର, ଜଗନ୍ନାଥ ସଂସ୍କୃତି, ଚାଷ ଏବଂ ଚାଷୀଙ୍କର ଜୀବନ, ସାହିତ୍ୟ ଫର୍ଦ୍ଦ, କବି ସମ୍ମିଳନୀ, ଭଜନ ଜଣାଣ, ନାରୀ ଶିକ୍ଷା କଥା କହିନି, ମହାବାତ୍ୟାଠାରୁ ଫନି ପର୍ଯ୍ୟନ୍ତ ଏପରିକି ମହାମାରୀ କରୋନା ସମୟରେ ସେ ଜନଗଣଙ୍କ ପାଖରେ ବିପଦର ସାଥୀ ହୋଇ ଛିଡ଼ା ହୋଇଛି।

ଶ୍ରୀକ୍ଷେତ୍ର ତାର ପ୍ରତ୍ୟେକ ରାସ୍ତା ମନ୍ଦିର କୋଣ ଅନୁକୋଣରେ ଲୁଚାଇ ରଖିଛି ଅସଂଖ୍ୟ ଅନୁଭୂତି। ପ୍ରତ୍ୟେକ ଭକ୍ତଙ୍କ ମନରେ ଥାଏ ଗୋଟିଏ ସ୍ୱତନ୍ତ୍ର କାହାଣୀ। ସେହି କାହାଣୀରେ ଥାଏ ଭକ୍ତିର ଗଭୀରତା, ବିଶ୍ୱାସର ଦୃଢ଼ତା ଆଉ ମହାପ୍ରଭୁଙ୍କ ପ୍ରତି

0: ସମର୍ପଣ ଭାବ। ପୁରୀ ପରିକ୍ରମାରେ ଆସନ୍ତୁ ଶୁଣିବା ଅନୁଭୂତିରେ ଜଗନ୍ନାଥ।
1: ନମସ୍କାର ମ୍ୟାଡାମ, କେମିତି ଅଛନ୍ତି?
2: ଭଲ ଅଛି।
1: ଆପଣଙ୍କର ଟିକେ ପରିଚୟ ଦିଅନ୍ତୁ।
2: ମୁଁ ମିନତୀ ମିଶ୍ର, ମୋର ଯାଜପୁର ରୋଡ଼ର ଝିଅ। ଏ ସେପଟେ ମୋର ତାରିଣୀ ଅଛନ୍ତି, ମୁଁ ମାନେ ମୁଁ ଏମିତି ଗୋଟେ ଜାଗାରେ ଅଛି ଯୋଉଠି ତାରିଣୀ ଯେତିକି ବାଟ ବିରଜା ମା ବି ସେତିକି ବାଟ। ଯେତେବେଳେ ବାହାଘର ହେଲା, ବାହା ହେଇକି ପୁରୀକୁ ଆସିଲି, ସେତେବେଳେ ମୁଁ ଆଗରୁ ଛୋଟ ଯେତେବେଳେ ହେଇଥିଲି ସେତେବେଳେ ପୁରୀକୁ ଆସିଥିଲି, ବହୁତ ମାନେ ଅଲଗା ପ୍ରକାର ପୁରୀ ଥିଲା, ଯେଉଁଟାକି ମୋ ମନୋଭାବ ଗୋଟେ ଭିନ୍ନ ପ୍ରକାରର ଥିଲା। ପୁରୀ ଉପରେ ଏତେ ଅସନା ମସନା ହେଇଛି, ପ୍ରଭୁ ତୁମକୁ ଦେଖିବାକୁ ଆସେ କିନ୍ତୁ ଆଉ ରହିବା ପାଇଁ, କିନ୍ତୁ ଭଗବାନଙ୍କର ଅଲଗା ଯୋଗ ଥିଲା ଯେ ମୋ ବାହାଘର ସମୟ ହେଲା ବେଳକୁ ସିଏ ମୋତେ ତାଙ୍କ ଜାଗାକୁ ପୁରା ଭିଡ଼ିକି ନେଇ ଆସିଲେ।
1: ତାହେଲେ ପୁରୀ ଶ୍ରୀକ୍ଷେତ୍ରର ବହୁ
2: ହଁ ଠିକ।
1: ଜଗନ୍ନାଥଙ୍କୁ ନେଇ କ'ଣ ଆପଣଙ୍କର ଅନୁଭୂତି ରହିଛି ଆମ ସହିତ ଟିକେ ଆପଣ ବାଣ୍ଟିବେ?
2: ପତିତ ପାବନ ଯୋଉ ନୀଳଚକ୍ର ପ୍ରତି ଧୂଳିରେ ବି ମୋର ଅଛନ୍ତି ଜଗନ୍ନାଥ। ମୁଁ କିଏ କହନ୍ତି ଯେ ଜଗନ୍ନାଥଙ୍କୁ ଗଲି ଦେଖିପାରିଲିନି ଗୋଟେ ଆଖି ଦିଶେ, ମୋତେ ସେମିତି ଲାଗେନି। ଗୋଟେ ଥର ଆମେ ଏମିତି ସ୍ୱାମୀ ସ୍ତ୍ରୀ ହେଇକି କେବେ ମନ୍ଦିରକୁ ଯାଉନା ପିଲାଙ୍କୁ ନେଇକି କେତେବେଳେ କେତେବେଳେ, କିନ୍ତୁ ଗୋଟେ ଥର ମୁଁ ଯାଇଥିଲି, ଚାରମାଳ ସେତେବେଳେ ବନ୍ଧା ହେଉଥିଲା, ସେତେବେଳେ ଲୋକମାନେ ବି ସେଇଥିରେ ଯାଉଥିଲେ ଠାକୁରଙ୍କୁ ଦର୍ଶନ କରି ରଥବେଳେ ଯେଉଁ ବାହୁଡ଼ା, ସେତିକି ବେଳେ ଆମେ ଦୁଇ ଜଣ ଯାଇଛୁ ଭାଗ୍ୟବଶତଃ ବୋଲି ମୁଁ ଭାବିଲି, ନହେଲେ କେବେ ଆମେ ତ ଦୁଇ ଜଣ କେବଳ ଶ୍ରାଦ୍ଧ ପାଇଁ ଗୋଟେ ଥର ଦୁଇ ଥର ଯାଇଥିବୁ, ସେଇଥର ଦୁଇ ଜଣ କେମିତି ଯାଇଛୁ। ଯାଇକି ଯେତେବେଳେ ଚାରମାଳରେ ଚଢ଼ିଛୁ, ପୁରା ଉପରେ ଅଛୁ ଆମେ, ପୁରା ଲୋକ ଖୁନ୍ଦି ହେଇକି ଅଛନ୍ତି, ହଠାତ୍ କ'ଣ ଗୋଟେ ହେଲା, ସେଠୁ ଠେଲି ହେଇଗଲେ ପୁରା ଲୋକ, ଆଉ ଆମେ ସମସ୍ତେ ଏମିତି ଦେଢ଼ାରେ, କ'ଣ ଇଏ ହେଲା ଏଇନା ଜଣେ ପଡ଼ିଯିବ, କେତେ ଲୋକ ଠିଆଛନ୍ତି, ଛୁଆ ପିଲା ବୁଢ଼ା ବୁଢ଼ୀ କେତେ ଲୋକ ଠିଆଛନ୍ତି ଆରମ୍ଭର ଇଏରେ, ସେତେବେଳେ ଯାଉଥିଲେ ଠାକୁରଙ୍କୁ ପୁରା କୁଣ୍ଡଉଥିଲେ, ସେ ଅନୁଭବ ଗୋଟେ ଅଲଗା ପ୍ରକାର ଥିଲା। ଏବେ ତ ସେଇଟା ବନ୍ଦ ହେଇଯାଇଛି, ଏମିତି ହେଇକି ଯେତେବେଳେ ଚାରମାଳରେ ଏମିତି ପୁରା ଦୌଡ଼ିକି ଆମେ ଦେଢ଼େଇକି ସମସ୍ତେ ଠିଆ ହେଇଯାଇଛୁ, ସମସ୍ତେ ଜଗନ୍ନାଥଙ୍କୁ ଡାକ ପକେଇଲେ, ଆଉ ଯାହା ଗୋଟେ ସେକେଣ୍ଡ ଦୁଇ ସେକେଣ୍ଡ ଭିତରେ କେମିତି କାଣି ପୁଣି ଆମେ ସମସ୍ତେ ଠିକ୍ଠାକ୍ ଭାବରେ ଠିଆ ହେଇଗଲୁ। ପ୍ରଭୁଙ୍କୁ ଯାହା ହଉ ତୁମ ଜାଗାରୁ ଆମେ ସବୁ ଠିକ୍ଠାକ୍ରେ ଆସିଲୁ ବୋଲି ସେଟା ଗୋଟେ ଭାରି ମାନେ, ମୁଁ ତେଣୁକରି ଭାବେ ଜଗନ୍ନାଥ ସବୁ ସମୟରେ ଅଛନ୍ତି, କାହାର କେତେବେଳେ ଦୁଃଖ ଦୂର ହେଇପାରୁନି କିନ୍ତୁ ତାର କ'ଣ ଗୋଟେ ଇଏ ଥିବ, କେଉଁ ବାବଦରେ ପ୍ରଭୁ ତାଙ୍କୁ ଇଏ କରିବେ, କାହିଁକି ନା ମୁଁ ଏଇନେ ଯେଉଁ ଲେଖୁଛି କେବଳ ତାଙ୍କରି ପାଇଁ ଲେଖୁଛି। ଏତେ ଗାଳି ଦିଏ, ମୁଁ ଯେତେବେଳେ ଝିଅ ଦିନରୁ ଭାବୁଥିଲି କ'ଣ କରିବି ଚାକିରି କରିବି ଏଇଟା ସେଇଟା, ବହୁତ ଆଶା ଥିଲା, ଏଠି ଯେତେବେଳେ ବାହାଘର ପରେ କିଛି କରିପାରିନି, ବହୁତ ରାଗ ଚିରେ ବହୁତ ଗାଳି ଦିଏ, ମୁଁ କହିଲି ତୁମ ପୁଅ ତୁମ ଜାଗାର ପୁଅ ବୋଲି ତାଙ୍କୁ ଭଲ ପାଉଛ, ମୁଁ କ'ଣ ତୁମ ଜାଗାର ନୁହଁ ବୋଲି ତୁମେ ମୋତେ ଭଲ ପାଉନ, ଏମିତି ବି କହିଛି କେତେ ଥର ରାଗିଛି। ଲେଖାଲେଖିରେ ସିଏ ମୋତେ ବସେଇ ଦେଲେ ସେତେବେଳେ ଗୋଟେ ମାନେ ମୋର ପୁରା ଗୋଟେ ମନ ପୁରା ସନ୍ତୁଷ୍ଟି ହେଇଗଲା, ଆଉ ଯେଉଁ ଜିନିଷରେ ମୋତେ ବସେଇ ଦେଇଛନ୍ତି ଆଜି ସେ ଜିନିଷ ଆଉ ମାନେ ମୋ ହାତରୁ ଯିବ ନ ଯାଉ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ବହୁତ ବଢ଼ିଆ ଲାଗିଲା ଆପଣଙ୍କର ଅନୁଭୂତି ଶୁଣିକି। ଧନ୍ୟବାଦ।
2: ଧନ୍ୟବାଦ।

ପରିକ୍ରମା ଶେଷ ହୁଏ କିନ୍ତୁ ଅନୁଭୂତିର ଶେଷ ନଥାଏ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଆପଣ ଶୁଣିଥାନ୍ତି ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଓ ଶୁକ୍ରବାର 7:25 ସମୟରେ। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗୁଛି ତା ସହିତ ଯଦି ଆପଣ କିଛି ସୂଚନା ଦେବାକୁ ଚାହୁଁଥାନ୍ତି ଆଉ ଯୋଡ଼ି ହେବାକୁ ଚାହୁଁଥାନ୍ତି ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ସହିତ, ଆମକୁ ଫୋନ୍ କରି ଜଣାଇପାରିବେ। ନମ୍ବରଟିକୁ ଲେଖି ରଖନ୍ତୁ 9437037892। କାଳିଆ ସାଆନ୍ତଙ୍କର ନାମ ସ୍ମରଣରେ ହେଉ ପ୍ରତ୍ୟେକ ଦିନର ଆରମ୍ଭ, ଆଉ ତାଙ୍କ ଆଶୀର୍ବାଦରେ ହେଉ ପ୍ରତ୍ୟେକ ଯାତ୍ରାର।

0: ସଫଳ ସମାପନ। ଆଜିର ପୁରୀ ପରିକ୍ରମା କାର୍ଯ୍ୟକ୍ରମ ଏଇଠି ଶେଷ କରୁଛୁ। ଉପସ୍ଥାପନାରେ ମୁଁ ଥିଲି ସୁସ୍ମିତା। ଜୟ ଜଗନ୍ନାଥ।
1: ଆକାଶବାଣୀ ପୁରୀ ପରବର୍ତ୍ତୀ କାର୍ଯ୍ୟକ୍ରମ ମଧୁମାଳତୀ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ, ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ପଲ୍ଲୀକବି ନନ୍ଦକିଶୋର ବଳଙ୍କ ଅନ୍ୟ ଏକ ରଚନାରୁ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଗାଇଛନ୍ତି ପରବର୍ତ୍ତୀ ପଲ୍ଲୀ ଗୀତ। ରହ ଆରେ କାଠୁରିଆ ନପକାଓ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।

ମଧୁମାଳତୀ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ।

ଶ୍ରୋତା ବନ୍ଧୁ, ପ୍ରତ୍ୟେକ ଦିନର କିଛି ନା କିଛି ମହତ୍ତ୍ୱ ରହିଛି। ଆଜି ଦିନଟି କ'ଣ ପାଇଁ ଖାସ ଅଟେ ଆସନ୍ତୁ ଜାଣିବା। ପଞ୍ଜିକା ଅନୁଯାୟୀ ଆଜି ବୃଷ 22 ଦିନ 2026 ମସିହା ଜୁନ୍ ମାସ 9 ତାରିଖ ମଙ୍ଗଳବାର। ଭାରତୀୟ ସାଧାରଣ ସମୟ ଅନୁଯାୟୀ ଆଜିର ସୂର୍ଯ୍ୟୋଦୟ ସମୟ ଥିଲା 5:10.36 ଏବଂ ସୂର୍ଯ୍ୟାସ୍ତର ସମୟ ରହିଛି 6:21।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଇତିହାସରେ ଘଟି ଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। ଭାରତୀୟ ଇତିହାସରେ ଜୁନ୍ ମାସ 9 ତାରିଖ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ। 1964 ମସିହା ଜୁନ୍ ମାସ 9 ତାରିଖରେ ଲାଲ ବାହାଦୁର ଶାସ୍ତ୍ରୀ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। 2007 ମସିହା ଜୁନ୍ ମାସ 9 ତାରିଖରେ ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ପ୍ରତିଭା ଦେବୀ ସିଂ ପାଟିଲ କାର୍ଯ୍ୟ ଆରମ୍ଭ କରିଥିଲେ। 2014 ମସିହା ଜୁନ୍ ମାସ 9 ତାରିଖ ଦିନ ଆନ୍ଧ୍ରପ୍ରଦେଶ ପୁନଃ ଗଠିତ ହୋଇଥିଲା। ଏହି ଦିନ ତେଲେଙ୍ଗାନା ଅଲଗା ରାଜ୍ୟ ହେବା ପରେ ଏନ୍ ଚନ୍ଦ୍ରବାବୁ ନାଇଡୁ ନୂଆ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଉଣେଇଶହ 9 ମସିହା ଆଜିର ଦିନରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ପ୍ରତିଷ୍ଠା ହୋଇଥିଲା। ଏହି ଦିନ ଜାମସେଟଜୀ ଟାଟାଙ୍କ ସ୍ୱପ୍ନ ଅନୁସାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ସାଇନ୍ସ ବାଙ୍ଗାଲୋରରେ ସ୍ଥାପନ କରାଯାଇଥିଲା। ଏହା ଭାରତର ସବୁଠାରୁ ପ୍ରତିଷ୍ଠିତ ବିଜ୍ଞାନ ଅନୁଷ୍ଠାନ। 2014 ମସିହା ଜୁନ୍ ମାସ 9 ତାରିଖ ଦିନ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ଦିନରେ ଦେହାନ୍ତ ହୋଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ। ଜୁନ୍ ମାସ 9 1900 ମସିହାରେ ଆଦିବାସୀମାନଙ୍କ ଜମି ଅଧିକାର ପାଇଁ ଲଢ଼ିଥିବା ଏବଂ ବ୍ରିଟିଶମାନଙ୍କ ବିରୁଦ୍ଧରେ ଉଲଗୁଲାନ ବିଦ୍ରୋହ କରିଥିବା ଆଦିବାସୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡା ରାଞ୍ଚି ଜେଲ୍ରେ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁବେଳକୁ ତାଙ୍କର ବୟସ ଥିଲା ମାତ୍ର 25 ବର୍ଷ।

ଏବେ ଆସନ୍ତୁ ଜାଣିବା ଆଜିର ଦିନରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ। 1931 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲେଖିକା ନନ୍ଦିନୀ ଶତପଥୀ ଜନ୍ମଗ୍ରହଣ କରିଥିଲେ।

ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ।

0: ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुक ए कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
2: आपण माने ट्यून करछंती 103.4 एफएम आकाशवाणी पुरी। वर्तमान प्रचार करूछु केतुटी हिंदी चलचित्र रो गीत। कार्यक्रम रो आरंभ रे असंत सुनिबा उदित नारायण गायथिबा डर चलचित्र रूप।

ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: ଏତେବେଳେ ଯାଏଁ ଶୁଣୁଥିଲେ କାର୍ଯ୍ୟକ୍ରମ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ। ଶ୍ରୋତାବନ୍ଧୁମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ। ଆମର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ଼୍ କରି ମଧ୍ୟ ଆପଣମାନେ ଶୁଣିପାରିବେ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୁବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
3: ଅଂଶୁଘାତ ନ ହେବା ପାଇଁ ଦିନ 11 3 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
2: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
3: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
2: ବୁଲା ପଶୁ ଓ ପକ୍ଷୀଙ୍କୁ

ଶ୍ରୋତାବନ୍ଧୁ ନମସ୍କାର, ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ କବି ସୁରେଶ ସାଗର ଓ କବୟତ୍ରୀ ଶୈଳଭମା ମହାପାତ୍ରଙ୍କର କିଛି କବିତା। ବର୍ତ୍ତମାନ ସମ୍ପାଦକୀୟ ମଣିଷର ମନରେ ଯେତେବେଳେ ଭାବନାର ଢେଉ ଉଠେ, ଅନୁଭୂତିର ଫୁଲ ଫୁଟେ ଓ କଳ୍ପନାର ପକ୍ଷୀ ଆକାଶ ଛୁଇଁ, ଠିକ୍ ସେତିକିବେଳେ ଜନ୍ମ ନିଏ କବିଟିଏ। ଆଉ ସେହି ଭାବନା ସବୁକୁ ନେଇ ସେ ଲେଖିଯାଏ କବିତା। ଶବ୍ଦ ଯେଉଁଠି ନିରବ ହୋଇଯାଏ, ସେଠାରେ ଭାବନା କଥା କହେ। ଆଉ ସେହି ଭାବନା ଯେତେବେଳେ କାଗଜ କଲମରେ ରୂପ ନିଏ, ସେତେବେଳେ ଜନ୍ମ ନିଏ ଏକ ସୁନ୍ଦର କବିତା। ତେବେ ଏହି କବିତା କ'ଣ? କେହି କହନ୍ତି ଏହା ହୃଦୟର ବ୍ୟଥା, ତ କେହି କହନ୍ତି ଏହା ପ୍ରକୃତିର ସୌନ୍ଦର୍ଯ୍ୟ। କିନ୍ତୁ ପ୍ରକୃତରେ କବିତା ହେଉଛି ଜଣେ କବିର ଆତ୍ମାର ଆଳାପ। କବି ହେଉଛି ସେହି ଯାଦୁଗର ଯିଏ ସାଧାରଣ ଶବ୍ଦରେ ମଧ୍ୟ ଜୀବନ ଭରିଦିଏ। କବିର ମାତ୍ର ଦୁଇ ଧାଡ଼ିର କବିତା ମଣିଷ ଆଖରେ ଲୁହ ଆଣିଦିଏ, ଯେଉଁଠି ଦୁନିଆର ବଡ଼ ବଡ଼ ବାକ୍ୟ ମଧ୍ୟ ସଫଳ ହୋଇପାରେନି, ମନରେ ବିଦ୍ରୋହର ନିଆଁ ମଧ୍ୟ ଜାଳିପାରେ କବିତା। ତେବେ କବିତା ହେଉଛି ମନୁଷ୍ୟ ହୃଦୟର ସବୁଠାରୁ କୋମଳ, ସୁନ୍ଦର ଏବଂ ଶକ୍ତିଶାଳୀ ଅଭିବ୍ୟକ୍ତି। ଏହା କେବଳ କିଛି ଶବ୍ଦର ସମାହାର ନୁହେଁ, ବରଂ ଏହା ଆତ୍ମାର ଏକ ଆଳାପ। ଯେତେବେଳେ ମଣିଷର ଭାବନା ଏବଂ ଅନୁଭୂତି ସାଧାରଣ କଥାବାର୍ତ୍ତାର ସୀମା ପାର କରିଯାଏ, ସେତେବେଳେ ସେହି ଅକୁହା କଥାକୁ ପ୍ରକାଶ କରିବା ପାଇଁ କବିତାର ଜନ୍ମ ହୁଏ। ମଣିଷ ମନରେ ଯେତେବେଳେ ଅତ୍ୟଧିକ ଆନନ୍ଦ, ଗଭୀର ଦୁଃଖ, ପ୍ରେମ କିମ୍ବା କ୍ରୋଧ ଜାଗ୍ରତ ହୁଏ, ସେତେବେଳେ ସେହି ଭାବନାଗୁଡ଼ିକ ଶବ୍ଦର ରୂପ ନେଇ କବିତା ଭାବରେ ପ୍ରକାଶ ପାଆନ୍ତି। ଗଦ୍ୟ ବା ସାଧାରଣ ଲେଖାରେ ଗୋଟିଏ କଥାକୁ ବୁଝାଇବା ପାଇଁ ବଡ଼ ବଡ଼ ଅନୁଚ୍ଛେଦ ଲେଖିବାକୁ ପଡ଼େ, କିନ୍ତୁ କବିତାର ବୈଶିଷ୍ଟ୍ୟ ହେଉଛି ଏହା ଖୁବ୍ କମ୍ ଶବ୍ଦ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡର ଭାବନାକୁ ବ୍ୟାଖ୍ୟା କରିପାରେ। କବିତାର ପ୍ରତିଟି ଧାଡ଼ି ପଛରେ ଏକ ଗଭୀର ରହସ୍ୟ କିମ୍ବା ବାର୍ତ୍ତା ଲୁଚିଥାଏ, ଯାହା ଶ୍ରୋତା ବା ପାଠକର ହୃଦୟକୁ ସିଧାସଳଖ ଭାବେ ଆନ୍ଦୋଳିତ କରିପାରେ। କବିତା କେବଳ ଏକ ଚିନ୍ତାଧାରା ନୁହେଁ, ଏହା ଏକ କଳା। ଏଥିରେ ଛାନ୍ଦ, ଲୟ, ତାଳ ଏବଂ ଅଳଙ୍କାରର ବ୍ୟବହାର କରାଯାଏ। ପ୍ରାଚୀନ ଓଡ଼ିଆ କବିତାରେ ଶବ୍ଦର ଚମତ୍କାରିତା ଏବଂ ସଙ୍ଗୀତମୟତା ଦେଖିବାକୁ ମିଳୁଥିଲା। ଆଧୁନିକ କବିତା ଯଦିଓ ମୁକ୍ତ ଛନ୍ଦରେ ଲେଖାଯାଉଛି, ତଥାପି ଏହାର ଅନ୍ତର୍ନିହିତ ସ୍ୱର ଶ୍ରବଣ ମଧୁର। କବିତା କେବଳ ପ୍ରେମ କିମ୍ବା ପ୍ରକୃତିର ବର୍ଣ୍ଣନାରେ ସୀମିତ ନୁହେଁ, ଏହା ସମାଜର ବାସ୍ତବତାକୁ ମଧ୍ୟ ଦେଖାଏ। କବି ନିଜ କଲମ ମାଧ୍ୟମରେ ଅନ୍ୟାୟ, ଅତ୍ୟାଚାର ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ। ସେଥିପାଇଁ କୁହାଯାଏ, ଯେଉଁଠି ନ ପହଞ୍ଚେ ରବି, ସେଠି ପହଞ୍ଚେ କବି। ସୂର୍ଯ୍ୟଙ୍କ କିରଣ ଯେଉଁ ଅନ୍ଧକାର କୋଣକୁ ଯାଇପାରେ ନାହିଁ, କବିର ଦୃଷ୍ଟି ଏବଂ ଭାବନା ସେଠାରେ ପହଞ୍ଚିପାରେ। କବିତାର ରୂପ ବହୁତ ବ୍ୟାପକ। ଏହା କାହା ପାଇଁ ପ୍ରାର୍ଥନା, କାହା ପାଇଁ ଦେଶଭକ୍ତିର ପ୍ରେରଣା, କାହା ପାଇଁ

0: ପ୍ରେମର ଅଭିବ୍ୟକ୍ତି ତ କାହା ପାଇଁ ଜୀବନର ଦର୍ଶନ। ଯଦି ସଂକ୍ଷେପରେ କହିବା, ତେବେ କବିତା ହେଉଛି ମଣିଷକୁ ଅଧିକ ସମ୍ବେଦନଶୀଳ ଏବଂ ମାନବୀୟ କରିବାର ଏକ ମାଧ୍ୟମ। ଯେପର୍ଯ୍ୟନ୍ତ ଏ ପୃଥିବୀରେ ଲୁହ, ହସ, ପ୍ରେମ ଏବଂ ଅନୁଭୂତି ରହିଥିବ, ସେହି ପର୍ଯ୍ୟନ୍ତ କବିତା ଚିରଜୀବନ୍ତ ହୋଇ ରହିଥିବ। କବିତା କେବଳ ଶବ୍ଦର ସମାହାର ନୁହେଁ, ଏହା ହୃଦୟର ଅନୁଭବ ଓ ସମାଜର ପ୍ରତିଛବି। କବି ହେଉଛନ୍ତି ସେ ଯେ ସମାଜର ସମ୍ବେଦନଶୀଳ ଦର୍ପଣ, ଆଉ କବିତା ସାଜି ତାଙ୍କ ହୃଦୟର ଭାଷା। କବି ନିଜର ଅନୁଭବ, ଭାବନା, ସ୍ୱପ୍ନ ଓ ସମାଜର ବାସ୍ତବ ଚିତ୍ରକୁ ଶବ୍ଦରେ ସଜାଇ କବିତାର ରୂପ ଦିଏ। କବିତା କେବେ ପ୍ରେମର ସୁଗନ୍ଧ ବିଛାଇ ଦିଏ, କେବେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆଖି ଆଗରେ ଆଣିଦିଏ, ତ ଆଉ କେବେ ସମାଜ ବିରୁଦ୍ଧରେ ପ୍ରତିବାଦର ସ୍ୱର ମଧ୍ୟ ଉଠାଏ। କବି କଲମରୁ ଝରି ପଡ଼ୁଥିବା ପ୍ରତ୍ୟେକ ଶବ୍ଦ ତା ପାଠକର ହୃଦୟକୁ ସ୍ପର୍ଶ କରେ। ତେଣୁ କୁହାଯାଇପାରେ କବି ହେଉଛନ୍ତି କଳ୍ପନାର କାରିଗର, ଆଉ କବିତା ହେଉଛି ତାଙ୍କ ସୃଷ୍ଟିର ସୁନ୍ଦର ଅଳଙ୍କାର। ସେ ସମୁଦ୍ରକୂଳିଆ ଝିଅ, ଢେଉ ସହ ତାର ଗଭୀର ସମ୍ପର୍କ, ବାଲିରେ ଲେଖିପାରି ସେ ସ୍ୱପ୍ନର କାହାଣୀ, ପବନରେ ବାରିପାରି ଜୀବନର ସୁଗନ୍ଧ, ଅସ୍ତଗାମୀ ରବିର ସୁନେଲି କିରଣରେ ସମୁଦ୍ର ଜଳରାଶି ସହ ତା ଆଖି ବି ଚମକି ଉଠେ। କିନ୍ତୁ ସୁନାମି କିମ୍ବା ବାତ୍ୟା ତାକୁ ଚମକାଇ ପାରେନି। ପୂର୍ଣ୍ଣିମା ଚାନ୍ଦର ରୂପା କିରଣରେ ସେ ତା ଗଭାକୁ ବି ବାନ୍ଧିପାରେ, କିନ୍ତୁ ବାନ୍ଧିପାରେନି ସମୁଦ୍ରର ଢେଉରେ ନାଚି ଉଠୁଥିବା ତା ମନ। ଅଶାନ୍ତ ସାଗରର ତରଙ୍ଗାୟିତ ଢେଉ ଶାନ୍ତ କରିଦିଏ ତା ଭିତରର କୋଳାହଳକୁ, ଆୟତ କରିପାରେ ସେ ତା ମନକୁ, ସେ ସମୁଦ୍ରକୂଳିଆ ଝିଅ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମର ପ୍ରଥମ କବିତା, କବି ସୁରେଶ ସାଗରଙ୍କର ସମୁଦ୍ରକୂଳିଆ ଝିଅ।
1: ମୋର କବିତା ସମୁଦ୍ରକୂଳର ଝିଅ। ତନ୍ତ୍ରୀ ଛିଣ୍ଡିଗଲା ପରେ ଯେମିତି ବୀଣାର ସ୍ୱର ହଜିଯାଏ, ସେମିତି କଥା କହୁ କହୁ ହଠାତ୍ ଚୁପ୍ ହେଇଯାଏ ସମୁଦ୍ରକୂଳର ଝିଅ। ତନ୍ତ୍ରୀ ଛିଣ୍ଡିଗଲା ପରେ ଯେମିତି ବୀଣାର ସ୍ୱର ହଜିଯାଏ, ସେମିତି କଥା କହୁ କହୁ ହଠାତ୍ ଚୁପ୍ ହେଇଯାଏ ସମୁଦ୍ରକୂଳର ଝିଅ। ବୋଧ ହୁଏ କାଲି ରାତିରେ ଥକି ପଡ଼ିଥିଲା ପବନ, ସେଇଥିପାଇଁ ତ ଆସ୍ତେ ଆସ୍ତେ ବହୁଥିଲା। ବୋଧ ହୁଏ କାଲି ରାତିରେ ଥକି ପଡ଼ିଥିଲା ପବନ, ସେଇଥିପାଇଁ ତ ଆସ୍ତେ ଆସ୍ତେ ବହୁଥିଲା। ଯେମିତି ଦିନ ତମାମ ଖଟି ଖଟି କ୍ଳାନ୍ତ ହୋଇପଡ଼େ ମିସେସ୍ ଆଚାର୍ଯ୍ୟ, ଆଉ ପବନ ଛୁଁ ନଥିଲା ବୋଲି ଖୁବ୍ ଶାନ୍ତ ଥିଲା ସମୁଦ୍ର। ତଥାପି ମୁଁ ଦେଖୁଥିଲି ତା କଥାକୁହା ନୀଳ ଆଖି କେମିତି କବାଡ଼ି ଖେଳୁଥିଲା ଢେଉର ଉପତ୍ୟକାରେ। ହାତରୁ ଉଡ଼ିଯାଇଥିବା ଭାଗ୍ୟ ରେଖାକୁ କିଛି କରିନପାରି ଜଳକା ହୋଇ ଚାହିଁ ରହିଥିବା ଭାଗ୍ୟ ଛଡ଼ା ପରି ମୁଁ ଚାହିଁ ରହିଥିଲି। ହାତରୁ ଉଡ଼ିଯାଇଥିବା ଭାଗ୍ୟ ରେଖାକୁ କିଛି କରିନପାରି ଜଳକା ହୋଇ ଚାହିଁ ରହିଥିବା ଭାଗ୍ୟ ଛଡ଼ା ପରି ମୁଁ ଚାହିଁ ରହିଥିଲି ତା ଅଙ୍ଗ ପ୍ରତ୍ୟଙ୍ଗର ଚଞ୍ଚଳତାକୁ। ଏପଟେ ଓଦା ହୋଇ ସାରିଥିଲା ମୋ ମେସେଞ୍ଜର ବକ୍ସ ତାରି ପାଣି ଛିଟିକାରେ, ଚମ୍ପାବଣର ବାତାବରଣ ପରି ତା ଦେହର ସୁଗନ୍ଧ କେତେବେଳେ ମହକି ଉଠୁଥାଏ ଜାଣିପାରୁନଥାଏ ଯେତେବେଳେ ତା ସହ କଥା ହେଉଥାଏ। ମଝିରାତିରେ ଦୋହଲି ଦୋହଲି ଗତି କରୁଥିବା ରେଳଗାଡ଼ି ପରି ସେ ହଲି ହଲି ଗୀତ ଗାଉଥାଏ, ହୁଏତ ଜାଣୁନଥିବ ତା ଘଞ୍ଚ କେଶରାଶି କେମିତି ଲହଡ଼ି ଭାଙ୍ଗୁଥାଏ। ଭାରି ବିଚିତ୍ର ସେ ସମୁଦ୍ରକୂଳର ଝିଅ, କେମିତି ଜାଣିପାରି କେଜାଣି ମୋ ଅଭିମାନର ଶାନ୍ତ ପହର ଚୁପଚାପ ଆଙ୍ଗୁଠି ପୁରାଏ ମୋ ବାର୍ତ୍ତା ପେଳିରେ, ଆଉ ହାଲକା ଛୁଆଁରେ କୁତୁକୁତେଇ ହସାଏ। ଚୁପଚାପ ଆଙ୍ଗୁଠି ପୁରାଏ ମୋ ବାର୍ତ୍ତା ପେଳିରେ, ଆଉ ହାଲକା ଛୁଆଁରେ କୁତୁକୁତେଇ ହସାଏ, ନିଜେ ହସେ କୁରୁଳି ଉଠେ। ମୁଁ ବହୁଥର ଭାବେ ପଳାୟନ କରିବି ତା ବନ୍ଧୁତ୍ୱର ପରିଧି ଭିତରୁ, ଆଉ ଝଡ଼ି ପଡ଼ିଥିବା ଧୂମକେତୁ ପରି ହଜେଇ ଦେବି ମୋ ଠିକଣା। ଅଥଚ ଠିକ୍ ସେତିକି ବେଳେ ହିଁ ମୋ ହାତଗୁଡ଼ ଅଚଳ ହୋଇଯାଏ।

0: Ocholo.
1: ପୃଥିବୀର କୋହ ସବୁ ବାଷ୍ପୀଭୂତ ହୋଇ ଗଚ୍ଛିତ ହୁଏ ଆକାଶ ବକ୍ଷରେ। ଯେତେବେଳେ ସେ କୋହର ଓଜନ ବଢ଼ିଯାଏ, ଧରି ରଖିପାରେ ନା ଆକାଶ, ଆପେ ଝରିଯାଏ ବର୍ଷା ହୋଇ। ସେମିତି କିଛି ସ୍ୱପ୍ନ ଯାହା ବାସ୍ତବତାର ରୂପ ନେଇପାରେ ନା, ଆଉ ସ୍ୱପ୍ନ ହୋଇ ହୃଦୟର କେଉଁ ଏକ କୋଣ ରହିଯାଏ, କିନ୍ତୁ ନା ସେ ସମ୍ପୂର୍ଣ୍ଣ ହଜିପାରେ ନା ମରିପାରେ। ଜୀବିତ ଥାଏ, ଗୁମୁରି ଗୁମୁରି କେବେ କେବେ କାନ୍ଦି ପକାଏ। ସେ ସ୍ୱପ୍ନମାନେ ଅଣନିଶ୍ୱାସୀ ହୋଇଯାଆନ୍ତି, ବାଟ ଖୋଜନ୍ତି, ଶେଷରେ ସେମାନଙ୍କ ସହ କ'ଣ ଘଟେ। ଚାଲନ୍ତୁ ଶୁଣିବା କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କର କବିତା ମେଘରେ ମେଘରେ, ଆଉ ଖୋଜିବା ଏ ପ୍ରଶ୍ନର ଉତ୍ତର।
2: କବିତାର ଶୀର୍ଷକ ମେଘରେ ମେଘରେ। ମେଘଖଣ୍ଡେ ଆକାଶରେ ଭାସିଲେ ବେକ ଭାଙ୍ଗି ଅନାଏସିଲୁ, ଅନ୍ୟମନସ୍କ ହେଉ ହେଉ ଓଦା ସରସର କବିତା ପହଞ୍ଚିଯାଏ ଛତା ଧରି ହାତରେ। ହାତରେ ଥାଏ ଛ

0: ଆଖରେ ମେଖରେ ଆଉ ଖୋଜିବା ଏ ପ୍ରଶ୍ନର ଉତ୍ତର।
1: କବିତାର ଶୀର୍ଷକ ମେଘରେ ମେଘରେ। ମେଘଖଣ୍ଡେ ଆକାଶରେ ଭାସିଲେ ବେକ ଭାଙ୍ଗି ଅନାଏସିଲୁ, ଅନ୍ୟମନସ୍କ ହେଉ ହେଉ ଓଦା ସରସର କବିତା ପହଞ୍ଚିଯାଏ ଛତା ଧରି ହାତରେ। ହାତରେ ଥାଏ ଛତା, ସିଲୁ ଓଦା ହୋଇଯାଏ, ଜୀବନ ବତୁରି ଯାଏ, ଖରା ଦେବ ବୋଲି ଗମୁରା ସ୍ୱପ୍ନକୁ ପେଢ଼ିରୁ ଫିଟଉ ଫିଟଉ କବିତା ପହଞ୍ଚିଯାଏ ପୁଣି ଥରେ, ଆସ୍ତେ ଆଉଁସି ଦିଏ ଜଖମକୁ, ଅଗଣାକୁ ଟାଣି ନିଏ ମେଘ ଦେଖିବାକୁ। ତଥାପି ସଞ୍ଜ ଆସିନଥାଏ, ତଥାପି ସଞ୍ଜ ଆସିନଥାଏ, ପବନ ଉଡ଼େଇ ନିଏ ସିଲୁକୁ ମେଘର ଘରକୁ। ବେକ ଭାଙ୍ଗିବାକୁ ପଡ଼େନି ତାକୁ, ବେକ ଭାଙ୍ଗିବାକୁ ପଡ଼େନି ତାକୁ, ମେଘ ମିଳିଯାଏ ହାତ ବଢ଼େଇଲେ, ଆଖି ବନ୍ଦ କଲେ ଥାଏ ମେଘ, ଆଖି ଖୋଲିଲେ ଥାଏ ମେଘ, ଗଛରେ ଘସି ହେଇ ପାହାଡ଼କୁ ଛୁଇଁଯାଏ ମେଘ, ମେଘ ମେଘ ମେଘ ମେଘରେ ଭିଜିବ ବୋଲି ସିଲୁ ଅଣ୍ଡାଳେ କବିତାକୁ, ମେଘରେ ଭିଜିବ ବୋଲି ସିଲୁ ଅଣ୍ଡାଳେ କବିତାକୁ। ନଥାଏ କବିତା ହାତରେ ଛତା ନେଇ ଯାଇସାରିଥାଏ ଅନେକ ଦୂର, ହାତରେ ଛତା ନେଇ ଯାଇସାରିଥାଏ ଅନେକ ଦୂର, ଖୋଜୁଥାଏ ଅନ୍ୟ ଗୋଟେ ମନସ୍କ ମହ୍ଲାର, ଖୋଜୁଥାଏ ଅନ୍ୟ ଗୋଟେ ମନସ୍କ ମହ୍ଲାର।
0: ବାସ୍ତବରେ ସ୍ମୃତିମାନଙ୍କ ପାଖରେ ଅନେକ କ୍ଷମତା ଥାଏ, ସେମାନେ ଆନାମନା କରିଦିଅନ୍ତି। ତ କେତେବେଳେ ଯେଉଁ ଦୁନିଆରେ ଆମେ ଉପସ୍ଥିତ ଥାଉ ସେଠୁ ଆମକୁ ଛଡ଼ାଇ ଅନ୍ୟ ଏକ ଦୁନିଆରେ ପହଞ୍ଚେଇବାର କ୍ଷମତା ମଧ୍ୟ ସେହି ସ୍ମୃତିମାନଙ୍କ ମଧ୍ୟରେ ଥାଏ। ଆଉ ସ୍ମୃତି ସବୁ ଗଢ଼ିଥାନ୍ତି ଏମିତି କିଛି ଅନୁଭୂତି, ଆଉ ସେହି ଅନୁଭୂତିମାନ ଯେତେବେଳେ ଅଣାୟତ ହୋଇ ଉଠନ୍ତି ହାତରେ ଲେଖନୀ, ସେତିକି ବେଳେ ହିଁ ତୀବ୍ର ହୋଇଯାଏ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କବିତା ଶୁଣନ୍ତୁ, କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କ ରଚିତ କବିତା।
1: କବିତାର ଶୀର୍ଷକ ସ୍ମୃତି ସିଲୁପାଲ। କାହାର ସ୍ମୃତି ଏମିତି ଆନମନା କରାଏ ଯେ କଳାପଟାରେ ଅଟକିଯାଏ ଚକ୍ ଧରା ହାତ, ଥମକି ଛିଡ଼ା ହୋଇ ହଠାତ୍ ସେ କହିଦିଏ, ଆଜି ଏତିକିରେ ଥାଉ ପିଲେ ତମେ ସବୁ ବୁଝିଲ କି ନାହିଁ, ଏବଂ ପିରିୟଡ଼ ନ ସରୁଣୁ ଚୁପଚାପ ବସିଯାଏ ସିଏ ଚୌକିର ପଛବାଡ଼େ ମୁଣ୍ଡକୁ ଢଳେଇ। କାହାର ସ୍ମୃତି ଏମିତି ଆଚ୍ଛନ୍ନ କରେ, କାହାର ସ୍ମୃତି ଏମିତି ଆଚ୍ଛନ୍ନ କରେ ଯେ ସାମ୍ନାର କଥା କୁହା ଅନେକ ଆଖିକୁ ଚାହିଁ ମଧ୍ୟ ଭୁଲିଯାଏ ସିଲୁପାଲ, ସିଏ ଏଠି ସିଲୁ ଦିଦି ଶହ ଶହ ପିଲାଙ୍କର, ତା'ର ବି ସ୍ୱତନ୍ତ୍ର ପ୍ରଶସ୍ତି ଷ୍ଟାଫ୍ଙ୍କ ଭିତରେ, ସିଏ କାଳେ ରେଗୁଲାର ଭାରି ସିନ୍ସିଅର, ଅଥଚ କାହାର ସ୍ମୃତି ତାକୁ ଅନ୍ୟମନସ୍କ କରାଏ କାହାର। ଶ୍ରେଣୀର ଝର୍କା ଦେଇ ଉଦାସ ଆଖିରେ ସିଲୁ ଚାହେଁ ଆକାଶକୁ ସବୁଜ ପୃଥିକୁ, ଶ୍ରେଣୀର ଝର୍କା ଦେଇ ଉଦାସ ଆଖିରେ ସିଲୁ ଚାହେଁ ଆକାଶକୁ ସବୁଜ ପୃଥିକୁ, ଏବଂ ଭାବି ହୁଏ ଜୀବନ ବୋଲି କୁହାଯିବ ଏମିତି ଚାହିଁବା, ଓ ଚାହିଁ ଚାହିଁ ନିର୍ବିକାରେ ଆଖି ବୁଜିବାକୁ, ଭାବନାରେ ଭଟ୍ଟା ପଡ଼େ। ଖେଳ ଛୁଟି ଘଣ୍ଟି ଶବ୍ଦେ ସିଲୁ ଆସେ ଶ୍ରେଣୀରୁ ବାହାରି, ଏବଂ ଆସିବା ବେଳେ ଚାହିଁ ରହେ ସ୍କୁଲର ପଡ଼ିଆକୁ, ପଡ଼ିଆର ପ୍ରଜାପତି ସେମାନଙ୍କ ସ୍ୱପ୍ନଭର୍ତ୍ତି ସବୁଜ ହସକୁ। ହଠାତ୍ ସିଲୁ ଅନୁଭବ କରେ ମନଟିଏ ମରୁମରୁ ବଞ୍ଚିଯାଉଛି, ଫୁଲଟିଏ ଝରୁ ଝରୁ ଡାଳରେ ଯାଉଛି ଲାଖି, ବିଞ୍ଚି ଦେଉଛି ଜୀବନର ହସ, ଚେନାଏ ଧୂସର ପୃଥିବୀ ଉଲ୍ଲସିତା ହେଇ ଗାଇଯାଉଛି ଫଗୁଣର ଗୀତ। ସିଲୁପାଲ ମନେ ମନେ ହାତ ଯୋଡ଼େ ସ୍ୱଗତୋକ୍ତି କରେ ସମୟକୁ, ଏମିତି ସୁଖକୁ ମୋର ନିଅ ନା ଛଡ଼ାଇ ଯେମିତି ନେଇଥିଲ ଥରେ ମୋ ଆପଣାର ପ୍ରତ୍ୟୟଟିକୁ, ମୋ ଜୀବନ ମଧୁର ସ୍ୱପ୍ନକୁ।
0: ପ୍ରେମ ଯେଉଁଠି ଅଭିମାନ ସେଇଠି, ଆଉ ଅଭିମାନ ସେଇଠି ଥାଏ ଯେଉଁଠି ଅଧିକାର ଥାଏ। ଅଧିକାର ଜାହିର କରିବା ବେଶୀ ସହଜ ହୋଇଯାଏ ଯଦି ସେଠି ଉଚିତ ସମ୍ମାନ ମିଳେ। ରାଗ ରୁଷା ମାନ ଅଭିମାନ ସବୁ ସୁନ୍ଦର ଲାଗେ ଯଦି ସମ୍ପର୍କରେ ପ୍ରେମ ଥାଏ, କିନ୍ତୁ ଯଦି ସ୍ୱାଭିମାନରେ ଆଞ୍ଚ ଆସେ ତେବେ ନିଜ ଏକଲାପଣ ସହ ବି ପ୍ରେମ ହୋଇଯାଏ, ଆଉ ସେ ଏକାକିତ୍ୱରେ ବି ଗୋଟିଏ ଅଲଗା ପ୍ରକାରର ଖୁସି ମିଳେ। ତେବେ ଚାଲନ୍ତୁ ଶୁଣିବା

0: ପରବର୍ତ୍ତୀ କବିତା ସୁରେଶ ସାଗରଙ୍କର ଆଜି କାହିଁକି।
1: ଦ୍ୱିତୀୟ କବିତାର ଶୀର୍ଷକ ଆଜି କାହିଁକି। ଦ୍ୱିତୀୟ କବିତାର ଶୀର୍ଷକ ଆଜି କାହିଁକି। ଆଜି କାହିଁକି ବଗିଚା ସାରା ଏତେ ଫୁଲ ଏତେ ଏତେ ପ୍ରଜାପତି। ଆଜି କାହିଁକି ବଗିଚା ସାରା ଏତେ ଫୁଲ ଏତେ ଏତେ ପ୍ରଜାପତି। ଥରକୁ ଥର କୁହାଟ ଛାଡ଼ୁଛି ମୋ ଏକାକିତ୍ୱର ପକ୍ଷୀ। ଆଜି କାହିଁକି ଏତେ ଅସହାୟ ମୋ ପୁରୁଷାକାର। ଆଜି କାହିଁକି ଏତେ ଅସହାୟ ମୋ ପୁରୁଷାକାର। ଅପହୃତ ସୈନିକଟିଏ ପରି ଅବୟବରେ ଏତେ ନିସ୍ତେଜତା। କେଉଁଠି ବି ସ୍ଥିର ରହୁନି ଧ୍ୟାନ। କେଉଁଠି ବି ସ୍ଥିର ରହୁନି ଧ୍ୟାନ। ଲାଗୁଛି ତମେ ହିଁ ଗିରଫ କରିଛ ମୋ ନିର୍ଜନ ଏକାଗ୍ରତା। ଆଜି କାହିଁକି ଏରୁଣ୍ଡି ପାଖରେ ନଈବଢ଼ିର ଇସାରା। ଆଜି କାହିଁକି ଏରୁଣ୍ଡି ପାଖରେ ନଈବଢ଼ିର ଇସାରା। ଜାଣୁଛି କାଲି ରାତି ତମାମ ତମେ ତରଳି ଯାଇଛ ଆଉ ଢାଳି ହେଇଛ ମୋ ଇଲାକା ସାରା। ଶୋଇପାରିନଥିବା ତମ ନିଦ ଆଉ ସ୍ୱପ୍ନ ସବୁ ଦେଖ କେମିତି ଛଟପଟ ହେଉଛନ୍ତି ଏ ପାଣି ସାରା। ଆଜି କାହିଁକି। ଆଜି କାହିଁକି ମୋ କୋଠରୀ ଭାରି ବଡ଼ ବିଚିତ୍ର ଲାଗୁଛି। ଅଧା ଅଧି ଅନ୍ଧାର ଆଉ ଅଧା ଜହ୍ନ ରାତି। ଆଜି କାହିଁକି ମୋ କୋଠରୀ ଭାରି ବଡ଼ ବିଚିତ୍ର ଲାଗୁଛି। ଅଧା ଅଧି ଅନ୍ଧାର ଆଉ ଅଧା ଜହ୍ନ ରାତି। ଗୋଟିଏ ଆଖିରେ ନିଦ ଆଉ ଆର ଆଖିରେ ତମକୁ ଦେଖୁଛି। ଜାଣିପାରୁନି କେତେବେଳେ ରାତି କେତେବେଳେ ସକାଳ ପାହୁଛି। ଜାଣିପାରୁନି କେତେବେଳେ ରାତି ଆଉ କେତେବେଳେ ସକାଳ ପାହୁଛି। ଆଜି କାହିଁକି ତମ ଦୀର୍ଘ ନିରବତା ମୋତେ କାଠହଣା ପରି ହାଣୁଛି। ଛାତିର କୋରଡ଼ ଅକ୍ତିଆର କରି ହୃଦୟକୁ ଟିକ୍ ଟିକ୍ କରୁଛି। ଯୁଆଡ଼େ ବି ଯାଉଛି ମୁଁ ଯୁଆଡ଼େ ବି ଯାଉଛି ତମ କୁଆଁରୀ ଅଭିମାନ ସବୁଠି ମୋ ବାଟ ଉଗାଳୁଛି। ଆଜି କାହିଁକି। ଆଜି କାହିଁକି ଏ ଆରଣ୍ୟକ ଦେହକୁ ଅଳ୍ପ ଛୁଇଁ ବହିଯାଉଥିବା ଚୈତାଳୀ ପରି କେବଳ ଧାଡ଼ିଏ କହି ଚୁପଚାପ ରହୁଛ। ଅପେକ୍ଷାରେ ଭାଙ୍ଗି ରୁଜି ଗଲା ପରେ ଶେଷକୁ ମୋତେ ହିଁ ଦୋଷାରୋପ କରି ବସୁଛ। ମୋତେ ହିଁ ଦୋଷ ଦେଉଛ ମୋତେ।
0: କିଛି ଅସଜଡ଼ା ସ୍ୱପ୍ନ, ଅସୁମାରୀ ଆଶା, ଅଜସ୍ର ଭଲ ପାଇବା, ସମ୍ମାନ ଆଉ କଷ୍ଟ ଦେଉଥିବା କିଛି ବାସ୍ତବତା, ଏସବୁ ଏକ ଦାମ୍ପତ୍ୟ ଜୀବନର ଉପାଦାନ। ଦାମ୍ପତ୍ୟ ଜୀବନୀରେ ମୋର ଅର୍ଥ ବଦଳିଯାଏ, ଆମେ ଶବ୍ଦର ବ୍ୟବହାର ବେଶୀ ବଢ଼ିଯାଏ। କେବେଦିନେ ଅଚିହ୍ନା ଥିବା ମଣିଷ ଦ୍ୱୟ ସମୟ ସୁଅରେ ଅତି ପରିଚିତ ସାଥୀ ପାଲଟି ଯାଆନ୍ତି, ତାହା ଜଣାପଡ଼େ ନା। ବାସ୍ତବରେ ସମୟ ସବୁ ଠିକ୍ କରିଦିଏ। ଦାମ୍ପତ୍ୟ ଜୀବନରେ ସମ୍ମାନ, ପ୍ରେମ, ସ୍ନେହ, ତା ସହ ରାଗ ରୁଷା ବି ଥାଏ। ଏସବୁ ପରେ ବି ପ୍ରେମ ଜିତିଯାଏ। ଚାଲନ୍ତୁ ଶୁଣିବା ଶୈଳବାଳା ମହାପାତ୍ରଙ୍କର କବିତା ଦାମ୍ପତ୍ୟ।
2: କବିତା ଦାମ୍ପତ୍ୟ। ପଟ୍ଟଚିତ୍ର ପରି ସୁନ୍ଦର କାନ୍ଥଟିଏ, ପଟ୍ଟଚିତ୍ର ପରି ସୁନ୍ଦର କାନ୍ଥଟିଏ, ମାଟି ଲିପା ଝୋଟି ପକା, କାନ୍ଥରେ ଥାଏ ଠଣାଟିଏ, କାନ୍ଥରେ ଥାଏ ଠଣାଟିଏ, କାରୁକାର୍ଯ୍ୟମୟ ଓ ଅତୀବ ସୁନ୍ଦର। ଗୃହସ୍ଥ ବାହାରୁ ଆସିଲେ ରଖିଦିଅନ୍ତି ସେଠି ନିଜ ବ୍ୟକ୍ତିଗତ ବ୍ୟବହାରର ଚିଜ, ସେଫ୍ଟି ପିନ୍ଠୁ ସୁନାମୁଦି ଯାଏ ମିଳେ ସେଇଠୁ, ଯାହା ରଖିଦେଇଥାନ୍ତି ଘର ଲୋକେ କାମର ତରତରରେ ବେଳ ଅବେଳରେ। ଠଣା ଥାଏ ଠଣା ଥାଏ, ଅନ୍ଧାରିଆ ଦିଶୁଥାଏ ଦିନସାରା, ରାତିକୁ ଜଳେ ସେଠି ଦୀପଟେ ନହେଲେ ଗୋଟେ ଡିବିରି, ବିଞ୍ଚୁଥାଏ ମିଞ୍ଜି ମିଞ୍ଜି ଆଲୁଅ, ବିଞ୍ଚୁଥାଏ ମିଞ୍ଜି ମିଞ୍ଜି ଆଲୁଅ, ସାରା ରାତି ଯେଉଁଥିପାଇଁ ଘର ଲୋକେ କେହି କାହା ସାଙ୍ଗେ ପଡ଼ନ୍ତିନି ଝୁଣ୍ଟି, ସାରା ରାତି ଯେଉଁଥିପାଇଁ ଘର ଲୋକେ କେହି କାହା ସାଙ୍ଗେ ପଡ଼ନ୍ତିନି ଝୁଣ୍ଟି। ଅପ୍ରତ୍ୟୟ ଦୁଃଖର ସଂଜ୍ଞା ଖୋଜିଲା ବେଳେ ଲେଖା ହୋଇଥିଲା କେତେ ନାହିଁ କେତେ କବିତା, ଦୁଃଖର ସଂଜ୍ଞା ଖୋଜିଲା ବେଳେ ଲେଖା ହୋଇଥିଲା କେତେ ନାହିଁ କେତେ କବିତା, ଅଥଚ ଦୁଃଖର ସାମ୍ନାସାମ୍ନି ହୋଇଗଲା ବେଳେ ମନେ ଜମା ପଡ଼ୁନାହିଁ ଦୁଃଖ ପାଇଁ ଗୋଟେ ବି ଅନ୍ତରଙ୍ଗ ଭାଷା।
0: ଶ୍ରୋତବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ସାହିତ୍ୟ ଶୁଦ୍ଧା, ପ୍ରସାରିତ ହେଉଛି 103.4 ମେଗାହର୍ଜ ମାଧ୍ୟମରେ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କବିତା ଶୁଣନ୍ତୁ, କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କ ରଚିତ କବିତା ଅପ୍ରତ୍ୟୟ।
2: ଦୁଃଖ

ଓ କବିତାର। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ମତାମତ ଦେବା ପାଇଁ ଭୁଲିବେ ନାହିଁ। ଆମକୁ ନିଜର ମତାମତ ଆପଣ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ ପିନ୍ 752001। ରହୁଛି, ନମସ୍କାର।

ସାହିତ୍ୟ ସୁଧ କାର୍ଯ୍ୟକ୍ରମ ଏଠି ଶେଷ ହେଲା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଉପସ୍ଥାପନାରେ ଥିଲେ ସଂଘମିତ୍ରା ପଟ୍ଟନାୟକ।

ତୋବି ନାମ କାହାଣୀ ଅଧା ଚଳଚ୍ଚିତ୍ରରେ, କ୍ଷମା କରିବି ଶ୍ରୋତବନ୍ଧୁ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଚଳଚ୍ଚିତ୍ରରେ ଗାଇଛନ୍ତି କଣ୍ଠଶିଳ୍ପୀ ଏସ୍ ଜାନକୀ।

ଶ୍ରୋତା ବନ୍ଧୁ, ଭାରତର ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ନାଁ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇଛି। ଉନବିଂଶ ଶତାବ୍ଦୀରେ ଯେତେବେଳେ ଆମ ଦେଶରେ ଇଂରେଜମାନେ ଶାସନ କରୁଥିଲେ, ସେହି ସମୟରେ ବିର୍ସା ମୁଣ୍ଡା ବିହାର ଓ ଝାଡ଼ଖଣ୍ଡ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏକାଠି କରି ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ କରିଥିଲେ। ନିଜ ଗାଁ ଓ ଗାଁର ପାଖାପାଖି ଅଞ୍ଚଳର ଯୁବକମାନଙ୍କୁ ସଂଗଠିତ କରି ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ପ୍ରେରଣା ଯୋଗାଇଥିଲେ। ବିର୍ସା ମୁଣ୍ଡାଙ୍କର ପିତାଙ୍କ ନାମ ଥିଲା ସୁଗୁନା ମୁଣ୍ଡା ଓ ମାତାଙ୍କ ନାମ ଥିଲା କରମୀ ମୁଣ୍ଡା।

ଶ୍ରୋତାବନ୍ଧୁ, ଏ ବିଷୟରେ ଆଲୋଚନା ଆଗକୁ ଜାରି ରହିବ, କିନ୍ତୁ ବର୍ତ୍ତମାନ ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ତୋ ବିନା ମୋ କାହାଣୀ ଅଧା ଚଳଚ୍ଚିତ୍ରରେ ଗାଇଛନ୍ତି ନିବେଦିତା।

0: ଶ୍ରୋତାବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି 103.4 FM ଆକାଶବାଣୀ ପୁରୀ। ବର୍ତ୍ତମାନ ସମୟ ହେଉଛି ବିଜ୍ଞାପନ ବିରତିର।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ। ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ବିଜ୍ଞାପନର ବିରତି ପରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛୁ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରିସରକୁ।

ଶ୍ରୋତାବନ୍ଧୁ, ଆମେ ଆଲୋଚନା କରୁଥିଲେ ବିର୍ସା ମୁଣ୍ଡାଙ୍କ ସମ୍ପର୍କରେ। ବିର୍ସା ମୁଣ୍ଡାଙ୍କର ବାଲ୍ୟ ଶିକ୍ଷା ସଲଗାଠାରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଜୟପାଲ ନାଗଙ୍କଠାରୁ ସେ ମହାନ ଗ୍ରନ୍ଥ ରାମାୟଣ ଓ ମହାଭାରତ ସମ୍ପର୍କରେ ଅବଗତ ହୋଇଥିଲେ। ସରଳ ବିଶ୍ୱାସୀ ଆଦିବାସୀମାନଙ୍କ ଉପରେ ଗୋରା ଶାସକମାନଙ୍କ ଅତ୍ୟାଚାର ଓ ଅମାନସିକ ବ୍ୟବହାର ତାଙ୍କୁ ବିଶେଷ ଭାବରେ ମର୍ମାହତ କରିଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା ପୁଣ୍ୟାତ୍ମା ବିର୍ସା ମୁଣ୍ଡା ସେବକ ପଟା ଗୋତିବେତି ଖଟାଇବା ଓ ଧର୍ମାନ୍ତିକରଣ କରିବା ପାଇଁ ବାଧ୍ୟ କରିଥିବା ଇଂରେଜମାନଙ୍କର ଏହି ଅତ୍ୟାଚାରକୁ ସହିପାରୁନଥିଲେ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ୍ତୁ ଶୁଣି ନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କଣ୍ଠଶିଳ୍ପୀ କମଲ ଖାନ ଏବଂ ସୁଜାତା ତ୍ରିବେଦୀ କ୍ଷମା କରିବେ ସୁଜାତା ତ୍ରିବେଦୀ ଚଳଚ୍ଚିତ୍ର ଦିଲ୍ ନେ ଜିସେ ଆପନା କାହା।

ଶ୍ରୋତା ବନ୍ଧୁ, ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ, ଯାହାଙ୍କର ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା। ଆଜି ତାଙ୍କର ମହାପ୍ରୟାଣ ଦିବସରେ ତାଙ୍କୁ ହୃଦୟର ଗଭୀରତମ ପ୍ରଦେଶରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

ଶ୍ରୋତାବନ୍ଧୁ ବର୍ତ୍ତମାନ ଆସନ୍ତୁ ଶୁଣିନେବା ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଆଲକା ୟାଗ୍ନିକ୍ ଚଳଚ୍ଚିତ୍ର ଦିଲ୍ କ୍ୟା କରେ।

ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। ଦୋତକଣ୍ଠରେ ଗାଇଛନ୍ତି ସାଧନା ସର୍ଗମ ଏବଂ ଉଦିତ ନାରାୟଣ, ଚଳଚ୍ଚିତ୍ର ଗୁପ୍ତ।

0: ଶ୍ରୋତାବନ୍ଧୁ, ଏଠି ଶେଷ କରୁଛୁ ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମକୁ ଶୁଣନ୍ତୁ ବିବିଧା ଭାରତୀ ମୁମ୍ବାଇ କେନ୍ଦ୍ରରୁ।
1: राष्ट्रीय सेवा देश की सुरीली धड़कन, स्वागत है आप सभी का कार्यक्रम रंग तरंग में।

ମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ସାରା ଦେଶ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ 12 ବର୍ଷ ମଧ୍ୟରେ ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, 140 କୋଟି ଭାରତୀୟଙ୍କ ଆଶୀର୍ବାଦ ଯୋଗୁଁ ସରକାର ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣ ଲାଗି ଉଦ୍ୟମ କରିଆସୁଛନ୍ତି। ଏବେ ବିଶ୍ୱସ୍ତରରେ ଦେଶକୁ ଏକ ନୂଆ ପରିଚୟ ମିଳିଥିବା ବେଳେ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ସମ୍ଭବ ହୋଇପାରିଛି। ଶ୍ରୀ ମୋଦି କହିଛନ୍ତି, ସରକାର ସୁଶାସନ, ସେବା ଏବଂ ଉନ୍ନତି ନିମନ୍ତେ ଆଗାମୀ ଦିନରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଭାବେ ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ଜୁନ୍ ମାସ 9 ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଭାରତ ଗରିବ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରି ଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସମୁନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ବ୍ରାଜିଲ, ଇଣ୍ଡୋନେସିଆ, ଚାଇନା, ଇରାନ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଅନ୍ୟାନ୍ୟ ସଦସ୍ୟ ରାଷ୍ଟ୍ରର ସଭ୍ୟମାନେ ଏହି କୃଷି ସମ୍ମିଳନୀରେ ଯୋଗ ଦେଇଛନ୍ତି। ପ୍ରାୟ 21 ଦେଶର କୃଷିମନ୍ତ୍ରୀ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ବିଶେଷଜ୍ଞମାନେ ଏହି ସମ୍ମିଳନୀରେ ଭାଗ ନେଇଥିବା ଜଣାପଡ଼ିଛି। ଆଜି ବ୍ରିକ୍ସ କୃଷି ସମ୍ମିଳନୀରେ ଅନେକଗୁଡ଼ିଏ ଅଧିବେଶନ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ନବସୃଜନ, ପରିବେଶ ଅନୁକୂଳ କୃଷି ଏବଂ କୃଷି ବାଣିଜ୍ୟ ଓ କ୍ଷୁଦ୍ର ଚାଷୀଙ୍କୁ ସଶକ୍ତିକରଣ କରିବା ବିଷୟରେ ଆଲୋଚନା କରାଯିବ। ଚଳିତ ମାସ 12 ତାରିଖରେ ବିଭିନ୍ନ ଦେଶର କୃଷିମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ହେବ। ଆଲୋଚନାରେ କ୍ଷୁଦ୍ର ଚାଷୀ, ମହିଳା ଓ ଯୁବପିଢ଼ିଙ୍କ ଜରିଆରେ ଖାଦ୍ୟ ସୁରକ୍ଷା ବିଷୟରେ ଆଲୋଚନା କରାଯିବ। ଜୁନ୍ 13 ତାରିଖରେ ବ୍ରିକ୍ସ ରାଷ୍ଟ୍ରସମୂହର ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧରତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଝାଡ଼ଖଣ୍ଡ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଗଣମାନ୍ୟ ବ୍ୟକ୍ତିମାନେ ରାଞ୍ଚିର କୋକର ସମାଧିସ୍ଥଳ ପରିଦର୍ଶନ କରି ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ମାତ୍ର 25 ବୟସରେ ସେ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲ୍ ଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ସେ କେବଳ ବ୍ରିଟିଶ ଆଇନକୁ ବିରୋଧ କରିନଥିଲେ, ବରଂ ବ୍ରିଟିଶ ସରକାରଙ୍କ ଧର୍ମାନ୍ତରୀକରଣ ଓ ପ୍ରଶାସନିକ ଶୋଷଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।
ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ସେ ପ୍ରେରଣା

0: ଦେଇଥିଲେ। ଆଜି ତାଙ୍କ ପୁଣ୍ୟତିଥିରେ ଝାଡ଼ଖଣ୍ଡର କୁକର ସମାଧିସ୍ଥଳ ଏବଂ ବିର୍ସା ଚୌକରେ ବହୁ ସଂଖ୍ୟାରେ ଜନସାଧାରଣ ଏକତ୍ରିତ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଧରତୀ ଆବାଙ୍କ ଜୀବନ ସାହସ, ଆତ୍ମସମ୍ମାନ ଏବଂ ନ୍ୟାୟ ପ୍ରତି ପ୍ରତିବଦ୍ଧ ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲଗୁଲାନ ଆନ୍ଦୋଳନ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଏକ ବୃହତ ଆନ୍ଦୋଳନ ଥିଲା। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଦିଗରେ ବିର୍ସା ମୁଣ୍ଡା ଅଦମ୍ୟ ସାହସର ସହ ଲଢ଼େଇ କରିଥିଲେ। ଦେଶରେ ଆଦିବାସୀ ସମ୍ପ୍ରଦାୟର ଆତ୍ମସମ୍ମାନ, ସଂସ୍କୃତି ଏବଂ ଅଧିକାରର ସୁରକ୍ଷା ଦିଗରେ ସେ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ। ଶ୍ରୀ ମୋଦି କହିଛନ୍ତି ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେବ। ନୂଆଦିଲ୍ଲୀରେ ଆଜି ଲ୍ୟାଣ୍ଡ ପୋର୍ଟ ପରିଚାଳନା ବ୍ୟବସ୍ଥା LPMSର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁଭାରମ୍ଭ କରିବେ। ସୀମାପାର ବାଣିଜ୍ୟ ଓ ଯାତ୍ରୀ ପରିବହନରେ ଦକ୍ଷତା, ସ୍ୱଚ୍ଛତା ଏବଂ ସୁରକ୍ଷା ବୃଦ୍ଧି କରିବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ସ୍ମାର୍ଟ ସୀମା ପରିଚାଳନା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରିବ। ଏହି ଡିଜିଟାଲ ପ୍ଲାଟଫର୍ମ ଲ୍ୟାଣ୍ଡ ପୋର୍ଟଗୁଡ଼ିକରେ କାର୍ଯ୍ୟକୁ ଏକୀକୃତ ବ୍ୟବସ୍ଥା ମାଧ୍ୟମରେ ସମନ୍ୱିତ ଢଙ୍ଗରେ କାର୍ଯ୍ୟକ୍ଷମ କରିବା ଲାଗି ପ୍ରସ୍ତୁତ କରାଯାଇଛି। ପରିଚାଳନାଗତ ଏବଂ ନିୟାମକ ସୂଚନାର ସୁରକ୍ଷା, ସମୟୋପଯୋଗୀ ଆଦାନ ପ୍ରଦାନକୁ ସୁଦୃଢ଼ କରିବା ଏବଂ ଲ୍ୟାଣ୍ଡ ପୋର୍ଟଗୁଡ଼ିକୁ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ସହ ସମନ୍ୱୟ ରକ୍ଷା ମାଧ୍ୟମରେ କାର୍ଯ୍ୟ କରିବାରେ ଏହା ସହାୟକ ହେବ। ଏହି ବ୍ୟବସ୍ଥା ସରକାରୀ ସଂସ୍ଥା ତଥା ଘରୋଇ ଅପରେଟରଙ୍କ ମଧ୍ୟରେ ସମନ୍ୱୟକୁ ଅଧିକ ଉନ୍ନତ କରିବ। ସ୍ଲଟ୍ ବୁକିଂ, ଦେୟ ପ୍ରଦାନ ବ୍ୟବସ୍ଥା ଏବଂ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଆଧାରରେ ସାମଗ୍ରୀ ଓ ଜାତି ପରିବହନ ପାଇଁ ବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତି ଯୋଗୁଁ ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ସାଧାରଣ ଲୋକଙ୍କୁ ସମର୍ଥନ କରିବା ଏବଂ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସରକାର ପାସପୋର୍ଟ ଜାରି କରିବା ଏବଂ ଦସ୍ତାବିଜ ପ୍ରମାଣୀକରଣ ପ୍ରକ୍ରିୟାକୁ ସରଳ କରିଛନ୍ତି। ସେ କହିଛନ୍ତି ଅଭିଯୋଗଗୁଡ଼ିକର ଶୁଣାଣି ଲାଗି ଡିଜିଟାଲ ପ୍ଲାଟଫର୍ମ ଉପଯୋଗୀ ସାବ୍ୟସ୍ତ ହୋଇଛି। ସେ କହିଛନ୍ତି ବିଶ୍ୱସ୍ତରରେ ଭାରତୀୟ ନାଗରିକମାନଙ୍କୁ ସହଜ ଏବଂ ସୁବିଧାରେ ବ୍ୟବସାୟ କରିବା ଲାଗି ସରକାର ସାହାଯ୍ୟ କରୁଛନ୍ତି ଏବଂ ଭାରତୀୟଙ୍କ ଆବଶ୍ୟକତା ପୂରଣ କରିବା ଲାଗି 44 ଦୂତାବାସ ସାହାଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଆଜି 10 ପୂରଣ କରିଛି। 2016 ଜୁନ୍ ମାସ 9 ଦେଶବ୍ୟାପୀ ଏହି ଅଭିଯାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ। ପ୍ରସୂତି ମହିଳାଙ୍କୁ ମାଗଣା ଚିକିତ୍ସା ତଥା ଗୁଣାତ୍ମକ ପ୍ରସବଜନିତ ସେବା ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପୁରୁଷ କ୍ରିକେଟ୍ ଦିନିକିଆ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳ ବିପକ୍ଷରେ 278 ରନ୍ର ବିଜୟ ଲକ୍ଷ୍ୟ ରଖିଛି। ତ୍ରିରାଷ୍ଟ୍ରୀୟ ଏ ସିରିଜ୍ ମ୍ୟାଚ୍ ଶ୍ରୀଲଙ୍କାର ରଣଗିରି ଦାମ୍ଭୁଲା ଆନ୍ତର୍ଜାତିକ ଷ୍ଟାଡିୟମରେ ଖେଳାଯାଉଛି। ପୂର୍ବରୁ ଭାରତ ଏ ଦଳର ଅଧିନାୟକ ତିଲକ ବର୍ମା ଟସ୍ ଜିତିବା ପରେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଭାରତ 50 6 ୱିକେଟ୍ ହରାଇ 277 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ଋତୁରାଜ ଗାଇକ୍ୱାଡ ଶତକୀୟ ପାଳି ଖେଳିଥିବା ବେଳେ ଅଧିନାୟକ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ଶ୍ରୀଲଙ୍କା ପକ୍ଷରୁ ମହମ୍ମଦ ରିରାଜ 2 ୱିକେଟ୍ ନେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ଯୁବା, ମହିଳା ଏବଂ କୃଷକମାନଙ୍କୁ ସଶକ୍ତ କରିବା ଲାଗି ସରକାର ସମସ୍ତ ଉଦ୍ୟମ କରୁଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ଅର୍ଥନୈତିକ ଅଭିବୃଦ୍ଧିଠାରୁ ଡିଜିଟାଲ ବିପ୍ଳବ ପର୍ଯ୍ୟନ୍ତ ଦେଶ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ କୃଷି ସମ୍ମିଳନୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଦେଶ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଆରମ୍ଭ ହୋଇଥିବା କ୍ରିକେଟରେ ଭାରତୀୟ ଏ ଦଳ ଶ୍ରୀଲଙ୍କା ଏ ଦଳ ସମ୍ମୁଖରେ ରଖିଛି 278 ରନ୍ ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news.

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟର ଆଗାମୀ 3-4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶ ସମସ୍ତ କ୍ଷେତ୍ରରେ ବିକାଶ ଘଟିଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଦେଶ ବିକଶିତ ଭାରତ ପଥରେ ଅଗ୍ରସର ହେଉଛି। 2014 ମସିହା ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଅର୍ଥବରାଦ କମ୍ ରହିବା ସହ ଲକ୍ଷ୍ୟ ପୂରଣ ମଧ୍ୟ କମ୍ ରହୁଥିଲା। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ 3ଟି କିସ୍ତିରେ ମାତ୍ର 43,000 ଟଙ୍କା ମିଳୁଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ଯୋଜନାର ଗତି ଓ ଅନୁଦାନ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପିଏମ୍ ଆବାସ ଭାବେ ନାମିତ ଏହି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ପିଏମ୍ ଆବାସ ଯୋଜନାରେ ଜିଓ ଟ୍ୟାଗିଂ ବ୍ୟବସ୍ଥା କରାଯାଇ ବର୍ତ୍ତମାନ ସୁଦ୍ଧା ଦେଶର 4 କୋଟି ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ପୂର୍ବର ନିର୍ମଳ ଗ୍ରାମ ଯୋଜନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ଧାର୍ଯ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳି ଆଲୁଅରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଅର୍ଥରାଶି ପ୍ରଦାନ କରି କେନ୍ଦ୍ର ସରକାର 4,31,000 କୋଟି ଟଙ୍କା ବାଟମାରଣାକୁ ରୋକିପାରିଛନ୍ତି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4,00,000 କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ମସିହା ପୂର୍ବରୁ 2,00,000 କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12,00,000 କୋଟି ଟଙ୍କାରୁ ଅଧିକ ହୋଇଛି। ରାଷ୍ଟ୍ରର ବିକାଶ, ଶାନ୍ତି ଓ ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା କ୍ଷେତ୍ରରେ କାର୍ଯ୍ୟ ଓ ଦୂରଦୃଷ୍ଟିକୁ ଗୁରୁତ୍ୱ ଦେଇ 32ରୁ ଅଧିକ ରାଷ୍ଟ୍ର ସେମାନଙ୍କର ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ

0: ମନୋଚରଣ ମାଝୀ କହିଛନ୍ତି,
1: ଆଜି କେନ୍ଦ୍ର ସରକାରଙ୍କର ନିରନ୍ତର ସ୍ୱଚ୍ଛ ସେବା, ସୁଦୃଢ଼ ଶାସନ ଏବଂ ବ୍ୟାପକ ଗରିବ କଲ୍ୟାଣ ଅଭିଯାତ୍ରାର 12 ବର୍ଷ ଏବଂ ତୃତୀୟ ପାଳିର 2ଟି ଅସାଧାରଣ ସଫଳ ବର୍ଷ ଆଜି ପୂରଣ ହୋଇଛି। ଆଜି ମୋଦିଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍ରେ ଅସ୍ଥିରତା ସତ୍ତ୍ୱେ ଗତ 2025-26 ଆର୍ଥିକ ବର୍ଷରେ ଭାରତ 7.7% ଅଭିବୃଦ୍ଧି ହାର ହାସଲ କରିପାରିଛି। ଦେଶର ମଜବୁତ ଭିତ୍ତିଭୂମି, ମ୍ୟାନୁଫ୍ୟାକ୍ଚରିଂ, ଉନ୍ନତ ସେବା କ୍ଷେତ୍ର, ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ, ଇଏ ହେଉଛି ଏହାର ପ୍ରକୃତ ଜ୍ୱଳନ୍ତ ଉଦାହରଣ।
0: ମାଲକାନଗିରି ଜିଲ୍ଲାର ମାଥିଲି ଗ୍ରାମ ଅନ୍ତର୍ଗତ କିରିମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲରେ ମାଓବାଦୀମାନେ ମାଟି ତଳେ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷାକର୍ମୀମାନେ ଜବତ କରିଛନ୍ତି। ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ପଚରାଉଚରା ବେଳେ ଏହି ଅସ୍ତ୍ରଭଣ୍ଡାର ସମ୍ପର୍କରେ ସୂଚନା ପାଇ ଆଜି ଭିଡିଏଫ୍ ଏବଂ ବିଏସ୍ଏଫ୍ ପକ୍ଷରୁ ତଲାସି ଅଭିଯାନ କରାଯାଇଥିଲା। ସୁରକ୍ଷାକର୍ମୀମାନେ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ସମେତ ରାଇଫଲ, ଡେଟୋନେଟର ଏବଂ ମାଓପୁସ୍ତିକା ଜବତ କରିଥିବା ମାଲକାନଗିରି ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଝାଡ଼ଖଣ୍ଡ ସମେତ ସାରା ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଭଗବାନ ବିର୍ସା ମୁଣ୍ଡା ଐତିହାସିକ ଉଲଗୁଲାନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଆଦିବାସୀ ସମ୍ପ୍ରଦାୟକୁ ଏକତ୍ର କରି ସାଂସ୍କୃତିକ ଐତିହ୍ୟ ଓ ଅଧିକାରର ସୁରକ୍ଷା ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି। ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ସମାଜର ସବୁବର୍ଗର ଲୋକମାନେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ଭଗବାନ ବିର୍ସା ମୁଣ୍ଡାଙ୍କ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ପ୍ରତ୍ୟେକଟି ପିଢ଼ିକୁ ଦେଶପ୍ରେମର ବାର୍ତ୍ତା ଦେଉଥିବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ନ୍ୟାୟ, ସମ୍ମାନ ଓ ଆଦିବାସୀ ସମୁଦାୟର ଅଧିକାର ପାଇଁ ବିର୍ସା ମୁଣ୍ଡାଙ୍କ ଅଦମ୍ୟ ସଂଘର୍ଷ ଆଜି ମଧ୍ୟ ପରବର୍ତ୍ତୀ ପିଢ଼ିମାନଙ୍କୁ ପ୍ରେରଣା ଦେଇଆସୁଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଜନଜାତି ଜନନାୟକ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଆଦର୍ଶ ଜନଜାତି ସମ୍ପ୍ରଦାୟଙ୍କ ସହିତ ଦେଶର ଯୁବପିଢ଼ିଙ୍କ ପାଇଁ ଗର୍ବ ଓ ପ୍ରେରଣାର ଉତ୍ସ। ଓଡ଼ିଶା ବିଧାନସଭା ପରିସରରେ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଓଡ଼ିଶାର ବିକାଶରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ନାମାଙ୍କନ ପତ୍ର କାଏମ ରହିଛି। ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ଦାଖଲ ହୋଇଥିବା 4 ସେଟ୍ ନାମାଙ୍କନ ପତ୍ର କାଏମ ରହିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ବୌଦ୍ଧ ଜିଲ୍ଲାରେ ସୌରଶକ୍ତିର ବ୍ୟାପକ ପ୍ରସାର ଏବଂ ନବୀକରଣଯୋଗ୍ୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ମଡେଲ ସୋଲାର ଭିଲେଜ୍ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏବଂ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇଚରଣ ଡାଙ୍ଗଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ଶ୍ରେଷ୍ଠ 10ଟି ଗ୍ରାମକୁ ଚିହ୍ନଟ କରାଯାଇଛି। ଆଗାମୀ 6 ମାସ ମଧ୍ୟରେ ଗ୍ରାମଗୁଡ଼ିକ ମଧ୍ୟରୁ ସର୍ବୋକୃଷ୍ଟ ପ୍ରଦର୍ଶନ କରିଥିବା ଗ୍ରାମକୁ ମଡେଲ ସୋଲାର ଭିଲେଜ୍ ଭାବେ ଚୟନ କରାଯାଇ 1 କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସଚେତନତା ସହ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଅଂଶଗ୍ରହଣକାରୀମାନେ ବେଳାଭୂମି ପରିସରରୁ ପ୍ଲାଷ୍ଟିକ୍, ବର୍ଜ୍ୟବସ୍ତୁ ଓ ଅନ୍ୟାନ୍ୟ ଆବର୍ଜନା ସଂଗ୍ରହ କରି ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏସ୍ଆଇଆର୍ ସମ୍ପର୍କିତ ଅଧିକ ତଥ୍ୟ ଜାଣିବା ପାଇଁ ବିଏଲ୍ଓଙ୍କ ସମେତ ଇସିଆଇ ଏନ୍ଇଟି ଆପ୍ କିମ୍ବା ଟୋଲ୍ ଫ୍ରି ନମ୍ବର 1950ର ସାହାଯ୍ୟ ନେବା ପାଇଁ ସଚେତନତାମୂଳକ ବାର୍ତ୍ତା ଦିଆଯାଇଥିଲା।

ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 10 ଦିନ ମଧ୍ୟରେ ରାଜ୍ୟର 2,70,00,000 ମତଦାତାଙ୍କୁ ଭୋଟରଙ୍କ ନିକଟରେ ଫର୍ମ ପହଞ୍ଚାଇବାରେ ପ୍ରଶାସନ ସଫଳ ହୋଇଛି। ରାଜ୍ୟର ସମସ୍ତ ପୌରାଞ୍ଚଳରେ 13 ଦିନିଆ ନାଗରିକ ସମ୍ପର୍କ ଅଭିଯାନ ଆଜିଠାରୁ ଆରମ୍ଭ ହେଉଛି। ସହରାଞ୍ଚଳ ନାଗରିକ ସମ୍ପର୍କ ନାଗରିକ କୈନ୍ଦ୍ରିକ ସହରୀ ଶାସନକୁ ସୁଦୃଢ଼ କରିବା ଏବଂ ସହରୀ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜିଠାରୁ 21 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ଏଥିରେ ସଚେତନତା ଶୋଭାଯାତ୍ରା, ୱାର୍ଡସ୍ତରୀୟ ବୈଠକ, ଜନପରାମର୍ଶ, ସ୍ୱଚ୍ଛତା ଅଭିଯାନ ଆଦି ବିଭିନ୍ନ ନାଗରିକ କୈନ୍ଦ୍ରିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ। ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ କବାଡ଼ି ଚାମ୍ପିୟନସିପ୍ର ସେମିଫାଇନାଲ ଆୟୋଜିତ ହୋଇଛି। ସେମିଫାଇନାଲରେ ଉଭୟ ଅନ୍ତଃ 16 ବର୍ଷୀୟ ବାଳକ ଓ ବାଳିକା ବର୍ଗର ଖେଳାଳିମାନେ ଅଂଶଗ୍ରହଣ କରିଛନ୍ତି। 4ଟି ଜୋନ୍ରେ ଖେଳାଯାଇଥିବା ଲିଗ୍ ମ୍ୟାଚ୍ରେ ବ୍ରହ୍ମପୁର ଜୋନ୍ ବାଳକ ବର୍ଗରେ ସୁନ୍ଦରଗଡ଼, ବାଲେଶ୍ୱର, ନୟାଗଡ଼ ଓ ଗଞ୍ଜାମ ଦଳ ଏବଂ ବାଳିକା ବର୍ଗରେ ସମ୍ବଲପୁର, ପୁରୀ, ଅନୁଗୁଳ ଓ ଗଞ୍ଜାମ ଦଳ ସେମିଫାଇନାଲରେ ପ୍ରବେଶ କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3ରୁ 4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଲଗାତାର ଭାବେ ବଙ୍ଗୋପସାଗରରୁ ବାଦଲ ଓଡ଼ିଶା ଦେଇ ଅନ୍ୟ ରାଜ୍ୟକୁ ଯାଉଥିବାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ପାଗ ଅନୁକୂଳ ଥିବାରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଓଡ଼ିଶାକୁ ପ୍ରବେଶ କରୁଛି ଏବଂ ଗୁଳୁଗୁଳି ଜାରି ରହିଛି, ଯାହାର ପ୍ରଭାବ ମୌସୁମୀ ବାୟୁକୁ ଅଗ୍ରସର ପାଇଁ ଅଧିକ ପ୍ରୋତ୍ସାହନ ଦେଉଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ତାରିଖରୁ ବର୍ଷାର ପରିମାଣ ବଢ଼ିବ ଏବଂ 12 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରୁ ସୁରକ୍ଷା ବାହିନୀ ଜବତ କଲେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ। ମହାନ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ଏବଂ ରାଜ୍ୟରେ ଆଗାମୀ 3ରୁ 4 ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ, ଏତେ ସମୟରେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ, ପ୍ରସାରଣ କରିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1302 ଅଧ୍ୟାୟ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମକୁ।
1: ଆଜିର ଉପସ୍ଥାପନାରେ ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ
0: ଆଉ ମୁଁ ଭକ୍ତି। ଆଉ ଶୁଭ, କଣ ବହୁତ ଦିନ ପରେ ଦେଖା।
2: ହଁ ଭକ୍ତି, ଭଲ ଅଛ?
0: ଭଲ ତ ଅଛି, ହେଲେ ଇଏ କଣ, ଏତେ ଦିନ ପରେ ତମେ ଦେଖା ହଉଛ, ତମେ ଫୋନଟାକୁ ଦେଖିକି ମୋ ସହିତ କଥା ହଉଛ।
2: ଆରେ ନାଇଁ ମ, ସେମିତି କିଛି ନାହିଁ, ଏଇ ଟିକେ ଫୋନରେ ଷ୍ଟକ୍ ମାର୍କେଟ ନ୍ୟୁଜ୍ ଦେଖୁଥିଲି, ଭାବୁଛି ପଇସାଟା କୋଉଠି ଇନଭେଷ୍ଟ କରିବେ। ସମୟ ଯାହା ହେଲାଣି ଭକ୍ତି, ଯଦି ଏବେଠୁ କହୁଥିଲେ

0: ଏକ୍ସପ୍ରେସ ନ କରିବି ନା ଭବିଷ୍ୟତରେ ବହୁତ ହଇରାଣ ହେଇଯିବି ମୁଁ।
1: ସେଇଟା ତ ଠିକ କଥା, କିନ୍ତୁ ଯାହା ବି କୁହ ଭଲ କଥାଟେ ତ ତୁମେ ଭାବିଛ। ଏବେଠୁ ଯଦି ଆମେ ବିଭିନ୍ନ ଜାଗାରେ ଇନଭେଷ୍ଟ ନ କରିବା ତାହେଲେ ଆଗକୁ ଯାଇକି ଭାରି ହଇରାଣ ହବା। ହେଲେ ତମେ କୋଉଠି ଇନଭେଷ୍ଟ କରିବ ବୋଲି ଭାବିଛ କିଛି ନା ନାହିଁ? କାରଣ ମୁଁ ଯେତିକି ଶୁଣିଛି ସେୟାର ବଜାର ତ ବହୁତ ରିସ୍କି।
0: ହଁ, ରିସ୍କ ତ ଅଛି, କିନ୍ତୁ ଯଦି ଆମେ ଲମ୍ବା ସମୟ ପାଇଁ ଚିନ୍ତା କରିବା ତାହେଲେ ଏହା ଫିକ୍ସ ଡିପୋଜିଟ୍ କି ସେଭିଂ ଆକାଉଣ୍ଟ ତୁଳନାରେ ଅଧିକ ଲାଭ ଦେଇଥାଏ। ମୁଁ ଭାବୁଛି ଗୋଟେ SIP ଆରମ୍ଭ କରିବି, ତମେ ବି କରୁନ
1: SIP? ହଁ ହଁ କରିବା ଯେ, କିନ୍ତୁ ଇଏ SIPଟା କ'ଣ ଟିକେ କହିଲ? ମୁଁ ବହୁତ ଜାଗାରେ ଏ ବିଷୟରେ ଶୁଣିଲିଣି SIP କରିବା ଭଲ, SIP କଲେ ଭଲ ରିଟର୍ଣ୍ଣ ଆସେ, କିନ୍ତୁ ପ୍ରକୃତରେ SIP କ'ଣ କେମିତି କାମ କରେ ଟିକେ କହିପାରିବ? ମୋତେ କିଛି ଜଣା ନାହିଁ ଏ ବିଷୟରେ।
0: ଶୁଣ ଭକ୍ତି, SIP ହେଉଛି ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍। ଏହା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାର ସବୁଠୁ ସହଜ ଉପାୟ।
1: ଓହୋ, ଆଚ୍ଛା,
0: ମାନେ ଗୋଟେ ଥର କରି ତୁମକୁ ବହୁତ ପଇସା ଦେବାକୁ ପଡ଼ିବନି। ତମେ ଯଦି ଚାହିଁବ ତାହେଲେ ମାସକୁ 500 ଟଙ୍କାରୁ ବି ଆରମ୍ଭ କରିପାରିବ, କିନ୍ତୁ ରିଟର୍ଣ୍ଣ ଯେତେବେଳେ ଆସିବ ନା ତାହା ଜମା ବିଶ୍ୱାସ କରିପାରିବନି।
1: ଆଚ୍ଛା, ମାନେ ପ୍ରତି ମାସରେ ଗୋଟେ ନିର୍ଦ୍ଦିଷ୍ଟ ତାରିଖରେ ପଇସା କଟିବ ସେୟା ତ?
0: ହଁ, ଠିକ ବୁଝିଛ। ଆଉ ଏହାର ସବୁଠୁ ବଡ଼ ଫାଇଦା କ'ଣ କହିଲ? ରୁପି କଷ୍ଟ ଆଭରେଜିଂ, ମାନେ ଯେତେବେଳେ ବଜାର ତଳକୁ ଖସେ ତାହେଲେ ତମକୁ ଅଧିକ ୟୁନିଟ୍ ମିଳିବ, ଆଉ ଯେତେବେଳେ ବଜାର ଉପରକୁ ଯାଏ ତାହେଲେ ଲାଭ ବି ବଢ଼ିବ। ଆଉ ତମକୁ ମାର୍କେଟ କେତେବେଳେ ତଳକୁ ଖସୁଛି କି ଉପରକୁ ଯାଉଛି ଏ ବିଷୟରେ ଚିନ୍ତା କରିବା କିଛି ଦରକାର ନାହିଁ।
1: ହେଲେ ଶୁଭ, ଏଥିରେ ରିସ୍କ ତ ରହିବ ତ ନା ଯେମିତି ହେଲେ ବି?
0: ଦେଖ ଭକ୍ତି, ମ୍ୟୁଚୁଆଲ ଫଣ୍ଡ ସେୟାର ମାର୍କେଟ ସହିତ ଜଡ଼ିତ, ତେଣୁ ଅଳ୍ପ ବହୁତ ରିସ୍କ ତ ରହିବ, କିନ୍ତୁ ଯଦି ତମେ 5-10 ବର୍ଷ ପାଇଁ SIP ଜାରି ରଖିବ ତେବେ ପାୱାର ଅଫ୍ କମ୍ପାଉଣ୍ଡିଂ ଯୋଗୁଁ, ମାନେ ଆମର ଚକ୍ରବର୍ତ୍ତୀ ସୁଧ ଯୋଗୁଁ, ତମ ପଇସା ବହୁତ ଭଲ ଭାବରେ ବଢ଼ିବ।
1: ବଢ଼ିଆ କଥାଟି ତ କହିଲେ ଶୁଭ, ତାହେଲେ ମୁଁ ବି ମାସକୁ ମାସ କିଛି ନା କିଛି ପଇସା ବଞ୍ଚେଇ ପାରିବି। ଆଚ୍ଛା, ମୁଁ ଯେତିକି ଜାଣିଛି ଅଲଗା ସବୁ କ୍ଷେତ୍ରରେ ପ୍ୟାନ୍ କାର୍ଡ, ଆଧାର କାର୍ଡ ଦେଇକି KYC ଅପଡେଟ୍ କରେଇଦେଲେ ସବୁ ଜିନିଷ ହେଇଯାଏ, ତ ଏଇ SIP ପାଇଁ ବି ସେତିକି ଜିନିଷରେ ହେଇଯିବ ନା ଆଉ କିଛି ଦରକାର ପଡ଼ିବ?
0: ନା ନା ଭକ୍ତି, ଆଉ କିଛି ଦରକାର ନାହିଁ, ବାସ୍ ସେତିକି ଡକ୍ୟୁମେଣ୍ଟ ଦରକାର। ତାପରେ ତମେ ତମ ପସନ୍ଦର ଗୋଟେ ଭଲ ଆଉ ସୁରକ୍ଷିତ ଫଣ୍ଡ ବାଛି SIP ଆରମ୍ଭ କରିପାରିବ।
1: ବାହ, ମାନିଗଲି ଶୁଭ, ତମକୁ ବହୁତ ବହୁତ ଧନ୍ୟବାଦ। ମୁଁ ଆଜି ହିଁ ଏ ବିଷୟରେ ଅଧିକ ରିସର୍ଚ୍ଚ କରିବି ଏବଂ ଆସନ୍ତା ମାସରୁ ନିଶ୍ଚିତ ରୂପେ SIP ପ୍ଲାନ୍ ଗୋଟେ ଆରମ୍ଭ କରିବି। ନା କ'ଣ କହୁଛ?
0: ବହୁତ ବଢ଼ିଆ କଥାଟେ କହିଲ। ଆଉ ମନେ ରଖ, ନିବେଶ ପାଇଁ ଆଜି ହିଁ ସବୁଠାରୁ ଭଲ ସମୟ, ନହେଲେ କାଲି କାଲି କାଲି କାଲି ହେଇକି ସମୟ ଗଡ଼ି ଯାଇଥିବ।
1: ତେବେ ଶ୍ରୋତା ବନ୍ଧୁ, ଆପଣମାନେ ମଧ୍ୟ ଏବେଠୁ ନିବେଶ ଆରମ୍ଭ କରିଦିଅନ୍ତୁ, କାରଣ ବର୍ତ୍ତମାନ ସମୟରେ ମାର୍କେଟ ଯେମିତି ଉପର ତଳ ହେଇକି ଚାଲିଛି, କିଏ ଜାଣିଲା ଆଗାମୀ ସମୟରେ ଆପଣଙ୍କର ବହୁତ ଅଧିକ ଲାଭ ବି ହେଇଯାଇପାରେ।
0: ଆଚ୍ଛା ଭକ୍ତି, ଏ ନିବେଶ, ସେୟାର ମାର୍କେଟିଂ, ମ୍ୟୁଚୁଆଲ ଫଣ୍ଡ, SIP ଏ ବିଷୟରେ ଆମେ ଏତେ ସାରା କଥା ହଉଛେ, ତାହେଲେ ଆଜି ଆମ କାର୍ଯ୍ୟକ୍ରମରେ ଶ୍ରୋତା ବନ୍ଧୁଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିବା କି ଏହାର ଇତିହାସ କ'ଣ, କେବେ କୋଉଠି ଆରମ୍ଭ ହେଲା?
1: ତମେ ଭଲ ପ୍ରସ୍ତାବଟା ତ ଦେଇଛ, ତେବେ ଚାଲ ଏ ବିଷୟରେ ଆମ ଶ୍ରୋତା ବନ୍ଧୁଙ୍କ ସହିତ ଆଲୋଚନା କରିବା ସତ, ହେଲେ ତା ପୂର୍ବରୁ ଚାଲନ୍ତୁ ଶୁଣି ନବା ସୁନିତି ଚୌହାନ ଆଉ ଶ୍ରେୟା ଘୋଷାଲଙ୍କ କଣ୍ଠରୁ ଏହି ଗୀତଟି।

0: ତିନିଟା ନିୟମ। ଯଦି ଆପଣ ଅନଲାଇନରେ କିଛି ଦାମୀ ଜିନିଷ ଦେଖୁଛନ୍ତି ତେବେ ତାକୁ ସାଙ୍ଗେ ସାଙ୍ଗେ ନ କିଣି 24 ଘଣ୍ଟା ପାଇଁ କାର୍ଟରେ ଛାଡି ଦିଅନ୍ତୁ। ପରଦିନ ହୁଏତ ଆପଣ ଅନୁଭବ କରିବେ ଯେ ସେହି ଜିନିଷଟି ଆପଣଙ୍କର ପ୍ରକୃତରେ ଦରକାର କି ନାହିଁ। ଯଦି ଦରକାର ତେବେ କିଣନ୍ତୁ, ଯଦି ନ ଦରକାର ତାହେଲେ ସେଥିରେ ପଇସା ଖର୍ଚ୍ଚ ନ କରି SIP ଇନଭେଷ୍ଟ କରନ୍ତୁ।
1: ବଜାରର ଅଫର ଜାଲରୁ ବଞ୍ଚନ୍ତୁ। ବାଇ ୱାନ୍ ଗେଟ୍ ୱାନ୍ ଫ୍ରି କିମ୍ବା 50% ଅଫ୍ ଦେଖି ଅନାବଶ୍ୟକ ଜିନିଷ କିଣନ୍ତୁ ନାହିଁ। ମନେ ରଖନ୍ତୁ, ଯଦି ଆପଣ 1000 ଟଙ୍କାର ଅଦରକାରୀ ଜିନିଷ 500 ଟଙ୍କାରେ କିଣୁଛନ୍ତି ତେବେ ଆପଣ 500 ଟଙ୍କା ବଞ୍ଚାଉ ନାହାନ୍ତି, ବରଂ 500 ଟଙ୍କା ଅଯଥାରେ ଖର୍ଚ୍ଚ କରୁଛନ୍ତି।
0: ଏତେ ସବୁ କଥା ଭିତରେ ସବୁଠୁ ବଡ଼ କଥା ହେଉଛି କି ନିଜ ଖର୍ଚ୍ଚକୁ ଟ୍ରାକ୍ କରନ୍ତୁ। ପ୍ରତି ମାସରେ ଆପଣ କୋଉ ଜିନିଷରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାକୁ ଗୋଟେ ଡାଏରୀ କିମ୍ବା ନୋଟ୍ରେ ଲେଖି ରଖନ୍ତୁ, ଯାହାଦ୍ୱାରା ଆପଣ ନିଜେ ଜାଣିପାରିବେ କି ଆପଣଙ୍କର ଖର୍ଚ୍ଚ କେତେ ବଢ଼ିଛି, କେତେ କମିଛି ଆଉ କେତେ ପଇସା ସଞ୍ଚୟ କରିଛନ୍ତି।
1: ଭକ୍ତି, ଏସବୁ ବିଷୟରେ ଅଧିକ ସୂଚନା ଦେବା ପାଇଁ ଆମ ସହ ଅଛନ୍ତି ଯୁବ ସାମ୍ବାଦିକ ଓ ଯୁବ ନିବେଶକ ଜଗମୋହନ ମହାରଣା, ଯିଏକି ବିଗତ 7-8 ବର୍ଷ ଧରି ନିବେଶ ଦୁନିଆରେ ଜଡ଼ିତ ଅଛନ୍ତି। ଚାଲ ତାଙ୍କ ସହ କଥା ହେବା। ନମସ୍କାର ଭାଇ, ବହୁତ ବହୁତ ସ୍ୱାଗତ ଆପଣଙ୍କ ଆକାଶବାଣୀ ପୁରୀ ପରିସରକୁ।
2: ନମସ୍କାର, ଧନ୍ୟବାଦ।
1: ଆଚ୍ଛା ଭାଇ, ଆମେ ଯେମିତି ଆମର ଯୁବବାଣୀ କାର୍ଯ୍ୟକ୍ରମ, ତ ଆପଣଙ୍କ ମତରେ ଯୁବପିଢ଼ିଙ୍କ ପାଇଁ ବର୍ତ୍ତମାନ ସମୟରେ ବିନିଯୋଗ ବା ନିବେଶ କେତେ ଜରୁରୀ?
2: ହଁ, ନିହାତି ପକ୍ଷରେ ଯୁବପିଢ଼ିଙ୍କ ପାଇଁ ନିବେଶ ବା ସଞ୍ଚୟ ଆପଣ ଯୋଉଟା କହିବେ ନିହାତି ଜରୁରୀ। କାହିଁକି ନା ଦେଖନ୍ତୁ, ଗୋଟେ ଛୋଟ ଏକ୍ସାମ୍ପଲ ଆମେ ନେବା ଯେ ଯେତେବେଳେ ଗୋଟେ ଚାଷୀ ତାର ଯେତେବେଳେ ଚାଷ କରେ ସିଏ ନିଶ୍ଚୟ ଦେଖିବେ ସବୁତକ ଅମଳକୁ ସିଏ ଖାଏ ନାହିଁ, କିମ୍ବା ତାର ସବୁତକ ଅମଳକୁ ସିଏ ତା ନିଜର ବ୍ୟବହାର ପାଇଁ ବିନିଯୋଗ କରେ ନାହିଁ। କାହିଁକି ନା ସେ ସେଥିରୁ କିଛିଟା ଜିନିଷ ସଞ୍ଚୟ କରିଥାଏ ଆର ବର୍ଷକୁ, ଯୋଉଟାକି ସେ ବିହନ ଆକାରରେ ତାକୁ ବୁଣିବ, ଫଳରେ ସେ ଆର ବର୍ଷକୁ ତାର ଅମଳ।

0: କରିବ। ଠିକ ସେମିତି ଆମେ ଯଦି ସଞ୍ଚୟ ବା ନିବେଶ ଯଦି ନ କରିବା, ତାହେଲେ ଆମର ଯେତେବେଳେ ସୁବିଧା ଅସୁବିଧା ଦରକାର ପଡିବ, ସେତେବେଳେ ଆମେ ତାକୁ କେମିତି ଇଏ କରିବା? ଯଦି ଯାହା ରୋଜଗାର କରିବା ତାହା ସବୁତକ ଆମେ ତାକୁ ଆମ ଖାଇଦେବା କିମ୍ବା ସବୁତକ ଆମେ ତାକୁ ବ୍ୟବହାର କରିଦେବା, ତାହେଲେ ଆମ ସୁବିଧା ଅସୁବିଧା ସମୟରେ କିଏ ସାହାଯ୍ୟ କରିବ? ସେଇ ଦୃଷ୍ଟିକୋଣରୁ ଆମର ସଞ୍ଚୟ ବା ନିବେଶ ନିହାତି ଜରୁରୀ, ଏଇଟା ହଉଛି ଗୋଟିଏ କଥା। ଦ୍ୱିତୀୟ କଥା ହଉଛି ଯେ ସଞ୍ଚୟ ଦ୍ୱାରା ଆପଣଙ୍କର ଗୁଡ଼ାଏ ଆର୍ଥିକ ଲକ୍ଷ୍ୟ ପୂରଣ ହେଇପାରିବ, ଯେମିତିକି ଆପଣଙ୍କର କିଛି ବର୍ଷ ପରେ କାହାର ଯିଏ ବାହା ହାୟର ଷ୍ଟଡି କରିବାର ଅଛି, କି କାହାର ଘରଟିଏ କରିବାର ଅଛି, କି କାହାର ଗାଡ଼ିଟିଏ କିଣିବାର ଅଛି, ଆପଣଙ୍କ ତ ଗୋଟିଏ ମାସର ଦରମାରୁ ଏସବୁ କଥା କରିପାରିବେନି। ତାକୁ କଣ କରିବାକୁ ପଡିବ ନା, ବର୍ଷ ପରେ ବର୍ଷ, ମାସ ପରେ ମାସ ତାକୁ ଯଦି ଆପଣ ସଞ୍ଚୟ କରିଥିବେ, ନିବେଶ କରିଥିବେ, ସେଥିରୁ ଯେତେବେଳେ କିଛି ଆପଣ ଅଧିକ ଉପାର୍ଜନ କରିବେ, ରିଟର୍ନ ଆକାରରେ ପାଇବେ, ସୁଧ ଆକାରରେ ପାଇବେ, ତାହା ଆପଣଙ୍କ କାମରେ ଲାଗିବ। ତେଣୁ ସେ ଦୃଷ୍ଟିକୋଣରୁ କେବଳ ଯେ ଯୁବପିଢ଼ି ତାହା ନୁହେଁ, ପ୍ରତ୍ୟେକଟି ମଣିଷ ବିଶେଷ କରି ଯୁବପିଢ଼ି, ଯେଉଁମାନେ ଯେହେତୁ ଆମେ ବର୍ତ୍ତମାନ ଆମ ଦେଶରେ ଯୁବପିଢ଼ିଙ୍କ ସଂଖ୍ୟା ଅଧିକ, ତେଣୁ ସେମାନେ ଯଦି ସଞ୍ଚୟ ଆଉ ନିବେଶ କରିବେ, ତାହେଲେ ତାଙ୍କ ପ୍ରତ୍ୟେକଟି ଆର୍ଥିକ ଲକ୍ଷ୍ୟ ପୂରଣ କରିବା ଦିଗରେ ସେମାନେ ଲାଭବାନ ହେଇପାରିବେ ବା ପୂରଣ କରିବାରେ ତାଙ୍କୁ ସହଜ ହବ।
1: ଆଚ୍ଛା ଭାଇ, ବର୍ତ୍ତମାନ ସମୟରେ ଆମର ଯୁବପିଢ଼ି ମାନେ ଯେମିତି ଅଛନ୍ତି, ତ ଆପଣଙ୍କ ମତରେ ସେମାନେ କଣ ଇନଭେଷ୍ଟମେଣ୍ଟକୁ ବେଶୀ ଗୁରୁତ୍ୱ ଦେଉଛନ୍ତି ନା ଅଧିକ ବଦଖର୍ଚ୍ଚ ହେଇଯାଉଛନ୍ତି?
0: ସେଇଟା ସେମିତି ଦେଖିବାକୁ ଗଲେ ଦେଖନ୍ତୁ, ଭାରତ ବର୍ଷର ଯାହା ମାନେ ତଥ୍ୟ କହୁଛି ଯେ ବହୁତ କମ୍ ସଂଖ୍ୟକ ଲୋକ, ଆମେ କେତେ 140 କୋଟି ବିଶିଷ୍ଟ ଜନସଂଖ୍ୟା ବିଶିଷ୍ଟ ଆମ ଦେଶ, ତାଠୁ ଅଧିକ ଲୋକ, କିନ୍ତୁ କିନ୍ତୁ ସିଂହଭାଗ ହେଉଛନ୍ତି ଯୁବପିଢ଼ି। ତେଣୁ ଆମେ ଯେଉଁ ଭଳିଆ ମାନେ ସମୟରେ ଆମେ ବଞ୍ଚୁଛନ୍ତି, ସେଠି ଖର୍ଚ୍ଚର କୌଣସି ସୀମା ନାହିଁ। ମାନେ ପାଠ କହୁଛି ମାନେ ଯେ ପରଚେଜ କରିବା, କିଣିବା, ଆପଣ ଦେଖିବେ ଯାହା ଆପଣ ବଜାରକୁ ଯାଇଥିବେ ଗୋଟେ ଜିନିଷ କିଣିବା ପାଇଁ, ଆପଣ ଆଉ ପାଞ୍ଚଟା ଜିନିଷ କିଣିଦେବେ, କାହିଁକି ନା ସେମାନଙ୍କର ଆପଣଙ୍କୁ ଆକର୍ଷିତ କରିବା ପାଇଁ ସେ ସମସ୍ତ ସଜିଲ କରିକି ରଖିଥାନ୍ତି। ଏଇଥିପାଇଁ ରଖିଥାନ୍ତି ଯେ ଗୋଟେ ଡେମନଷ୍ଟ୍ରେସନ ଇଫେକ୍ଟ ଅଛି। ତ ଆମେ ମାନେ ଦେଖିବା, ଆମ ଯୁବପିଢ଼ିଙ୍କ ପାଖରେ ସହର ବଜାର ବଢ଼ିଗଲାଣି, ଆମ ଆଖି ସାମ୍ନାରେ ବହୁତ ମାନେ ଆଖି ଝଲସିଲା ଭଳିଆ ଦ୍ରବ୍ୟ ସେବା ସବୁ ଉପଲବ୍ଧ ହେଉଛି। ଆଜିକାଲି ଲୋକ ଘରେ ବସିକିରି ଅନଲାଇନ୍ରେ ଖାଦ୍ୟ ପଦାର୍ଥ ହେଲା, ବିଭିନ୍ନ ସାମଗ୍ରୀ ହେଲା, ତାକୁ ଅର୍ଡର କରିଦେଉଛନ୍ତି। ଫଳରେ କଣ ହଉଛି, ତାଙ୍କର ଯୋଉ ଖର୍ଚ୍ଚଟା ଅଳ୍ପରେ ହବା କଥା ସେଟା ଅଧିକା ସେମାନେ ଇଏ କରିଦେଉଛନ୍ତି। ସେ ଜାଣିଛନ୍ତି ହୋଟେଲକୁ ଗଲେ 60-70 ଟଙ୍କା କିମ୍ବା 80 ଟଙ୍କାରେ ମିଲ୍ଟେ ଖାଇବେ, କିନ୍ତୁ ସେମାନେ ଘରେ ବସିକିରି 150 ଟଙ୍କା, 200 ଟଙ୍କା, 250 ଟଙ୍କାର ଜିନିଷ ଅର୍ଡର କରିଦେଉଛନ୍ତି। ଏଇଟା ଆପଣ ଆମେ ସମସ୍ତେ ଜାଣିଛନ୍ତି କଥା ହଉଛି ଗୋଟେ କଥା କଣ କି, ଖର୍ଚ୍ଚର ଗୋଟେ ସୀମା ନଥାଏ, ଖର୍ଚ୍ଚକୁ ଆମକୁ ନିୟନ୍ତ୍ରଣ କରିବାକୁ ପଡିବ। କିନ୍ତୁ ଆଜିକା ଦିନରେ ଏଇଟା ସତ କଥା ଯେ ଆମ ଯୁବପିଢ଼ି ଖର୍ଚ୍ଚ ଦ୍ୱାରା ପ୍ରଭାବିତ। ଆମେ ଖର୍ଚ୍ଚ ଦୁଇଟି କଥା ଏଠି ଆମେ ଦେଖିବା, ଆମେ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ନା ଖର୍ଚ୍ଚ ଆମକୁ ନିୟନ୍ତ୍ରଣ କରୁଛି। ଯେତେବେଳେ ଖର୍ଚ୍ଚ ଆମକୁ ନିୟନ୍ତ୍ରଣ କରିବ, ସେତେବେଳେ ଆମ ଆୟ ପ୍ରଭାବିତ।

0: ଆମେ ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ନା ଖର୍ଚ୍ଚ ଆମକୁ ନିୟନ୍ତ୍ରଣ କରୁଛି? ଯେତେବେଳେ ଖର୍ଚ୍ଚ ଆମକୁ ନିୟନ୍ତ୍ରଣ କରିବ ସେତେବେଳେ ଆମ ଆୟ ପ୍ରଭାବିତ ହେବ, ଆମ ଇନକମ୍ ପ୍ରଭାବିତ ହେବ, ଆମ ଇନକମ୍ ଆଫେକ୍ଟ ହେବ ବୋଲିକିରି ତାକୁ କୁହାଯାଏ। କିନ୍ତୁ ଯଦି ଆମେ ମିତବ୍ୟୟୀ ହେବା, ଆମେ ଯଦି ଖର୍ଚ୍ଚ କରିବା, ମନା ନାହିଁ, ଆମେ ବର୍ତ୍ତମାନର ଜୀବନକୁ ବି ଅତି ସୁରୁଖୁରୁରେ ବଞ୍ଚିବାର ଅଛି, ତାର ବି ଗୋଟେ ଆନନ୍ଦ ଅଛି।
1: ହଁ, ମୁଁ ଏଇଟାରେ ଗୋଟେ କଥା କହିବାକୁ ଚାହେଁ। ପୃଥିବୀର ଜଣେ ଲବ୍ଧ ପ୍ରତିଷ୍ଠିତ ନିବେଶକ ଯିଏକି ୱାରେନ୍ ବଫେ, ଯାହାଙ୍କୁ ନିବେଶ ଦୁନିଆରେ ସମସ୍ତେ ଜାଣନ୍ତି, ସେ ଏକଦା ଏକ ଉକ୍ତି କହିଛନ୍ତି, ଯାହା ସେ ଲେଖିଛନ୍ତି, "ଡୋଣ୍ଟ ସେଭ୍ ହ୍ୱାଟ ଇଜ୍ ଲେଫ୍ଟ ଆଫ୍ଟର ସ୍ପେଣ୍ଡିଂ, ବଟ୍ ସ୍ପେଣ୍ଡ ହ୍ୱାଟ ଇଜ୍ ଲେଫ୍ଟ ଆଫ୍ଟର ସେଭିଂ." ଏହାର ତାତ୍ପର୍ଯ୍ୟ କ'ଣ? ସେ କହୁଛନ୍ତି ଯେ ତମେ ତାହା ସେଭ୍ କର ନାହିଁ, ତାହା ସଞ୍ଚୟ କର ନାହିଁ ଯାହା ଆପଣଙ୍କ ଖର୍ଚ୍ଚ ପରେ ବଳୁଛି, ବରଂ ଆପଣ ତାହା ଖର୍ଚ୍ଚ କରନ୍ତୁ ଯାହା ଆପଣଙ୍କ ସଞ୍ଚୟ ପରେ ବଳୁଛି। ଏହାର ଅର୍ଥ ହେଉଛି ଏହା ଯେ ଆପଣ ଯଦି 10,000 ଟଙ୍କା ରୋଜଗାର କରୁଛନ୍ତି, ଆପଣ ଯଦି କହିବେ ମୁଁ ଖର୍ଚ୍ଚ କରି ସାରେ, ଯାହା ବଳିବ ମୁଁ ତାହା ସଞ୍ଚୟ କରିବି, ତାହା କେବେ ଘଟିବ ନାହିଁ, କାହିଁକି ନା ଖର୍ଚ୍ଚ କେବେ ଆପଣଙ୍କ ପିଛା ଛାଡ଼େ ନାହିଁ।
2: ନିଶ୍ଚିତ ରୂପେ ବହୁତ ବଢିଆ କଥା କହିଲେ ଭାଇ। ଯଦି ଆମେ ଖର୍ଚ୍ଚକୁ ନିୟନ୍ତ୍ରଣ କରିପାରିବା ତାହେଲେ ଆମେ ହୁଏତ ଭବିଷ୍ୟତରେ ବହୁତ ଉନ୍ନତି ବି କରିପାରିବା।
0: ନିଶ୍ଚିତ।
2: ତାହେଲେ ଆମେ ଯଦି ବର୍ତ୍ତମାନ ସମୟକୁ ଆସିବା, ଆମ ଯୁବ ଭାଇ ଭଉଣୀଙ୍କ ପାଖକୁ ଯିବା, ତ କିଛି ପିଲା ଅଛନ୍ତି ଯେଉଁମାନେ କଲେଜରେ ପାଠ ପଢୁଛନ୍ତି, ତା ସହିତ ପାର୍ଟ ଟାଇମ୍ରେ ଅଳ୍ପ ବହୁତ ରୋଜଗାର କରୁଛନ୍ତି, କିନ୍ତୁ ସେମାନେ କେମିତି ସଠିକ୍ ଭାବରେ ଇନଭେଷ୍ଟମେଣ୍ଟ କରିପାରିବେ, ଯେମିତିକି ପକେଟ୍ ମନିରୁ କେମିତି ଇନଭେଷ୍ଟମେଣ୍ଟ କରିହେବ କି କ'ଣ, ସେ ବିଷୟରେ ଆପଣ କ'ଣ କହିବେ?
0: ହଁ, ଏଠି ଗୋଟେ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ। ଆଜିକାଲି ବହୁତ ପ୍ଲାଟଫର୍ମ ଅଛି ଆମ ପାଖରେ, ଯେମିତି ବିଭିନ୍ନ ମୋବାଇଲରେ ଯେମିତି ବିଭିନ୍ନ ଆପ୍ଲିକେସନ ରହିଛି, ନିବେଶ ସମ୍ପର୍କିତ ମଧ୍ୟ ସେମିତି ବହୁତ ଗୁଡ଼ାଏ ଆପ୍ଲିକେସନ ଆଜିକାଲି ବାହାରିଲାଣି। କିନ୍ତୁ ଏଇଠି ଗୋଟିଏ ସତର୍କତା ଅବଲମ୍ବନ କରିବା ପାଇଁ ପଡିବ ଯେ ତାହା କେତେ ଦୂର ଠିକ୍, ତାହା କେତେ ଦୂର ମାନେ ବୈଧାନିକ, ତାହା କେତେ କେତେ ଦୂର ମାନେ ସେଥିରେ ସୁରକ୍ଷିତ, ତାହାକୁ ଦୃଷ୍ଟିରେ ରଖିକରି ଆମେ ସେ ଜିନିଷକୁ ବ୍ୟବହାର କଲେ ଚଳିବ। ନଚେତ ତାର ସବୁଠୁ ଗୋଟେ ଭଲ ଦିଗ ହଉଛି ଯେ ଆର୍ଥିକ ପରାମର୍ଶଦାତା ଯେଉଁମାନେ ସାର୍ଟିଫାଏଡ୍ ଫାଇନାନ୍ସିଆଲ ପ୍ଲାନର, ଯେଉଁମାନେ ଚାର୍ଟାର୍ଡ ୱେଲ୍ଥ ମ୍ୟାନେଜର, ଯେଉଁମାନେ ସାର୍ଟିଫାଏଡ୍ ଫାଇନାନ୍ସିଆଲ ଆନାଲିଷ୍ଟ, ଯେଉଁମାନେ ଏ ଦିଗରେ କାମ କରୁଛନ୍ତି, ଯେଉଁମାନେ ଏ ଦିଗରେ କାମ କରିବା ପାଇଁ ଅଧିକୃତ, ତାଙ୍କର ପରାମର୍ଶ ନେଇ ଆପଣଙ୍କ ଯେଉଁ ପକେଟ୍ ମନିକୁ କଥା କହୁଛନ୍ତି, ମାନେ ପକେଟ୍ ମନି ମାନେ ବାପା ମା ଯାହା ଯେତିକି ଦେଇଥିବେ ଖର୍ଚ୍ଚ କରିବା ପାଇଁ, ସେଥିରୁ ଆପଣ ଇଏ କରିବେ। ଯଦି ତାକୁ ସେତିକିରୁ ବି କିଛି ସଞ୍ଚୟ କରିବା ପାଇଁ, ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, କରିପାରିବେ, କିଛି ଅସୁବିଧା ନାହିଁ। କିନ୍ତୁ ତାହା ଆପଣଙ୍କୁ ଗୋଟେ ସଞ୍ଚୟ ଧାରା ଆଡକୁ ନବ। ଯେତେବେଳେ ଆପଣ ଚାକିରି କରିବେ, ଯେତେବେଳେ ଆପଣ କର୍ମକ୍ଷେତ୍ର ଆପଣେଇବେ, ଯେତେବେଳେ ଆପଣ ନିଜର କ୍ରମାନ୍ୱୟ ଆୟ ଅର୍ଜନ କରିବେ, ସେତେବେଳକୁ ଏ ଧାରାଟି ଆପଣଙ୍କୁ ସହଯୋଗ କରିବ ଯେ ହଁ, ମୁଁ ମୋ କଲେଜ ସମୟରେ ମୋ ଷ୍ଟୁଡେଣ୍ଟ କ୍ୟାରିୟରରେ ଇନଭେଷ୍ଟମେଣ୍ଟ କରିଥିଲି, ତ ଏବେ ମୁଁ ରୋଜଗାର କଲିଣି, ମାସକୁ 25-30 ହଜାର ଟଙ୍କା ମୋ ଖାତାକୁ ଆସୁଛି କି 50 ହଜାର ଆସୁଛି, ତ ସେଥିରୁ ଯଦି ମୁଁ କିଛି କିଛି ଅଂଶ ମୁଁ ନିବେଶ କରିବାରେ ଆଗେଇ ଯିବି, ତାହେଲେ ମୋର ତାହା ଆଗାମୀ ଦିନରେ ମୋର ବୃହତ ଆର୍ଥିକ ଲକ୍ଷ୍ୟକୁ ସେ ପୂରଣ କରିବ।
2: ତାହେଲେ ଆପଣ ଯେମିତି କହିଲେ ବହୁତ ସାରା ମାନେ ଫ୍ରଡ୍ ଆସୁଛି କି ଫେକ୍ ଇନଭେଷ୍ଟମେଣ୍ଟ ହଉଛି, ତ ଏସବୁ ଯୋଉ ଫ୍ରଡ୍ ଟ୍ରେଡିଂ ହଉଛି କି ଫେକ୍ ଇନଭେଷ୍ଟମେଣ୍ଟ, ଏସବୁକୁ କେମିତି କିଏ ଚିହ୍ନି ପାରିବେ?
0: ହଁ, ଏ ଦିଗରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯାହା ଆମେ ଜାଣିନାହିଁ ତାହା ଆମେ ବ୍ୟବହାର ନ କରିବା ସବୁଠୁ ଭଲ, କାହିଁକି ନା ଜାଣିଲେ ହିଁ ଜିଣିବା, ଯେଉଁ କଥାଟି ଆମେ ପିଲାଦିନ ଶିଖିଛନ୍ତି, ତ ଯୋଉ ଜିନିଷ ମୁଁ ଜାଣିନାହିଁ ତାକୁ ବ୍ୟବହାର କେମିତି କରିବି? ପ୍ରଥମ କଥା, ଯେତେବେଳେ ଗୋଟେ ଲୋକ ନୂଆକିରି ଗୋଟେ ବ୍ୟାଙ୍କରେ ଖାତା ଖୋଲୁଛି, ସେ କୋଉଠିକି ଯାଉଛି? ବ୍ୟାଙ୍କକୁ ଯାଉଛି, ବ୍ୟାଙ୍କରେ ଗଲା ପରେ ଖାତାଟି ଖୋଲୁଛି, ତାପରେ ଯାଇକି ସେ ସେଠି କହୁଛି ଯେ ମୁଁ ଫିକ୍ସଡ୍ ଡିପୋଜିଟ୍ ଗୋଟେ କଲେ ଭଲ ହବ କି ମୁଁ ଗୋଟେ ରିକରିଂ ଡିପୋଜିଟ୍ କଲେ ଭଲ ହବ କି, ଏ ଦିଗରେ ତାଙ୍କୁ କିଏ ପରାମର୍ଶ ଦେବେ? ବ୍ୟାଙ୍କରେ ଯିଏ ବସିଛନ୍ତି ସେ ପରାମର୍ଶ ଦେବେ, ତ ସେମାନେ ହେଉଛନ୍ତି ବୈଧାନିକ, ତ ତାଙ୍କୁ ଆମେ ପ୍ରଶ୍ନ କରିପାରିବା ଯେ ସାର୍ ଏଇ କୋଉଟା ଠିକ କୋଉଟା ଭୁଲ। କିନ୍ତୁ ଯଦି ଆମେ ସବୁ ଜିନିଷକୁ ଆମେ ଅନଲାଇନ୍ ଆପ୍ଲିକେସନରେ କରିବା, ୟା ପୂର୍ବରୁ ଯେମିତି ଯୋଉ କଥାଟି ମୁଁ ଆପଣଙ୍କୁ କହିଥିଲି ଯେ ବହୁତ ଗୁଡ଼ିଏ ଅନଲାଇନ୍ ଆପ୍ଲିକେସନ ଅଛି ଯୋଉ ଗୁଡ଼ାକୁ ଦେଖିକରି ଆମ ଯୁବପିଢି ମାନେ ଆକର୍ଷିତ ହେଉଛନ୍ତି, ତାର ବୈଧାନିକ ଚେକ୍ ନ କରି, ଯାଞ୍ଚ ନ କରି ସେ ସେଇଥିରେ ଅଗ୍ରସର ହେଇଯାଉଛନ୍ତି, ନିଜର ମୋବାଇଲ ନମ୍ବର ଦେଇଦେଉଛନ୍ତି, ନିଜର ଆକାଉଣ୍ଟ ନମ୍ବର ଦେଇଦେଉଛନ୍ତି, ସମସ୍ତ ବ୍ୟକ୍ତିଗତ ତଥ୍ୟ ସେ ସଂସ୍ଥା ଗୁଡିକୁ ଦେଇଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ସେ ସଂସ୍ଥା ଗୁଡିକ କୌଣସି ଭୁଲ କାମରେ ଜଡିତ ଅଛନ୍ତି, କିମ୍ବା ସେମାନେ ଲୋକମାନଙ୍କର ଅର୍ଥକୁ ଆତ୍ମସାତ କରିବା ଉଦ୍ଦେଶ୍ୟରେ ସେମିତି କରିଥାନ୍ତି, ସେଇଟା ଆମେ ଜାଣିବାଟା ଭାରି ଡିଫିକଲ୍ଟ। ତେଣୁ ସେ ସମ୍ପର୍କରେ ଜାଣିବାକୁ ହେଲେ ପ୍ରଥମେ ଆମକୁ ଯାହା

0: ଟ୍ରାଡିସନାଲ ଉପାୟରେ ଯାହା ଚାଲିଛି ଆମେ ସେଇ ଆଧାରରେ ଗଲା ପରେ ସେମାନଙ୍କ ପରାମର୍ଶ ନେଇ ସେ କାମଟିକୁ କଲା ପରେ ତାପରେ ଯଦି ସିଏ ଆମକୁ ସଜେଷ୍ଟ କରିବେ କିମ୍ବା ପରାମର୍ଶ ଦେବେ ନାହିଁ ଆପଣ ଏଇ ଆପ୍ଲିକେସନଟି ୟୁଜ୍ କରନ୍ତୁ, ଏଇ ଆପ୍ଲିକେସନଟି ହେଉଛି ବୈଧାନିକ, ଏଥିରେ କୌଣସି ତ୍ରୁଟି ନାହିଁ, ତାପରେ ଆମେ କରିପାରିବା। ହେଲେ ସେଇ ଯେମିତି ଆପଣ ବ୍ୟାଙ୍କକୁ ଯିବେ ସିଏ କହିବେ କି ଧରି ନିଆଯାଉ ଆମ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଯିବେ, ସିଏ କହିବେ ଆମର ଏଇ ଆପ୍ ଏଇ ଆପ୍ଲିକେସନଟି ଅଛି ଆପଣ ଏଇ ଆପ୍ଲିକେସନଟିକୁ ବ୍ୟବହାର କରନ୍ତୁ, କି ୟୁକୋ ବ୍ୟାଙ୍କକୁ ଯିବେ ଏଇ ଆପ୍ଲିକେସନଟି ୟୁଜ୍ କରନ୍ତୁ, ଆମେ ତାଙ୍କୁ ବ୍ୟବହାର କଲେ କିଛି ଅସୁବିଧା ନାହିଁ। କିନ୍ତୁ ଏମିତି ପ୍ଲେ ଷ୍ଟୋର୍ରୁ ଡାଉନଲୋଡ୍ କରିକି ହଜାର ହଜାର ଆପ୍ଲିକେସନ୍ ଅଛି, ଯେଉଁ ଆପ୍ଲିକେସନ୍ ସମ୍ପର୍କରେ ଆମର କୌଣସି ଜ୍ଞାନ ଗାରିମା ନାହିଁ, ଆମକୁ କିଏ ଜଣେ କହିଦେଲା, ସାଙ୍ଗଟେ ହେଲା କି ଜଣେ ସମ୍ପର୍କୀୟ ହେଲା, ଏଇ ଆପ୍ଲିକେସନ୍ରେ ବ୍ୟବହାର କଲେ ସେ ବହୁତ ଭଲ ରିଟର୍ଣ୍ଣ ଦେଉଛି, ଆମେ ସେଟାକୁ ବ୍ୟବହାର କରିଦେବା, କିନ୍ତୁ ମାସେ ଛଅ ମାସ ପରେ ଦେଖିଲା ବେଳକୁ ସେଥିରେ କିଛି ଗୋଟେ ଫ୍ରଡ୍ ଆସିଲା, ତ ଆମେ ସେଠି କାହାକୁ ଉତ୍ତରଦାୟୀ କରିବା? ସେଠି ଉତ୍ତରଦାୟୀ କେହି ହେବେନି। ଏ ସମୟରେ କଣ ହବ ନା ଆମର ସ୍ୱଳ୍ପ ଧନ, ଯୋଉଟା କି ଆମର କଷ୍ଟ ଅର୍ଜିତ ଧନ, ତାକୁ ଆମେ ହରେଇବାର ବହୁତ ଆଶଙ୍କା ରହିଛି। ତ ଏ ଦିଗରେ ସଚେତନ ହବା ଯୁବପିଢ଼ିଙ୍କ ପାଇଁ ନିହାତି ଜରୁରୀ, କାହିଁକି ନା ଏମିତି କଲା ପରେ ଅନେକ ସମୟରେ ଆପଣ ଦେଖିଥିବେ ସେମାନେ ମାନସିକ ବିଷାଦଗ୍ରସ୍ତ ହେଇଯାଉଛନ୍ତି, ସେମାନେ କାହା ସହିତ କିଛି କଥା ହଉନାହାନ୍ତି, କଣ ଘଟିଛି ତାଙ୍କ ସହିତ ସେ ଜାଣିପାରୁନାହାନ୍ତି, ଏଭଳିଆ ଖବର ବି ଆପଣ ଦେଖୁଥିବେ।
1: ଆଜ୍ଞା, ସତରେ ବହୁତ ବଢିଆ କଥା କହିଲେ ଭାଇ। ଆଜି ଆପଣଙ୍କ ଠାରୁ ନିବେଶ ବା ବିନିଯୋଗ ଏସବୁ ସମ୍ପର୍କରେ ଜାଣିକି ବହୁତ ଖୁସି ଲାଗିଲା। ଆଶା କରୁଛୁ କି ଆମ ଯୁବ ଭାଇ ଭଉଣୀ ମାନେ ମଧ୍ୟ ଆପଣଙ୍କ ଠାରୁ ବହୁତ ପ୍ରେରିତ ହେଇଥିବେ।
0: ଧନ୍ୟବାଦ ଆପଣ ମୋତେ ଏ ସମ୍ପର୍କରେ ପଚାରିଥିବାରୁ। ମୁଁ ଆଶା କରୁଛି ମୁଁ ଯାହା ବି କିଛି କହିଛି ତାହା ଆମ ଯୁବ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଦଉ, କିଛି କାମରେ ଲାଗୁ, ଆଉ ଆପଣଙ୍କର ମଧ୍ୟ ଶୁଭକାମନା କରୁଛି।
2: ତେବେ ଶ୍ରୋତା ବନ୍ଧୁ, ଏତେ ସବୁ କଥାବାର୍ତ୍ତା ଭିତରେ ବର୍ତ୍ତମାନ ସମୟ ହେଇଛି ଗୋଟେ ଗୀତ ଶୁଣିବାର। ତେବେ ଚାଲନ୍ତୁ କାର୍ଯ୍ୟକ୍ରମର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଆକାଶବାଣୀ ପୁରୀ ପିନ୍କୋଡ଼ 752001।
1: ଆପଣ ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଦେଇପାରିବେ। ସେଥିପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଏହା ଛଡ଼ା ଯୁବବାଣୀ ଏବଂ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ଫୋନ୍ ମାଧ୍ୟମରେ ଲାଇଭ୍ ଶୁଣିବା ପାଇଁ ଏବେ ହିଁ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଆପଣଙ୍କର ଯୁବ ସାଥୀ, ମୁଁ ଶୁଭଦର୍ଶିନୀ,
0: ମୁଁ ଭକ୍ତି,
1: ରହୁଛୁ
0: ନମସ୍କାର, ଜୟ ଭାରତ।

ଶୁଣୁଥିଲେ ଯୁବବାଣୀର ପ୍ରାରମ୍ଭ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଥିଲେ ଭକ୍ତିମୟୀ ସାବତ ଏବଂ ଶୁଭଦର୍ଶିନୀ ସାହୁ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ପରେ

ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଭକ୍ତି ଗୀତର କାର୍ଯ୍ୟକ୍ରମ। ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ ରହିଛି 6:15, 6:20 ଶୁଣିବେ ଓଡ଼ିଆ ଆଲବମ୍ର କେତୋଟି ଗୀତ।

6:30 ଶୁଣିବେ ଉଦୟ ଭାରତ, ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 7:00। 7:30 ରହିଛି ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନ ବାଣୀ। ଆଜିର ବିଷୟବସ୍ତୁ ରହିଛି ଉଦ୍ୟାନ କୃଷି ଦ୍ୱାରା ମହିଳା କୃଷକମାନଙ୍କର ଆତ୍ମନିଯୁକ୍ତି।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:00 ନଅଟା ବଜେ 15 ମିନିଟ୍ରେ ରହିଛି ସ୍ପଟ୍ ଲାଇଟ୍ ପ୍ରସାରଣ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସାହିତ୍ୟ ସୁଧା ଶୁଣିବେ 9:30 NST ଆକାଶବାଣୀ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ଶୁଣିବେ ରାତି 10:00 ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିବେ ରାତି 10:30।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲିର କେତୋଟି କାର୍ଯ୍ୟକ୍ରମ ସୂଚନା। ଆସନ୍ତାକାଲି 6:05 ଶୁଣିବେ ଆରାଧନା ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଶ୍ରୀରାମଚରିତ ମାନସର ଅଧ୍ୟାୟ 102 ଶୁଣିବେ 6:40। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ ପ୍ରସାରଣ କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

ପୁରାତନି କାର୍ଯ୍ୟକ୍ରମ ଶୁଣିବେ ଆସନ୍ତାକାଲି ସକାଳ 7:25 7:40 ଶୁଣିବେ ପଲ୍ଲୀ ଗୀତର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ ଶୁଣିବେ 7:55 8:30 ଶୁଣିବେ ହିନ୍ଦୀ କଥାଚିତ୍ରର କେତୋଟି ଗୀତ।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗ ସୂଚନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହୋଇଯାଇଛି। ଭୁବନେଶ୍ୱରରେ କାଳବୈଶାଖୀ ଅତ୍ୟନ୍ତ ପ୍ରବଳ ମାତ୍ରାରେ କ୍ଷତି କରିଛି। ପାହାଡ଼ଟାରେ ଥିବା ଷ୍ଟଲ୍ଗୁଡ଼ିକ ଅନେକ ମାତ୍ରାରେ କ୍ଷତି ସହିଛନ୍ତି। ତା ସହିତ ଯାତାୟାତରେ ମଧ୍ୟ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକମାନେ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗଛପତ୍ର ଉପୁଡ଼ିବା ଫଳରେ ଗୋଟିଏ କାର୍ କ୍ଷତିଗ୍ରସ୍ତ ପରେ ରାଜରାସ୍ତାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀମାନେ। ଗଞ୍ଜାମ ଜିଲ୍ଲାର ମଧ୍ୟ ଝଡ଼ରେ ଜଣଙ୍କର ଜୀବନ ଯାଇଛି। ଦିଗପହଣ୍ଡି, ବାଣପୁର, ସାଙ୍ଗାଇମୁଣ୍ଡି, କୃଷ୍ଣପ୍ରସାଦ, ମୋହନା ଏବଂ ପୁରୀ ଏହିସବୁ ସ୍ଥାନରେ ବୃଷ୍ଟିପାତ ଅନେକ ପରିମାଣରେ ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ବିଜୁଳି ଓ ପ୍ରବଳ ପବନ ସହିତ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲ୍ଲାମାନଙ୍କୁ ହଳଦିଆ ଚେତାବନୀ ଅନ୍ତର୍ଗତ କରାଯାଇଛି। ଏଇଠି ଶେଷ କଲୁ ପାଣିପାଗ ସୂଚନା। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ପୁରୀ କେନ୍ଦ୍ରରୁ 103.4 FM ଆରମ୍ଭ କରୁଛୁ। ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଛନ୍ତି ତପୁ ମିଶ୍ର।

ଶୁଣିଥିଲି ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଥିଲେ ତପୁ ମିଶ୍ର। ପରେ ପରେ ଶୁଣନ୍ତୁ ଦେଶାତ୍ମବୋଧକ ଗୀତର କାର୍ଯ୍ୟକ୍ରମ କଣ୍ଠଦାନ କରିଛନ୍ତି ସୁଖଦେବ ପାତ୍ର। ଗୀତ ରଚନା କରିଛନ୍ତି ନନ୍ଦକିଶୋର ସିଂ।

ଶୁଣିଥିଲି ଓଡ଼ିଆ ଆଲବମ୍ର ଗୀତ ଏଠି ଶେଷ କରୁଛୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ବର୍ତ୍ତମାନ ଶୁଣନ୍ତୁ ଉଦୟ ଭାରତ ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଶ୍ରୋତା ବନ୍ଧୁ, ଆମ ଦେଶ ଭାରତର ଆର୍ଥିକ ଅଭିବୃଦ୍ଧି ଏବେ ଦ୍ରୁତ ହେଉଛି। ପ୍ରତିଟି କ୍ଷେତ୍ରରେ ବିକାଶର ଧାରା ତ୍ୱରାନ୍ୱିତ ହେଉଛି। ଆତ୍ମନିର୍ଭର ଭାରତର ସଂକଳ୍ପକୁ ପୂରା କରିବା ପାଇଁ ଆମେ ଲାଗି ପଡ଼ିଛେ। 2047 ମସିହା ସୁଦ୍ଧା ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ, ତାକୁ ମଧ୍ୟ ସାକାର କରିବା ପାଇଁ ଆମେ ସମ୍ମିଳିତ ଉଦ୍ୟମ କରୁଛେ। ଭାରତର ନାଁକୁ ଶିଖରରେ ପହଞ୍ଚାଇବାକୁ ଚେଷ୍ଟା କରୁଛେ।

ସହିତ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ମାଧ୍ୟମରେ ତ୍ୱରାନ୍ୱିତ ହେବାକୁ ଯାଉଛି 150ଟି ନୂତନ ଜାହାଜ ନିର୍ମାଣ ଓ 500 ଯାନ୍ତ୍ରିକ ଡଙ୍ଗାର ଉନ୍ନତିକରଣ ଦ୍ୱାରା ଆଧୁନିକ ମାଛ ବଜାର ସହିତ ଧାମରା, ଚାନ୍ଦବାଲି ଓ ଅସ୍ତରଙ୍ଗ ବନ୍ଦରର ବିକାଶ କାର୍ଯ୍ୟ। ନୀଳ ଅର୍ଥନୀତିର ସମୃଦ୍ଧି ପାଇଁ ଓଡ଼ିଶାରେ ରହିଛି 480 କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାବ। ଏଠାରେ ସାମୁଦ୍ରିକ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ପ୍ରତି ଧ୍ୟାନ ଦେଲେ ସମ୍ଭବ ହେବ ନିରନ୍ତର ଆର୍ଥିକ ଅଭିବୃଦ୍ଧି। ପାରାଦୀପ, ଧାମରା ଓ ଗୋପାଳପୁର ଆଦି ବିଭିନ୍ନ ବନ୍ଦରର ବିକାଶ ଓ ସମ୍ପ୍ରସାରଣ ହୋଇପାରିଲେ ସାମୁଦ୍ରିକ ଅର୍ଥନୀତି ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ଓଡ଼ିଶା ହେବ ପୂର୍ବ ଭାରତର ପ୍ରବେଶ ଦ୍ୱାର, ବଦଳିଯିବ ରାଜ୍ୟର ଚିତ୍ର।

ଶୁଣୁଥିଲେ ଆଲୋଚନା ଦେଶର ପ୍ରଗତିକୁ ତ୍ୱରାନ୍ୱିତ କରିବ ସାମୁଦ୍ରିକ ଅର୍ଥନୀତି। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଶିକ୍ଷାବିତ ଡକ୍ଟର ପ୍ରଫୁଲ୍ଲ କୁମାର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା, ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି, କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ସେବା, ସୁଶାସନ ଏବଂ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି ବୋଲି କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି, ଭାରତ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି। ପୂର୍ବରୁ ନିର୍ମଳ ଗ୍ରାମ ଯୋଜନାକୁ ଶ୍ରୀ ମୋଦି ସ୍ୱଚ୍ଛ ଭାରତ ଯୋଜନାକୁ ରୂପାନ୍ତରିତ କରି ଦେଶରେ 10 କୋଟି ଶୌଚାଳୟ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଥିଲେ। ଏହି ଧାର୍ଯ୍ୟ ଲକ୍ଷ୍ୟ ସରକାର 12 ବର୍ଷରେ ହାସଲ କରିପାରିଛନ୍ତି। ବିଜୁଳିରୁ ବଞ୍ଚିତ ଥିବା 18,000 ଗ୍ରାମକୁ ମାତ୍ର 1,000 ଦିନରେ ବିଜୁଳି ସଂଯୋଗ ଦିଆଯାଇଛି। ପିଏମ୍ କିଷାନ ଯୋଜନାରେ 11 କୋଟି କୃଷକ ଲାଭାନ୍ୱିତ ହୋଇଛନ୍ତି। ଏହି ଯୋଜନା ଅଧୀନରେ 4 ଲକ୍ଷ କୋଟିରୁ ଅଧିକ ଅର୍ଥରାଶି କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ 2014 ପୂର୍ବରୁ 2 ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେଉଥିଲା, ଯାହାର ପରିମାଣ ବର୍ତ୍ତମାନ ବୃଦ୍ଧି ପାଇ 12 ଲକ୍ଷ କୋଟି ଟଙ୍କା ଅଧିକ ହୋଇଛି। ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ଦେଇ ଦେଶର ଲୋକମାନଙ୍କୁ ଯୋଗାଭ୍ୟାସ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକୁ ସ୍ୱୀକୃତି ଦେଇ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ବିଶ୍ୱ ପାଳନ କରୁଛି, ଯାହା ଆମ ପାଇଁ ଗର୍ବର ବିଷୟ ବୋଲି ମନ୍ତ୍ରୀ ଶ୍ରୀ ମେଘୱାଲ କହିଛନ୍ତି।
1: एक ऐप बनाई और वहां जैसे ही अपलोड करोगे मजिस्ट्रेट साहब का आदेश तो वो ई प्रिजन प्लेटफॉर्म पे ऑटोमेटिकली आ जाएगा। तो जो जेल का सुपरिटेंडेंट है वो उसको देख लेगा कि ये कैदी कोर्ट से छूट गया और वो उसी दिन 5-10 मिनट में ही उस कैदी को छोड़ देगा। तो ये ईज ऑफ लिविंग नहीं है, ये रूल ऑफ लॉ का सम्मान नहीं है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

0: ନେତୃତ୍ୱାଧୀନ ସରକାରଙ୍କ ନିରନ୍ତରତା, ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ବାର ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ସଫଳ ବର୍ଷ ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ମାଝୀ କହିଛନ୍ତି, କେନ୍ଦ୍ର ଓ ରାଜ୍ୟର ଅଭିନବ ଡବଲ ଇଞ୍ଜିନ୍ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ତଥା ଐତିହାସିକ ଶିଖର ଛୁଇଁଛି। 2020 କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ବିଶ୍ୱବନ୍ଧୁ ଭାବେ ଉଭା ହୋଇଛି। ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଙ୍କଟ ସତ୍ତ୍ୱେ ଦେଶ ଆଜି 7-9% ଅଭିବୃଦ୍ଧି ହାର ସହ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଉଭୟ ଶକ୍ତି ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଯଦି ଆମେ ବିକାଶ କ୍ଷେତ୍ରରେ ଦେଖିବା, ଟେକ୍ନୋଲୋଜି କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା, ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ୍ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50% ରୁ ଅଧିକ ପ୍ରାୟ 267 ଗିଗାୱାଟ

0: କ୍ଷେତ୍ରରେ ଦେଖିବା, ଶକ୍ତି କ୍ଷେତ୍ରରେ ଦେଖିବା, ତାହେଲେ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳ ହେବା ଆଡ଼କୁ ଯାଉଛି। ଯେଉଁ ଲକ୍ଷ୍ୟ 2030 ସୁଦ୍ଧା ହାସଲ କରିବାର ଥିଲା ତାହାକୁ ଆମେ 5 ବର୍ଷ ପୂର୍ବରୁ ଅର୍ଥାତ 2025 ସୁଦ୍ଧା ଏ ହାସଲ ଆମେ ଆଜି କରିପାରିଛୁ। 50% ଦେଶର ସମୁଦାୟ ଉତ୍ପାଦନ କ୍ଷମତାର 50%ରୁ ଅଧିକ ପ୍ରାୟ 267 ଗିଗାୱାଟ ଏବେ ସୌର ଏବଂ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଭାରତ ଉତ୍ପାଦନ କରିକିରି ଆଜି ଆତ୍ମନିର୍ଭର ଭାରତ ଆଡ଼କୁ ଦ୍ରୁତଗତିରେ ବଢ଼ି ଚାଲିଛି।
1: କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର ଦୂରଦୃଷ୍ଟି ସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କର ନିଷ୍ଠାପର କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କର ସକ୍ରିୟ ସହଯୋଗ ପାଇଁ ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି। 2047 ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନକୁ ପୂରଣ କରିବା ପାଇଁ ରାଜ୍ୟ ସରକାର 2036 ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଏବଂ ବିକଶିତ ଓଡ଼ିଶା ଗଠନ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା NTA ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ UG ପରୀକ୍ଷା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି। ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ସଠିକ୍ ଭାବେ ପହଞ୍ଚିବା ଉପରେ ଗୁରୁତ୍ୱ ଦିଆଯାଇଛି। ତ୍ରୁଟି ରୋକିବା ପାଇଁ ସରକାର ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରୁଛନ୍ତି। ଦେଶ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଧର୍ତ୍ତୀଆବା ଭଗବାନ ବିର୍ସା ମୁଣ୍ଡାଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ବିର୍ସା ମୁଣ୍ଡା ଜଳ, ଜଙ୍ଗଲ ଏବଂ ଜମିର ସୁରକ୍ଷା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ହେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି। ଦୀଘା ଜଗନ୍ନାଥ ଧାମ ବଦଳରେ ଦୀଘା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ଏହାଦ୍ୱାରା ବିଶ୍ୱବ୍ୟାପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭାବନାତ୍ମକ ମହତ୍ତ୍ୱ ବହନ କରେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ PMSME ମାଧ୍ୟମରେ ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ନଡ୍ଡା କହିଛନ୍ତି, ଗର୍ଭବତୀ ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ମାତୃ ମୃତ୍ୟୁହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2016 ଜୁନ୍ ମାସରେ ଆରମ୍ଭ ହୋଇଥିବା PMSME ଯୋଜନା ସୁରକ୍ଷିତ ମାତୃତ୍ୱ ଲାଭ ପାଇଁ ଏକ ପ୍ରମୁଖ ପଦକ୍ଷେପ। ପ୍ରତ୍ୟେକ ମାସର 9 ତାରିଖରେ ସମସ୍ତ ଗର୍ଭବତୀ ମହିଳାଙ୍କୁ ମାଗଣାରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ, ପ୍ରାରମ୍ଭିକ ଚିହ୍ନଟ ଏବଂ ତୁରନ୍ତ ପରିଚାଳନାକୁ ସହଜ କରି ମାତୃ ଓ ନବଜାତ ଶିଶୁ ମୃତ୍ୟୁହାର ହ୍ରାସ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ PMG ଏବଂ ପ୍ରଗତି ଅଧୀନରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଡ଼କ, ସେତୁ, ଜନଉପଯୋଗୀ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଏବଂ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ SIR ପ୍ରକ୍ରିୟା ପରିଚାଳନା, ଅନ୍ଲାଇନ୍ ଫର୍ମ ପୂରଣ ଆଦି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି SIR କାର୍ଯ୍ୟକ୍ରମ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରିବ। ରାୟଗଡ଼ା ଜିଲ୍ଲାରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ 7,14,700 ଭୋଟରଙ୍କ ମଧ୍ୟରୁ 70% ଲୋକଙ୍କୁ ପରିଗଣନା ଫର୍ମ ବଣ୍ଟନ ଶେଷ ହୋଇଥିବା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ସୂଚନା ଦେଇଛନ୍ତି। ଜିଲ୍ଲାରେ ଏନେଇ

0: ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଗରିବ କଲ୍ୟାଣର 12 ବର୍ଷ ଉପଲକ୍ଷେ ଆୟୋଜିତ ଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଶ୍ରୀ ପଣ୍ଡା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳକୁ ପ୍ରବେଶ କରିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 11 ବର୍ଷାର ପରିମାଣ ବଢ଼ିବ ଏବଂ 12 ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ଆଗାମୀ 24 ପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ସେବା ସୁଶାସନ ଓ ଜନକଲ୍ୟାଣର ନୂତନ ଉଦାହରଣ ସୃଷ୍ଟି ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ନୂତନ ଐତିହାସିକ ଶିଖର ଛୁଇଁଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଦୀଘା ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆଜିର ପ୍ରସଙ୍ଗ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତରେ ଗତ 12 ବର୍ଷ ମଧ୍ୟରେ ବ୍ୟବସାୟିକ ନିୟାମକ ପରିବେଶକୁ ଅଧିକ ଉନ୍ନତ କରିବା ଲକ୍ଷ୍ୟରେ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଏକ ସରଳ ଅନୁପାଳନଗତ ବ୍ୟବସ୍ଥା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ଇକୋସିଷ୍ଟମ୍ ସୃଷ୍ଟି କରାଯାଇପାରିଛି। ବ୍ୟବସାୟିକ କ୍ଷେତ୍ରକୁ ଗତିଶୀଳ କରିବା, ସ୍ୱଚ୍ଛତା ଏବଂ ବିଶ୍ୱାସ ଆଧାରିତ ଶାସନ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, ଫଳରେ ନିବେଶକଙ୍କ ବିଶ୍ୱାସ ବୃଦ୍ଧି ପାଇବା ସହ ବ୍ୟବସାୟ କରିବାର ସହଜତା ଉନ୍ନତ ହୋଇପାରୁଛି। ବିଶ୍ୱବ୍ୟାଙ୍କ ଦ୍ୱାରା ଜାରି ହୋଇଥିବା ବ୍ୟବସାୟିକ ରିପୋର୍ଟ ଅନୁଯାୟୀ ବିଶ୍ୱସ୍ତରୀୟ ମୂଲ୍ୟାଙ୍କନରେ ଏ କ୍ଷେତ୍ରରେ ଭାରତର ଅଗ୍ରଗତି ପ୍ରତିଫଳିତ ହେଉଛି। ଦେଶର ଆର୍ଥିକ ପ୍ରଦର୍ଶନ, ସ୍ଥିର ସରକାର ଏବଂ ବଜାର ଦକ୍ଷତା ବ୍ୟବସାୟ କରିବା ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିଛି। 2014 ବିଶ୍ୱସ୍ତରରେ 142 ସ୍ଥାନରେ ଥିବା ଭାରତ 2025 ଉନ୍ନୀତ ହୋଇ 41 ପହଞ୍ଚିଛି। ସଶକ୍ତ ବ୍ୟବସାୟିକ ପରିବେଶ, ସ୍ୱଚ୍ଛ ଶାସନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ନିୟାମକ ସଂସ୍କାରକୁ ଏହା ପ୍ରତିଫଳନ କରୁଛି। ବିଶ୍ୱବ୍ୟାଙ୍କର ପରିଚାଳନା ପରିପକ୍ୱତା ସୂଚକାଙ୍କ ଅନୁଯାୟୀ 2020, 2022 ଏବଂ 2025 ଭାରତ ଗ୍ରୁପ୍ ଏର ପର୍ଯ୍ୟାୟରେ ଉନ୍ନୀତ ହୋଇଥିଲା। ସାର୍ବଜନୀନ କ୍ଷେତ୍ରରେ ଉଲ୍ଲେଖନୀୟ ଡିଜିଟାଲ ପରିବର୍ତ୍ତନ ଯୋଗୁଁ ଭାରତ ଏହି ସଫଳତା ପାଇଛି। ଏ କ୍ଷେତ୍ରରେ ବିଶ୍ୱସ୍ତରରେ ସାର୍ବଜନୀନ ସେବା ପ୍ରଦାନ, ଡିଜିଟାଲ କ୍ଷେତ୍ରରେ ନାଗରିକଙ୍କୁ ପ୍ରୋତ୍ସାହନ, ସ୍ୱଚ୍ଛ ତଥା ସୁବ୍ୟବସ୍ଥିତ ପରିଚାଳନା ଏବଂ ନବସୃଜନଶୀଳ ଅଭ୍ୟାସକୁ ଗ୍ରହଣ କରୁଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏପରିକି ବିଭିନ୍ନ ଦେଶରେ ଡିଜିଟାଲ ସରକାରୀ ଦୃଶ୍ୟପଟ ମୂଲ୍ୟାଙ୍କନ କରିବା ଲକ୍ଷ୍ୟ ନେଇ ଜାତିସଂଘ କରିଥିବା ଇ ସରକାର ସର୍ଭେରେ ଭାରତ ସାମଗ୍ରିକ ଭାବେ ଉଚ୍ଚ ସ୍କୋର ହାସଲ କରିଛି। ଉଚ୍ଚ ମାନ୍ୟତା ପାଇଥିବା କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ଲାଇନ୍ ସେବା, ଟେଲିକମ୍ୟୁନିକେସନ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ନିବେଶ ତଥା ଆନୁଷ୍ଠାନିକ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟ ନେଇ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରକ୍ରିୟାଗତ ପ୍ରତିବନ୍ଧକଗୁଡ଼ିକୁ ଏହା ହ୍ରାସ କରିବା ସହିତ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରକୁ ଅଧିକ ସହଯୋଗ ପ୍ରଦାନ କରିପାରୁଛି। 2016 ଜାନୁଆରୀ ମାସରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଯୁବ ଉଦ୍ୟୋଗୀଙ୍କୁ ସମର୍ଥନ ପ୍ରଦାନ କରିବା ସହ ଦେଶରେ ଏକ ଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିପାରିଛି। ଚାକିରି ଖୋଜୁଥିବା ଯୁବକ ବର୍ଗ ଏବେ ନିଯୁକ୍ତି ସୃଷ୍ଟିକାରୀ ଭାବେ ପରିଗଣିତ ହୋଇଛନ୍ତି। 2016 ଦେଶରେ ସ୍ୱୀକୃତିପ୍ରାପ୍ତ 502 ଷ୍ଟାର୍ଟଅପ୍ ରହିଥିବା ବେଳେ ଗତ ମାର୍ଚ୍ଚ ମାସ ସୁଦ୍ଧା 224,000 ଅଧିକ ହୋଇଛି। ଏ କ୍ଷେତ୍ରରେ 23,30,000 ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରାଯିବା ଦ୍ୱାରା ବ୍ୟବସାୟ କ୍ଷେତ୍ର ମଧ୍ୟ ଗତିଶୀଳ ହୋଇପାରିଛି। ସମ୍ପତ୍ତି ପଞ୍ଜୀକରଣ ନେଇ ରହିଥିବା ଆହ୍ୱାନଗୁଡ଼ିକ ପ୍ରତିହତ କରିବା ସହ ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ପ୍ରଶାସନିକ ଉତ୍ତରଦାୟିତ୍ୱ ଓ ଦକ୍ଷତା ବୃଦ୍ଧି ପାଇଛି। 19 ରାଜ୍ୟର ନାଗରିକ ଏବେ ଘରୁ ଡିଜିଟାଲ ସ୍ୱାକ୍ଷରିତ ଆଇନଗତ ଭାବେ ବୈଧ ଭୂମି ରେକର୍ଡ ପାଇବାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। 406 ଜିଲ୍ଲାର ବ୍ୟାଙ୍କଗୁଡ଼ିକ ଅନ୍ଲାଇନ୍

0: ମାଧ୍ୟମରେ ବନ୍ଧକ ଜମି ଯାଞ୍ଚ କରିବାର ସୁଯୋଗ ପାଇଥିବାରୁ ଋଣ ପ୍ରଦାନ ବେଶ୍ ସହଜ ଏବଂ ସମୟୋପଯୋଗୀ ହୋଇପାରିଛି। ଗୋଟିଏ ଦେଶ ଗୋଟିଏ ପଞ୍ଜୀକରଣ ବ୍ୟବସ୍ଥାକୁ ଜାତୀୟ ଜେନେରିକ ତଥ୍ୟ ପଞ୍ଜୀକରଣ ପ୍ରଣାଳୀ ଅଧିକ ସଶକ୍ତ କରିପାରିଛି। ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିବା ସିଙ୍ଗିଲ୍ ୱିଣ୍ଡୋ ଡିଜିଟାଲ ପ୍ଲାଟଫର୍ମ ବ୍ୟବସାୟିକ ଆବଶ୍ୟକତାକୁ ଚିହ୍ନଟ, ଅନୁମୋଦନ ଆଦି ପ୍ରକ୍ରିୟାକୁ ଅଧିକ ସରଳ କରିପାରିଛି। ସମୟସୀମା ହ୍ରାସ ପାଇବା ସହ ବିଭିନ୍ନ ବିଭାଗର ସମନ୍ୱୟ ମାଧ୍ୟମରେ ଅନୁମତି ପ୍ରଦାନ ଅଧିକ ସଶକ୍ତ ହୋଇପାରିଛି। ଡିଜିଟାଲ ସାର୍ବଜନୀନ ବ୍ୟବସାୟିକ ପ୍ଲାଟଫର୍ମ, ବାଣିଜ୍ୟ ନେଟୱାର୍କ ଏବଂ ସମନ୍ୱିତ ପରିଚାଳନାଗତ ସଂସ୍କାର ମାଧ୍ୟମରେ ବ୍ୟବସାୟିକ କ୍ଷେତ୍ର ପାଇଁ ବଜାର ପ୍ରବେଶ ଅଧିକ ସହଜ ହୋଇପାରିଛି। ଦେଶବ୍ୟାପୀ କ୍ରେତା, ବିକ୍ରେତା, ନିର୍ମାତା ଏବଂ ସେବା ପ୍ରଦାନକାରୀଙ୍କ ମଧ୍ୟରେ ସଂଯୋଗ ସ୍ଥାପନ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। 2014 ମସିହାରୁ ଦେଶରେ ସମନ୍ୱିତ ଭିତ୍ତିଭୂମି ବିକାଶ, ଡିଜିଟାଲାଇଜେସନ୍ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିଚାଳନାଗତ ଇକୋସିଷ୍ଟମରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। 2021 ଅକ୍ଟୋବରରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। ବିଗତ ବର୍ଷଗୁଡ଼ିକରେ ଭାରତ ଅଧିକ ସ୍ୱଚ୍ଛ ଏବଂ ସୁବିଧାଜନକ ବ୍ୟବସାୟିକ ପରିବେଶ ସୃଷ୍ଟି କରିପାରିଛି। ସରଳୀକୃତ ନିୟମାବଳୀ, ଡିଜିଟାଲ ପରିବର୍ତ୍ତନ ପ୍ରଶାସନକୁ ଅଧିକ ସୁଦୃଢ଼ କରିବା ସହ ବଜାର ପ୍ରବେଶରେ ଉନ୍ନତି ତଥା ଅନୁପାଳନ ବୋଝକୁ ହ୍ରାସ କରିପାରିଛି। ବ୍ୟବସାୟ କରିବାର ସହଜତା, ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନର ମିଳିତ ଶକ୍ତିକୁ ଏହି ସଫଳତା ପ୍ରତିପାଦନ କରୁଛି। ବିଶ୍ୱସ୍ତରରେ ଭାରତ ଏକ ପ୍ରତିଯୋଗିତାମୂଳକ ନିବେଶ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଦେଶର ପରିବର୍ତ୍ତିତ ବ୍ୟବସାୟିକ ପରିବେଶ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ।
2: ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ଆରମ୍ଭ କରୁଛୁ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଥମେ ଦୈତକଣ୍ଠରେ କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ୍ ଏବଂ ଇରା ମହାନ୍ତି। କଥାଚିତ୍ର ରହିଛି ବାଜି।

ଶୁଣୁଥିଲି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏଇଠି ରଖୁଛୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ପରେ ପରେ ଜିଲ୍ଲା ହାଲଚାଲ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

ਆਕਾਸ਼ਬਾਣੀ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆ ବର୍ଗଙ୍କ ବିକାଶ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭିଭିଜିରାମଜି ଯୋଜନାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ। ନିଟ୍ ୟୁଜି ପରୀକ୍ଷା ପ୍ରସ୍ତୁତିର ପୁନଃ ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପାଣିପାଗର ପ୍ରଭାବ ଓ ମୁକାବିଲା ନେଇ ବ୍ରିକ୍ସ କୃଷି ସମ୍ମିଳନୀରେ ଆଲୋଚନା। ଏବଂ ଶ୍ରୀଲଙ୍କାର ଦାମ୍ବୋଲାରେ ଶ୍ରୀଲଙ୍କା ଏ ଦଳକୁ 8 ରନ୍ରେ ପରାସ୍ତ କଲା ଭାରତୀୟ ଏ କ୍ରିକେଟ୍ ଦଳ। ପ୍ରଧାନମନ୍ତ୍ରୀ ଭାବେ ଏନ୍ଡିଏ ନେତା ନରେନ୍ଦ୍ର ମୋଦି କ୍ରମାଗତ ଭାବେ ତୃତୀୟ ଥର ଲାଗି 2024 ମସିହା ଜୁନ୍ ମାସ 9 ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସରକାର ଅର୍ଥନୈତିକ ଅଭିବୃଦ୍ଧି, ଭିତ୍ତିଭୂମି ବିକାଶ, ସମାଜ କଲ୍ୟାଣ, ନିଯୁକ୍ତି ସୃଷ୍ଟି ଏବଂ ବିଶ୍ୱସ୍ତରରେ ଭାରତର ସ୍ଥିତିକୁ ମଜବୁତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ନାଗରିକମାନଙ୍କ ଜୀବନଧାରଣର ମାନ ସହଜ କରିବା ଲାଗି ଏବଂ ବିକାଶକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଗତ 1 ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ଦେଶରେ ଗରିବ କଲ୍ୟାଣ ଏବଂ ପଛୁଆବର୍ଗ ଲୋକମାନଙ୍କ ବିକାଶ ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କୌଣସି ଗୋଟିଏ ଦିନ କାର୍ଯ୍ୟରୁ ବିରତ ନ ହୋଇ ଦେଶବାସୀଙ୍କ ନିମନ୍ତେ କାର୍ଯ୍ୟ କରିଚାଲିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଯୋଗୁଁ ଶାସନ ବ୍ୟବସ୍ଥାରେ ସଂସ୍କାର ଅଣାଯାଇପାରିଛି ଏବଂ ଗତ 12 ବର୍ଷରେ ସେବାକୁ ମୂଳମନ୍ତ୍ର ଭାବେ ପାଥେୟ କରି ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଯେଭଳି ଯୋଜନାଗୁଡ଼ିକର ସୁଫଳ ପହଞ୍ଚିପାରିବ ସେ ନେଇ ଉଦ୍ୟମ କରାଯାଇଛି। ଶ୍ରୀ ସିଂହ କହିଛନ୍ତି, ଦେଶ ଏବେ 2047 ବିକଶିତ ଭାରତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ସମ୍ପନ୍ନ 12 ବର୍ଷର କାର୍ଯ୍ୟ ଦେଶକୁ ଏକ ସୁସମ୍ମନ୍ନତ ଏବଂ ବିକାଶୋନ୍ମୁଖୀ ପଥରେ ଅଗ୍ରସର କରାଇବାରେ ବିଭିନ୍ନ ପଦକ୍ଷେପଗୁଡ଼ିକ ସହାୟକ ହୋଇଛି। ମନରେଗାରୁ ବିକଶିତ ଭାରତ, ଗ୍ରାମୀଣ ରୋଜଗାର ଏବଂ ଆଜୀବିକା ମିଶନ ଭିଭିଜିରାମଜୀକୁ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ 95,692 କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଆବଣ୍ଟନ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଗ୍ରାମୀଣ ବିକାଶ ମନ୍ତ୍ରୀମାନଙ୍କ ସହିତ ଆବାସୀ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି, ଭିଭିଜିରାମଜୀ ଯୋଜନା ଆସନ୍ତା ମାସ 1 ତାରିଖରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ। 26ଟି ରାଜ୍ୟ ପାଇଁ ଏହି ଯୋଜନାରେ ବଜେଟ୍ ବ୍ୟବସ୍ଥା କରାଯାଇଛି। ଝାଡ଼ଖଣ୍ଡ, କର୍ଣ୍ଣାଟକ, ତେଲଙ୍ଗାନା ଏବଂ ମିଜୋରାମରେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କୌଣସି ରାଜ୍ୟର ଆବଣ୍ଟନ ହ୍ରାସ କରାଯା ନାହିଁ, ବରଂ ଗତ ବର୍ଷ ତୁଳନାରେ ବଜେଟ୍ ଆବଣ୍ଟନ 40% ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତୀୟ ପରୀକ୍ଷା ପରିଚାଳନା ସଂସ୍ଥା ଏନ୍ଟିଏ ଦ୍ୱାରା ଆସନ୍ତା 21 ତାରିଖରେ ହେବାକୁ ଥିବା ପୁନଃ ନିଟ୍ ୟୁଜି ପରୀକ୍ଷା

0: ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପ୍ରଶ୍ନପତ୍ର ପ୍ରତିଷ୍ଠାରୁ ଆରମ୍ଭ କରି ପରବର୍ତ୍ତୀ ସମସ୍ତ ପ୍ରକ୍ରିୟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୋପନୀୟତା ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପକୁ ସୁନିଶ୍ଚିତ କରାଯାଇଛି।
1: सभी राज्य के मुख्यमंत्रियों को अनुरोध पत्र लिखा है, उनके पहले भी सहयोग रहा है, इस बात थोड़ा और भी ध्यान दिया जाए। इस बीच में अनेक राज्य के मुख्यमंत्री अपने राज्य की डीजी और चीफ सेक्रेटरी की उपस्थिति में डिस्ट्रिक्ट कलेक्टर की मीटिंग, एसपी की मीटिंग राउंड शुरू किए हैं, जिसमें एनटीए के डीजी स्वयं भी यहाँ से ऑनलाइन जुड़ते हैं। अनेकों राज्यों की मीटिंग होगी, आज जैसे बिहार की मीटिंग था, आने वाले दिनों में भारत सरकार की गृह सचिव भी उस पर एक उच्च स्तरीय मीटिंग लेने वाले हैं।
0: मंत्री कहिछन्ति एही प्रक्रियारे जड़ित आह्वानर मुकाबला पई गुइंदा संस्था एवं केन्द्रीय तदंत ब्यूरो समेत समस्त साइबर सुरक्षा संबल को नियोजित करा जायछि। दिल्लीर एक अदालत आज नीट यूजी 2026 प्रश्नपत्र प्रघट मामलार अभियुक्त मनीषा वाघमारे जमीन आवेदन को खारज करिछन्ति। मामलार तदंत करुथिबा केन्द्रीय तदंत ब्यूरो सीबीआई एवं अभियुक्त पक्षर जुक्ति शुणिबा परे दिल्लीर राउस आवेन्यू अदालत एही निर्देश देइछन्ति। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଲ୍ୟାଣ୍ଡ ପୋର୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ଏଲ୍ପିଏମ୍ଏସ୍ ବିନିମୟକୁ ଉଦ୍ଘାଟନ କରିଛନ୍ତି। ଏହା ଭାରତର ସ୍ଥଳ ସୀମାରେ କାର୍ଗୋ ପ୍ରକ୍ରିୟାକରଣ ଏବଂ ଯାତ୍ରୀମାନଙ୍କ ଯାତାୟାତକୁ ଡିଜିଟାଲାଇଜ୍ ତଥା ସୁବ୍ୟବସ୍ଥିତ କରିବ। ଏହି ଅବସରରେ ଆୟୋଜିତ ସମାବେଶକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଏକ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ସୀମା ପରିଚାଳନା ବ୍ୟବସ୍ଥା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ମଞ୍ଚ ବିକଶିତ ଭାରତ 2047 ସଂକଳ୍ପ ସହିତ ଯୋଡ଼ି ହୋଇ ରହିଛି। ଏହା ବାଣିଜ୍ୟ ସୁବିଧା, ଯୋଗାଯୋଗ ଏବଂ ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବ।
2: हमारी स्मार्ट बॉर्डर की संकल्पना में लैंड पोर्ट अथॉरिटी का बहुत बड़ा योगदान आने वाले दिनों में है। ये जो लैंड पोर्ट मैनेजमेंट सिस्टम और स्मार्ट बॉर्डर की संकल्पना, ये दो मिलकर एक प्रकार से अभेद और सुरक्षित बॉर्डर का निर्माण करेंगे, इसमें मेरे मन में कम से कम कोई शंका नहीं है।
0: ଶ୍ରୀ ଶାହା ଗୁରୁତ୍ୱାରୋପ କରି କହିଥିଲେ, ସରକାର ଡିଜିଟାଲ ପ୍ରଯୁକ୍ତି ବିଦ୍ୟା ଏବଂ ଦକ୍ଷ ପରିଚାଳନା ବ୍ୟବସ୍ଥା ମାଧ୍ୟମରେ ସୀମା ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ପ୍ରତିବଦ୍ଧ। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ବିଶ୍ୱବ୍ୟାପୀ କୃଷି କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା ପାଇଁ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆଜି ବ୍ରିକ୍ସ କୃଷି ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀରେ 21 ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ବ୍ରିକ୍ସରେ ଅଧ୍ୟକ୍ଷତା କରୁଥିବା ଭାରତ ଏହି କୃଷି ସମ୍ମିଳନୀର ଆୟୋଜନ କରୁଛି। ସମ୍ମିଳନୀର ପ୍ରଥମ ଦିନରେ ଆଜି କୃଷି କାର୍ଯ୍ୟଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କୃଷି ସମ୍ପର୍କିତ ବିଭିନ୍ନ ଆହ୍ୱାନଗୁଡ଼ିକର କାରଣ ଉପରେ ଆଲୋଚନା କରାଯାଇଥିଲା। ସମଗ୍ର ବିଶ୍ୱର କୃଷକମାନଙ୍କ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ପରିବର୍ତ୍ତନଶୀଳ ପାଣିପାଗ ଏବଂ ପ୍ରାକୃତିକ ବିପର୍ଯ୍ୟୟ କିପରି କୃଷି ଉତ୍ପାଦନକୁ ପ୍ରଭାବିତ କରୁଛି ଏବଂ ଏହାର ମୁକାବିଲା ପାଇଁ କିଭଳି ଭାବେ ଅଧିକ ସହନଶୀଳ କୃଷି ପ୍ରଣାଳୀ ପ୍ରସ୍ତୁତ କରିବା ନେଇ ପଦକ୍ଷେପ ନିଆଯାଇପାରିବ, ସେ ବିଷୟରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର କୃଷି ବିଶେଷଜ୍ଞମାନେ ନିଜ ନିଜର ମତାମତ ରଖିଥିଲେ। ଆସନ୍ତା 13 ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, କୃଷି ବାଣିଜ୍ୟ, ଜଳବାୟୁ, ଅନୁକୂଳ କୃଷି ଅଭ୍ୟାସ ଏବଂ କୃଷିକ୍ଷେତ୍ରରେ ନବସୃଜନ ଉପରେ ବ୍ୟାପକ ଆଲୋଚନା ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମଧ୍ୟରେ ଦୃଢ଼ ସହଯୋଗ ସୃଷ୍ଟି କରିବା ଏବଂ ସହଭାଗିତା ମାଧ୍ୟମରେ ବିଭିନ୍ନ ଆହ୍ୱାନର ସମାଧାନ ଖୋଜିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି, ଗତ 10 ମଧ୍ୟରେ ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପିଏମ୍ଏସ୍ଏମ୍ଏ ମାଧ୍ୟମରେ ଗର୍ଭାବସ୍ଥାରେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁବିଧାକୁ ନିରନ୍ତର ସୁଦୃଢ଼ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର 10 ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ଉତ୍ସବର ଶୁଭାରମ୍ଭ କରି ଶ୍ରୀ ନଡ୍ଡା ଏହା କହିଛନ୍ତି। ଗର୍ଭବତୀ ମହିଳା ଏବଂ ସେମାନଙ୍କ ପରିବାର ପାଇଁ ଉଦ୍ଦିଷ୍ଟ ମାଗଣା ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅବଗତ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଉତ୍ସବ ମାଧ୍ୟମରେ ସଚେତନତା ଓ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଶ୍ରୀ ନଡ୍ଡା କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଦେଶର ମହିଳାମାନେ ଗର୍ଭାବସ୍ଥା ସମୟରେ ଆବଶ୍ୟକ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରାଯିବା ସହିତ ସେମାନଙ୍କୁ ସମୟୋଚିତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ବ୍ୟବସ୍ଥା ଦ୍ୱାରା ମାତୃମୃତ୍ୟୁ ହାର 86% ହ୍ରାସ ପାଇଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ କୁଏତ୍ର ଅମିର ଶେଖ୍ ମେସାଲ ଅଲ୍ ଅହମ୍ମଦ ଅଲ୍ ଜାବେର ଅଲ୍ ସବାହଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ସୁରକ୍ଷା ପରିସ୍ଥିତି ଉପରେ ଦୁଇ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗଭୀର ଚିନ୍ତା ପ୍ରକଟ କରିବା ସହ ଯଥାଶୀଘ୍ର ପଶ୍ଚିମ ଏସିଆରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ଲାଗି ଉତ୍ତେଜନା ହ୍ରାସ, ଆଲୋଚନା ଏବଂ କୂଟନୀତିର ଆହ୍ୱାନକୁ ଦୋହରାଇଥିଲେ। କୁଏତ୍ରେ ରହୁଥିବା ଭାରତୀୟମାନେ

0: ଏ କଥା ବୁଝେଇ ଦେଇଛ ନା ନାହିଁ?
1: ସବୁ ବୁଝେଇ ଦେଲି, ବୁଝିଗଲା ପରେ ତା ମୁହଁରେ ପୁଣି ହସ ଫୁଟିଲା।
0: ହଁ, ସତ କଥା କହିଲ ଜଗାନା। ଏଇ ଦେଖୁନ, ଆମର ମହିଳାମାନେ କୌଣସି ଗୁଣରେ କମ ଅଛନ୍ତି କି? ତେମେ ଯୋଉ କଥା କହିଲ, କିଏ ଡାକ୍ତର ହେଲେଣି, କିଏ ଇଞ୍ଜିନିୟର ହେଲେଣି, ଏଇ ଆମର କାହିଁକି ମହିଳାମାନେ ଆଗକୁ ଯାଇପାରିବେନି କହୁନ? ଆମେ ଯଦି ସହଯୋଗ କରିବା, ସୁଯୋଗ ଦେବା, ତେବେ ନିଶ୍ଚିତ ଭାବରେ ଆମର ପ୍ରତ୍ୟେକଟି ଭଉଣୀମାନେ ଆଗକୁ ଯାଇପାରିବେ। ଏଇ ଦେଖ, ମହିଳାମାନେ ଆମର ଚାଷୀ ଭାଇ ଭଉଣୀମାନଙ୍କୁ କେମିତି କୃଷି କ୍ଷେତ୍ରରେ ସହଯୋଗ କରୁଛନ୍ତି, କିନ୍ତୁ ଏବେ ଦେଖୁନ, ମହିଳାମାନେ ମଧ୍ୟ ତାଲିମ ନେଇକି ସେଇ କୃଷି କ୍ଷେତ୍ରରେ ପୁରୁଷମାନଙ୍କ ଠାରୁ ଦୁଇ ପାଦ ଆଗରେ ପୁଣି ରହିଲେଣି, ନୁହେଁ କି?
1: ସତ କଥା କହିଛୁ ମା। ବାସ୍ତବରେ ଆମର କୃଷି କ୍ଷେତ୍ରରେ ଯୋଉ କୃଷିଜୀବୀ ମହିଳାମାନେ ଆମର ଭାଇମାନଙ୍କ ସହିତ ସେ କାନ୍ଧରେ କାନ୍ଧ ମିଳେଇ ତଳି ରୁଆ ଠାରୁ ଆରମ୍ଭ କରି ବେଉଷଣ ପର୍ଯ୍ୟନ୍ତ ସବୁ କାମରେ ଅଛନ୍ତି। ଆଉ ମଧ୍ୟ ଖାଲି ଉପସ୍ଥିତ ରହିଛନ୍ତି ତା ନୁହେଁ, ସେମାନେ ଖୁବ ସୁନ୍ଦର ଭାବରେ ତାଙ୍କର କାର୍ଯ୍ୟର ପାରଦର୍ଶିତା ମଧ୍ୟ ଦେଖାଇ ପାରୁଛନ୍ତି।
0: ହଁ, ଠିକ କଥା କହିଲ ଜଗାନା। ସେଇଥିପାଇଁ ଆମେ ଆମ କାର୍ଯ୍ୟକ୍ରମରେ କହିବା ଯେ ବେଟି ବଚାଓ ବେଟି ପଢାଓ, ଝିଅମାନଙ୍କୁ ବଞ୍ଚାନ୍ତୁ ଏବଂ ଝିଅମାନଙ୍କୁ ପଢାନ୍ତୁ, ଆଉ ଝିଅମାନଙ୍କୁ ମଧ୍ୟ ପ୍ରତ୍ୟେକଟି କାର୍ଯ୍ୟରେ ଆଗକୁ ଯିବା ପାଇଁ ସହଯୋଗ କରନ୍ତୁ। ଇଏ ହେଇଟି ଜଗାନା, ଆମେ ତ ବିଭିନ୍ନ ପ୍ରକାର ସବୁ ଚାଷବାସ କରିଥାଏ, ଆଉ ଚାଷବାସ ଭିତରେ ଖାସ କରିକି ଏବେ ସରକାରଙ୍କ ତରଫରୁ ତାଲିମ ଦିଆଯାଉଛି ଯେ ଜୈବିକ ଖତ ସାରକୁ ପ୍ରୟୋଗ କରିକି ଚାଷ କେମିତି କରିବା ଏବଂ ଚାଷରେ ଲାଭ ପାଇବା। କିନ୍ତୁ ଗୋଟେ କଥା ଜାଣିଛ କି ନାହିଁ ଜଗାନା?
1: କଣ?
0: ଆମର ଜୁନ ମାସ 1 ତାରିଖରୁ ଜୁନ ମାସ 30 ତାରିଖ ଯାଏଁ ଆମ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ସରକାର ଗୋଟେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି।
1: ଜାଣିଛି, ସେ ହଉଛି କ୍ଷେତ ବଚାଓ ଅଭିଯାନ।
0: ହଁ,
1: ସାରା ଦେଶରେ ଚାଲିଛି। ବିଶେଷ ଭାବରେ ଆମେ ନିଜର କିଭଳି ଭାବରେ ବିଲରେ ମାଟି ଅଛି ତାର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା କରାଇ ନେବା, ଆଉ ଜୈବିକ ପଦ୍ଧତିକୁ ଆପଣେଇବା। ସେଇଥିପାଇଁ ଆମର ଦେଶର ମାନ୍ୟବର କୃଷି ମନ୍ତ୍ରୀ ସେ ତାଙ୍କର ଉଦ୍ୟମ କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା କୃଷି ବୈଜ୍ଞାନିକମାନେ ସେ ଚାଷୀ ଭାଇ ଭଉଣୀମାନଙ୍କର ବିଲକୁ ଯାଇ ସେ ଜୈବିକ ପଦ୍ଧତିରେ କେମିତି ଚାଷ କରିପାରିବେ ସେ ବାଟ ମଧ୍ୟ ବତାଉଛନ୍ତି।
0: ହଁ, ତେବେ ଏହା ଆମର ମଧ୍ୟପ୍ରଦେଶର ରାଇସେନ ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ କି ବିଭିନ୍ନ ପ୍ରକାର ସଫଳତା ପାଇଥିବା ଚାଷୀ ଭାଇ ଭଉଣୀ, ଅନେକ ବିଶେଷଜ୍ଞ, କୃଷିଜୀବୀ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନେଇ ଏହାର ବଡ଼ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଆଉ ମୂଳ ଲକ୍ଷ୍ୟ ହେଲା ଜଗାନା, ମାଟିର ସ୍ୱାସ୍ଥ୍ୟକୁ ଆମେ ସୁରକ୍ଷିତ ରଖିପାରିବା। ମାଟିରେ ଅଧିକ ମାତ୍ରାରେ ରାସାୟନିକ ସାର ନ ଦେଇକି, ଯୋଉ କଥାଟି ତମେ କହିଲ ଯେ ଜୈବିକ ଖତ ସାର ଅଧିକ ମାତ୍ରାରେ ଦେବା, ଫସଲ ଚାଷ କରିବା ପୂର୍ବରୁ ଖାସ କରିକି ମାଟିର ସ୍ୱାସ୍ଥ୍ୟକୁ ପରୀକ୍ଷା କରିବା, ବା ଆମେ ଯାହାକୁ ମୃତ୍ତିକା ପରୀକ୍ଷା ବା ସଏଲ ଟେଷ୍ଟିଂ କହୁଛେ, ଏସବୁକୁ ପରୀକ୍ଷା କରିବା ଦ୍ୱାରା ଆମେ ଆଗକୁ ଯାଇପାରିବା। ଏବଂ ତା ସହିତ ଏଥିପାଇଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଏ ବିଷୟରେ ଆମେ ସଚେତନ କରିପାରିବା। ଏହା ହିଁ ଏହି କାର୍ଯ୍ୟକ୍ରମର ବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ତେବେ ଆମର ମାନ୍ୟବର କୃଷି ମନ୍ତ୍ରୀ ଏ ବିଷୟରେ କଣ କହୁଛନ୍ତି ବା କଣ ବାର୍ତ୍ତା ଦେଉଛନ୍ତି, ଚାଲ ସେଇ ବାର୍ତ୍ତାଟିକୁ ଶୁଣି ନବା।
1: ଚାଲ ଶୁଣିବା।
2: ହଉ, ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତି ମାତା କେ ଲିଏ କର ରହେ ହୈ। ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତି କି ହାଲତ ୟେ ହୋ ଗଇ ହୈ କି ଲଗାତାର ହମନେ ଖାଦ ପେଷ୍ଟିସାଇଡ କୀଟନାଶକ ଦବାଇ ଡାଲ ଡାଲ କେ ଐସି ହାଲତ କର ଦି କି ଧରତି ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲ ହୈ ଲେକିନ କିତନା ଡାଲ ହୈ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲୀ ମାରନା ହୈ, କୀଡେ ମକୋଡେ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଐସି ହାଲତ କର ଦି କି ଧରତି ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମେ ତୁମେ ଜୀବନ ଦେତି ହୁଁ, ମେ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ହୈ ଯୋ ତୁମେ ପାନି ଦେତି ହୈ, ପେଡ଼ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋଁ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟାଁ ଡାଲୋଗେ ତୋ ଉସସେ ମା କୋ କଷ୍ଟ ହୋତା ହୈ, ଧରତି କୋ କଷ୍ଟ ହୋତା ହୈ ଔର କିସାନ ଭାଇଓ ମିତ୍ର କି ଯୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ ମୁଠି ଭର ମିଟ୍ଟି ମେ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ ଔର ୟେ ଜୀବ କ୍ୟା କରତେ ହୈ ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତି ସେ ପୋଷକ ତତ୍ଵୋଁ କୋ ଖିଞ୍ଚତେ ହୈ ଔର ଫସଲୋଁ କୋ ଉନସେ ଆଇରନ ହୋ ଜିଙ୍କ ହୋ ବୋରାସ ହୋ ଅଲଗ ଅଲଗ ତରହ କେ ତତ୍ଵ ମିଲତେ ହୈ ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ବୋ ମିତ୍ର କୀଟେ ମାର ଡାଲେ ଉନକି ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନୀ କରତେ ଥେ ତୋ ଖେତ କି ମିଟ୍ଟି କିତନି ଭୁର ଭୁରି ରହତି ଥି କିତନି, ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ ଭୁର ଭୁରି ଥି ତୁରନ୍ତ ଗଡ୍ଡା ହୋ ଜାତା ଥା ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାନି ଦେ ଦେ କେ ଫିର ହମ ଜମିନ କୋ

0: ବୁଝିଲୁ ମା, ଗୀତିକାର ଏବଂ କଣ୍ଠଶିଳ୍ପୀଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ମାନେ ଆଲୋଚନାର ପର୍ଯ୍ୟାୟ। ଏଇ ଦେଖୁନ, କିଛି ସମୟ ତଳେ ଆମେ ଯୋଉ ମହିଳାମାନଙ୍କ କଥା କହୁଥିଲେ, କିଭଳି ଭାବରେ ସେମାନେ ନିଜକୁ ସଶକ୍ତ କରୁଛନ୍ତି ଏବଂ ପ୍ରତ୍ୟେକଟି କାର୍ଯ୍ୟରେ ଆଗକୁ ଯାଉଛନ୍ତି, ସେଇ ଉପରେ ଆଜି ଗୋଟିଏ ଆଲୋଚନାଟିଏ ରହିଛି। ତାହା ହଉଛି ଉଦ୍ୟାନ କୃଷି ଦ୍ୱାରା କୃଷକ ମହିଳାମାନଙ୍କର ଆତ୍ମନିଯୁକ୍ତି। ଆମ ଭଉଣୀମାନେ କାହା ଉପରେ ନିର୍ଭର ନ ହୋଇକି କିଭଳି ଭାବରେ ଆଗକୁ ଯାଇପାରିବେ, ଆଉ ଖାସ କରିକି ଏହି ଉଦ୍ୟାନ କୃଷିରେ, ସେଇ ଉପରେ ଗୋଟେ ଆଲୋଚନାଟିଏ ରହିଛି। ଶୁଣିବା କି ନାହିଁ?
0: ଚାଲ ଶୁଣିବା।
1: ହଁ, ମୁଁ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଆଲୋଚନା କରୁଛି, ତେମିତିକି ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ଶୁଣିବା।
1: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଉଦ୍ୟାନ କୃଷି ଦ୍ୱାରା କୃଷକ ମହିଳାମାନଙ୍କର ଆତ୍ମନିଯୁକ୍ତି। ତେବେ ଏ ସମ୍ପର୍କରେ ଆଜି ଆମେ ଅଧିକ ଆଲୋଚନା କରିବା। ତେବେ ମୁଁ ଏଇଠି କହିବାକୁ ଚାହିଁବି ଯେ ବର୍ତ୍ତମାନ ସମୟରେ ଆମର ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି। ସେମାନେ ଆମର ଚାଷୀ ଭାଇମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ସେମାନେ ବହୁତ ଆଗକୁ ଆସିଲେଣି ଏବଂ ଭଲ ପରିଶ୍ରମ କରୁଛନ୍ତି, ଉଚିତ ଲାଭ ମଧ୍ୟ ପାଉଛନ୍ତି। ତେବେ ବର୍ତ୍ତମାନ ଯେଉଁଭଳି ଭାବରେ ଜନସଂଖ୍ୟା ଆଗେଇ ଚାଲିଛି, ଆମର ପ୍ରତ୍ୟେକଟି ଜିନିଷର ଅଧିକ ମାତ୍ରାରେ ଖାଦ୍ୟର ଆବଶ୍ୟକତା ରହୁଛି। ତା ସଙ୍ଗେ ସଙ୍ଗେ ଆମର ମହିଳାମାନେ ମଧ୍ୟ ଉଦ୍ୟାନ କୃଷି ଦ୍ୱାରା ବେଶ ଆଗକୁ ଆସିପାରିଲେଣି ଏବଂ ନିଜେ ମଧ୍ୟ ନିଜର ଭରଣ ପୋଷଣ କରିପାରୁଛନ୍ତି। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଡକ୍ଟର ପ୍ରତିଭା ସାହୁ, ବୈଜ୍ଞାନିକା, ଫଳ ବିଭାଗ, ICAR, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ଆଜ୍ଞା, ସମସ୍ତଙ୍କୁ ମୋର ନମସ୍କାର।
1: ମ୍ୟାଡମ୍, ଆପଣଙ୍କୁ ଆମର କିଷାନବାଣୀ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ଆଜି ଯାହା ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଯେ ଉଦ୍ୟାନ କୃଷି ଦ୍ୱାରା କୃଷକ ମହିଳାମାନଙ୍କର ଆତ୍ମନିଯୁକ୍ତି। ତେବେ ଆମେ ବର୍ତ୍ତମାନ ସମୟରେ ଦେଖିଛେ ଯେ ପ୍ରାୟତଃ ମହିଳାମାନେ କେହି ଘରେ ବସି ନ ରହିକି ବିଭିନ୍ନ ପ୍ରକାର କର୍ମକ୍ଷେତ୍ରରେ ସେମାନେ ବେଶ ଆଗକୁ ଆସିଲେଣି ଏବଂ ଭଲ ଦୁଇ ପଇସା ମଧ୍ୟ ରୋଜଗାର କଲେଣି, ଆଉ ଖାସ କରିକି ଯଦି ଆମେ ଦେଖିବା ଚାଷ କ୍ଷେତ୍ରରେ ମଧ୍ୟ ସେମାନେ ବେଶ ଆଗକୁ ଆସିପାରୁଛନ୍ତି। ଏବଂ ଆଜି ଯାହା ବିଷୟବସ୍ତୁଟି ରହିଛି ଯେ ଉଦ୍ୟାନ କୃଷି ଦ୍ୱାରା ମଧ୍ୟ ସେମାନେ ନିଜେ ନିଜକୁ ଆତ୍ମନିଯୁକ୍ତି କରିପାରୁଛନ୍ତି, ଅନ୍ୟ ଉପରେ ଖାସ କରିକି ନିର୍ଭର ହେଉନାହାନ୍ତି।

0: ତେବେ ମୋର ଏଇଠି ପ୍ରଶ୍ନ ରହିବ ଯେ ଭାରତରେ କୃଷି କ୍ଷେତ୍ରରେ ମହିଳାମାନଙ୍କର ଅବଦାନ କଣ ସବୁ ରହିଛି ସେ ବିଷୟରେ କହିଲେ ଆମର ଅନ୍ୟ ଚାଷୀ ଭାଇ ଭଉଣୀମାନେ ନିଶ୍ଚିତ ଭାବରେ ଶୁଣିବେ ଏବଂ କାର୍ଯ୍ୟରେ ଲଗେଇବେ।
1: ଆଜ୍ଞା, ଯଦି ଭାରତର ପିରିୟଡିକ ଲେବର ଫୋର୍ସ ସର୍ଭେ ଆଉ ଜାତୀୟ କୃଷି ଗଣନା ଅନୁଯାୟୀ ଦେଖିବା, ଗ୍ରାମୀଣ ଭାରତରେ ଅର୍ଥନୈତିକ ଭାବେ ସକ୍ରିୟ ଥିବା ପ୍ରାୟ 80% ମହିଳା କୃଷି କାର୍ଯ୍ୟ ସହିତ ଜଡିତ। ଆମର ସମଗ୍ର କୃଷି ଶ୍ରମିକ ଶକ୍ତିର ପ୍ରାୟ 33% ଓ ଦେଶର ମୋଟ ସ୍ୱରୋଜଗାର ଚାଷୀଙ୍କ ମଧ୍ୟରୁ 48% ହେଉଛନ୍ତି ମହିଳା ଚାଷୀ। ୟୁନାଇଟେଡ୍ ନେସନ 2026 ମସିହାକୁ ମହିଳା କୃଷକଙ୍କ ପାଇଁ ଆନ୍ତର୍ଜାତୀୟ ବର୍ଷ ଭାବେ ଘୋଷଣା କରିଛି। ତ ପିଢି ପିଢି ଧରି ମହିଳାମାନେ ଭାରତୀୟ କୃଷିର ମେରୁଦଣ୍ଡ ସାଜିଛନ୍ତି। ବିହନ ବୁଣିବା ଠାରୁ ଆରମ୍ଭ କରି ଘାସ ବାଛିବା, ଅମଳ ପରବର୍ତ୍ତୀ ଯତ୍ନ, ସବୁ ସେମାନଙ୍କର ଅବଦାନ ଅତୁଳନୀୟ। କିନ୍ତୁ ବହୁ ସମୟ ଧରି ସେମାନଙ୍କୁ ଆମେ କେବଳ କୃଷି ଶ୍ରମିକ ଭାବରେ ଚିହ୍ନୁଛନ୍ତି। ଏବେ ସମୟ ଆସିଛି ପରିବର୍ତ୍ତନର। ଏବେ କେବଳ ସେ ଜଣେ କୃଷି ଶ୍ରମିକ ନୁହନ୍ତି, ସେ ପ୍ରତିଟି ମହିଳା ଚାଷୀ ଜଣେ ଜଣେ ସ୍ୱାଧୀନ ଭାବେ କୃଷି ଉଦ୍ୟୋଗୀ କେମିତି ହେଇପାରିବେ, ନିଜର ପରିଚୟ ସୃଷ୍ଟି କରିପାରିବେ, ସେଥିପାଇଁ ଆଜିର ଆହ୍ୱାନ।
0: ତେବେ ଠିକ ଅଛି, ଉଦ୍ୟାନ କୃଷିରେ ମହିଳାମାନଙ୍କର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ କାହିଁକି ଅଟେ ମ୍ୟାଡମ?
1: ଦେଖନ୍ତୁ, ଯଦି ଆମେ ଧାନ ଭଳି ପାରମ୍ପରିକ ଚାଷ କଥା ଦେଖିବା, ସେଠି ବହୁତ ବଡ଼ ଜମି ଦରକାର ହୁଏ, ଅଧିକ ପରିଶ୍ରମ ଦରକାର ହୁଏ, ବର୍ଷକୁ କିନ୍ତୁ ଥରେ କିମ୍ବା ଦୁଇଥର ଆୟ ମିଳେ। କିନ୍ତୁ ଯଦି ଉଦ୍ୟାନ କୃଷି ଦେଖିବା, ଉଦ୍ୟାନ କୃଷିରେ ମୁଖ୍ୟତଃ ଆମର ପନିପରିବା ଚାଷ, ଫଳ ଚାଷ, ଫୁଲ ଚାଷ, ଭେଷଜ ବିଜ୍ଞାନ ଚାଷ ଆଉ ଛତୁ ଚାଷ ଅନ୍ତର୍ଭୁକ୍ତ ହୁଏ। ତ ଏସବୁରେ ଆପଣଙ୍କ ପାଖରେ ବଡ଼ ଜମି ନଥିଲେ ବି ଆପଣଙ୍କ ଘର ଚାରିପଟେ ଥିବା ଛୋଟ ଜମିରେ ବି ଆପଣ ଆରମ୍ଭ କରିପାରିବେ। ଆଉ ସବୁଠୁ ବଡ଼ କଥା ହେଲା, ଏଥିରେ ଆପଣଙ୍କୁ ଅଧିକ ପରିଶ୍ରମ ଦରକାର ପଡ଼େନି, ଏଥିରେ ଦରକାର ପଡ଼େ ଆପଣଙ୍କର ନିପୁଣତା ଆଉ ଯତ୍ନ, ଯୋଉଟାକି ମହିଳା ଚାଷୀମାନଙ୍କ ପାଖରେ ଜନ୍ମଗତ ଭାବରେ ଥାଏ। ବଡ଼ କଥା ହେଲା, ଉଦ୍ୟାନ କୃଷି ଦ୍ୱାରା ସେମାନେ ନିୟମିତ ଭାବରେ ବର୍ଷ ସାରା ଅଧିକ ଲାଭ ପାଇପାରିବେ।
0: ଆଜ୍ଞା, ଠିକ ଅଛି ମ୍ୟାଡମ୍। ତେବେ ମୋର ଏଇଠି ପ୍ରଶ୍ନ ରହିବ ଯେ ଉଦ୍ୟାନ କୃଷି କିଭଳି ଭାବେ ମହିଳାମାନଙ୍କର ଆତ୍ମନିଯୁକ୍ତିର ପଥ ସାଜିବ? ଆଗକାଳରେ ତ ଆମେ ଦେଖିଛେ ମହିଳାମାନେ ପାରମ୍ପରିକ ଢଙ୍ଗରେ ଚାଷ କାର୍ଯ୍ୟ କରୁଥିଲେ ପୁରୁଷମାନଙ୍କ ସହିତ ମିଶିକି, କିନ୍ତୁ ବର୍ତ୍ତମାନ ଯଦି ଆମେ ଦେଖିବା ମହିଳାମାନଙ୍କର ଆତ୍ମନିଯୁକ୍ତି ପଥ କିଭଳି ଭାବରେ ସାଜିପାରିବ ଆମର ଏହି ଉଦ୍ୟାନ କୃଷି ଖାସ କରିକି?
1: ଦେଖନ୍ତୁ, ଯେମିତି ଉଦ୍ୟାନ କୃଷି କହିଲେ ଆମେ ପନିପରିବା ଚାଷ କରୁ, ଆଗ ବି ଏବେ ବି ମହିଳାମାନେ ନିଜ ଘର ଚାରିପଟେ ବଗିଚାରେ କିଛି ଗଛ ଲଗାନ୍ତି, କିଛି ପନିପରିବା ଗଛ ଲଗାନ୍ତି, ଯୋଉଟାକି ଘର ଲୋକମାନେ ଖାଇପାରିବେ। ତ ଏବେ କୁହାହଉଛି ଆପଣଙ୍କ ଘର ପଛପଟେ ଥିବା ବଗିଚାରେ ଆପଣ ଗୋଟେ ପୋଷଣ ବଗିଚା ତିଆରି କରିପାରିବେ, ନ୍ୟୁଟ୍ରିସନ୍ ଗାର୍ଡେନ୍ ତିଆରି କରିପାରିବେ। ସେଥିରେ ସବୁ ହାଇବ୍ରିଡ୍ର ଟମାଟୋ, କ୍ୟାପ୍ସିକମ୍, ବୁଦାବିନ୍, ଗାଜର, ଶାଗ ଜାତୀୟ ପରିବା ଲଗାଇ ନିଜର ଚାହିଦା ମେଣ୍ଟେଇବା ସହିତ ବଜାରକୁ ମଧ୍ୟ ଆପଣ ପଠେଇ ପାରିବେ। ତ ଏକ ଉନ୍ନତ ପନିପରିବା ଚାଷରେ ଲାଭବାନ ହେଇପାରିବେ। ଯଦି ଆପଣଙ୍କ ପାଖରେ ଜମି ବି ନାହିଁ, ତେବେ ଗୋଟେ ମାଇକ୍ରୋ ନର୍ସରୀ ବା ଛୋଟ ଚାରା ବଗିଚା ସୃଷ୍ଟି କରିପାରିବେ। ସେ ସବୁ ପ୍ଲାଷ୍ଟିକ୍ ଟ୍ରେ ମିଳୁଛି, ସେଇ ଟ୍ରେରେ 25 ଦିନ ମଧ୍ୟରେ ଆପଣ କୋକୋପିଟ ଦେଇ ଟମାଟୋ, ବାଇଗଣ, କୋବି, ଅମୃତଭଣ୍ଡା ଚାରା ଏସବୁ ଦେଇପାରିବେ। କାରଣ ଏବେ ଚାଷୀମାନେ ଉତ୍ତମ ଚାରା, ରୋଗମୁକ୍ତ ଚାରା ପାଇଁ ସବୁଆଡ଼େ ଖୋଜୁଛନ୍ତି। ଯଦି ଚାରା ବି ଉତ୍ପାଦନ କରିପାରିବେ ତାହେଲେ ଆତ୍ମନିଯୁକ୍ତିର ଗୋଟେ ପଥ ବାହାରିବ। ଦ୍ୱିତୀୟତଃ ଗୋଟେ ଛତୁ ଚାଷ, ଛତୁ ଚାଷ ଘରୋଇ ମହିଳାମାନଙ୍କ ପାଇଁ ଗୋଟେ ବରଦାନ କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏଥିପାଇଁ ବଡ଼ ଜମି ଦରକାର ହୁଏନି, ଚାଳ ଛପର କୁଡ଼ିଆ କିମ୍ବା ଛାଇ ଜାଗା ତା ପାଇଁ ଯଥେଷ୍ଟ ଥାଏ, ନଡ଼ା କିମ୍ବା କୁଟାକୁ ବ୍ୟବହାର କରିକି ଚାଷ ହୁଏ। ତୃତୀୟତଃ ହେଉଛି ଫୁଲ ଚାଷ କିମ୍ବା ଶୁଖିଲା ଫୁଲରୁ ସୌନ୍ଦର୍ଯ୍ୟକରଣ ବୃଦ୍ଧି କରାଯିବ। ଫୁଲ ଚାଷରେ ମହିଳାମାନେ ଗେଣ୍ଡୁ ଚାଷ, ରଜନୀଗନ୍ଧା, ଗୋଲାପ, ମଲ୍ଲୀ, ସେବତୀ ବହୁତ ଭଲସେ ଚାଷ କରୁଛନ୍ତି। ଯଦି ଅଧିକା ଫୁଲ ହେଉଛି, ତାକୁ ବିକ୍ରି ହୋଇନାହିଁ, ତାକୁ ଫୋପାଡ଼ି ନ ଦେଇ, ତାକୁ ନଷ୍ଟ ନ କରି ଶୁଖାଇ ସେଥିରୁ ବିଭିନ୍ନ ପ୍ରାକୃତିକ ଅବିର ଯେଉଁ ରଙ୍ଗ ବାହାରୁଛି, ଘର ସଜା ଜିନିଷ ତିଆରି କରିହେବ, ଗ୍ରିଟିନ୍ସ କାର୍ଡ ତିଆରି କରିହେବ। ଚତୁର୍ଥ ହେଉଛି ଆମର ଭାଲ୍ୟୁ ଆଡିସନ୍, ଯେଉଁଟାକି ପ୍ରକ୍ରିୟାକରଣ କୁହାଯାଉଛି। ଯଦି ଟମାଟୋ ଅଧିକ ଅମଳ ସମୟରେ ଆପଣ ଦେଖିବେ 10-15 ଟଙ୍କା କେଜି ପ୍ରତିରେ ମିଳିଯାଉଛି, କିନ୍ତୁ ତାକୁ ଯଦି ଆମେ ସେଇ ଟମାଟୋକୁ ନେଇ ଟମାଟୋ ସସ୍ କିମ୍ବା କ୍ୟାଚ୍ଅପ୍ କରିଦେବା ତାହେଲେ ଆମେ 3 ଗୁଣା ଅଧିକରେ ସେଥିରୁ ଲାଭ ପାଇପାରିବା। ସେହିପରି ଅଦା, ହଳଦୀ, ଲଙ୍କା ଏସବୁକୁ କଞ୍ଚା ବିକ୍ରି ନ କରି ତାକୁ ଯଦି ଭଲ ଭାବେ ଗୁଣ୍ଡ କରି କିଛି ଆକର୍ଷଣୀୟ ପ୍ୟାକେଜିଂ କରି ଆମେ ଶୁଦ୍ଧ ମସଲା ଭାବରେ ଲେଖି ବଜାରକୁ ଛାଡ଼ିପାରିବା ତାହେଲେ ସେ ଗୋଟେ ଆତ୍ମନିଯୁକ୍ତିର ପଥ ହେବ। ବଳକା ଫଳରୁ ସେପରି ଆଚାର, ଜାମ୍, ଜେଲି, ସ୍କ୍ୱାସ୍ ଏସବୁ ତିଆରି ହୋଇପାରିବ। ଏଥିପାଇଁ ସରକାରଙ୍କ ତରଫରୁ ଗୋଟେ PM ଫର୍ମାଲାଇଜେସନ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ ବୋଲି ଅଛି, PMFME, ଯାହାଦ୍ୱାରା ମହିଳା ଚାଷୀମାନଙ୍କୁ 35% ସବସିଡି ମିଳୁଛି।

0: ମିଳୁଛି ପ୍ରୋଟେକ୍ଟେଡ୍ ଷ୍ଟ୍ରକ୍ଚର୍ ତିଆରି କରିବା ପାଇଁ, ମାନେ ପଲ୍ଲୀ ହାଉସ୍, ଗ୍ରୀନ୍ ହାଉସ୍, ନେଟ୍ ହାଉସ୍, ଏସବୁରେ ସେମାନେ ପାଣିପାଗର ଯାହା କିଛି ଆମର ଅବ୍ୟବସ୍ଥା ରହୁଛି ତାକୁ ଦୂର କରି ବର୍ଷ ଯାକ ତା ଭିତରେ କ୍ୟାପ୍ସିକମ୍ ସବୁ ମାନେ ହାଇ ଭାଲ୍ୟୁ ହର୍ଟିକଲଚର୍ କ୍ରପ୍ସ କରିପାରିବେ। ଆଉ ଗୋଟିଏ ରହୁଛି ମହିଳା କିଷାନ ସଶକ୍ତିକରଣ ପରିଯୋଜନା। ଏହା ମାଧ୍ୟମରେ କ'ଣ ହେଉଛି ନା ମହିଳାମାନଙ୍କୁ ସମନ୍ୱିତ ପୋକ ପରିଚାଳନା, ବୁନ୍ଦା ଜଳସେଚନ, ବୈଜ୍ଞାନିକ ଉପାୟରେ ଜିଆ ଖତ ଉତ୍ପାଦନ ଏସବୁର ପ୍ରଶିକ୍ଷଣ ପାଇଁ 70% ସହାୟତା ରାଶି ପ୍ରଦାନ କରାଯାଉଛି। ତୃତୀୟତଃ ରହିଛି ଗୋଟିଏ ସାର୍ଟିଫାଏଡ୍ କୃଷି ସାକ୍ଷୀ ମଡେଲ। ଏହାଦ୍ୱାରା ଯେଉଁ ଲାଖପତି ଦିଦି ଅଭିଯାନ ଦ୍ୱାରା ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ରରେ ମାଟିର ପରୀକ୍ଷା, ସଏଲ୍ ହେଲ୍ଥ କାର୍ଡ ଓ ମାଟିରେ ଥିବା ମାଇକ୍ରୋନ୍ୟୁଟ୍ରିଏଣ୍ଟ ଆଉ ମାଇକ୍ରୋନ୍ୟୁଟ୍ରିଏଣ୍ଟର ଅଭାବର ଚିହ୍ନଟ, ଜୈବିକ କୀଟନାଶକ ଏସବୁ ପାଇଁ ମହିଳା ଚାଷୀମାନଙ୍କୁ ତାଲିମ ଦିଆଯାଉଛି। ଚତୁର୍ଥରେ ମହିଳା ଅନୁକୂଳ କୃଷି ଯାନ୍ତ୍ରିକରଣ କିଣିବା ପାଇଁ, ଯେମିତି ମହିଳା ଅନୁକୂଳ ମାନେ ଯେଉଁମାନେ ମହିଳାମାନେ ସେ ଯନ୍ତ୍ରପାତିକୁ ବ୍ୟବହାର କରିପାରିବେ, ଯେମିତି ଲାଇଟ୍ ୱେଟ୍ ପାୱାର ଟିଲର ହେଇଗଲା, ମେକାନାଇଜଡ୍ ହ୍ୟାଣ୍ଡ ୱିଡର, ସୋଲାର ପାୱାର ସ୍ପ୍ରେୟର ଏସବୁ ପାଇଁ ମହିଳାମାନଙ୍କୁ 50-60% ସବସିଡି ମିଳୁଛି। ଆଉ ଆପଣ ତ ଜାଣିଛନ୍ତି ଆତ୍ମା ଦ୍ୱାରା ମହିଳା ଚାଷୀମାନଙ୍କୁ ନିଜ ବ୍ଲକରେ ହିଁ ପ୍ରଶିକ୍ଷଣ ଦିଆଯାଉଛି ବିଭିନ୍ନ ପ୍ରକାର ବୈଜ୍ଞାନିକ ପଦ୍ଧତିରେ କେମିତି ଉଦ୍ୟାନ ଭିତ୍ତିକ ଚାଷ କରାଯାଇପାରିବ। ତାପରେ ଆସୁଛି ଆମର କିଷାନ କ୍ରେଡିଟ୍ କାର୍ଡ ଯୋଉଟା KCC, ତା ଦ୍ୱାରା ବି ମହିଳା ଚାଷୀମାନେ ସର୍ଟ ଟର୍ମ ଲୋନ୍ ନେଇପାରିବେ, କିନ୍ତୁ ହର୍ଟିକଲଚର କ୍ରପ୍ସ ପାଇଁ ସେମାନେ କୌଣସି ବି ଉଦ୍ୟାନ ଭିତ୍ତିକ ଚାଷ ପାଇଁ ସର୍ଟ ଟର୍ମ ଲୋନ୍ ନେଇପାରିବେ। ଏହାକୁ ଛାଡ଼ିବି ଆମର ଏବେ ନମୋ ଡ୍ରୋନ୍ ଦିଦିର ସ୍କିମ୍ ଚାଲିଛି, ଯେଉଁଥିରେ କି ଆମେ 8,190 ଲେଡିଜ୍ ସେଥିରେ ବେନିଫିଟ୍ ପାଇସାରିଲେଣି। ତା ଛଡ଼ା ମହିଳା ପରିଚାଳିତ ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ FPO ଚାଲିଛି। ପୁରା ଭାରତ ବର୍ଷରେ 1175 ଏମିତି FPO ଅଛି ଯୋଉଠି ମହିଳାମାନେ ହିଁ ତାଙ୍କର ହେଡ୍ ଅଛନ୍ତି, ଆଉ ଯେଉଁଟାକି 23 lakh ଫାର୍ମରକୁ ବେନିଫିଟ୍ କରୁଛି। ତାକୁ ଛାଡ଼ିକି ଆମର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ସେଥିରେ ବି 1.01 lakh crore ଯାଇଛି ଖାଲି ଆମର ଓମେନ୍ ବେନିଫିସିଆରିକୁ।
1: ଆଚ୍ଛା, ତେବେ ଭାରତରେ ଉଦ୍ୟାନ ଭିତ୍ତିକ ଉତ୍ପାଦନର ବିକ୍ରି ପାଇଁ ମହିଳା ଚାଷୀଙ୍କ ପାଇଁ କ'ଣ ସବୁ ସୁବିଧା ରହିଛି?
0: ହଁ, ଯଦି ଜଣେ ମହିଳା ଚାଷୀ ଏକଲା ଚାଷ କରିବ ଆଉ ତାକୁ ନେଇକି ବଜାରକୁ ତାର ଉତ୍ପାଦନ ଯିବ, ହୁଏତ ସେ ସଠିକ୍ ମୂଲ୍ୟ ପାଇ ନପାରେ, ସୂଚନାର ଅଭାବ ହେଇପାରେ, କାରଣ ଉଦ୍ୟାନ କୃଷିର ଉତ୍ପାଦନ ପେରିସିବୁଲ ବହୁତ ଜଲ୍ଦି ନଷ୍ଟ ହେଇଯାଏ, ତାର ପୋଷ୍ଟ ହାର୍ଭେଷ୍ଟ ଲାଇଫ୍ ବି 30% ତାର ନଷ୍ଟ ହେଇଯାଏ। ଏସବୁର ସମାଧାନ କରୁଛି ଆମର ଦୀନ ଦୟାଲ ଅନ୍ନୋଦୟ ଯୋଜନା, ଜାତୀୟ ଗ୍ରାମୀଣ ଜୀବିକା ମିଶନ ଆଉ ଓଡ଼ିଶାର ମିଶନ ଶକ୍ତି। ଏହି ଯୋଜନାରେ ଯଦି କିଛି ସ୍ୱୟଂ ସହାୟକ ଗୋଷ୍ଠୀ ସେମାନେ ଗୋଟିଏ କିସମ ଚାଷ କରିବେ, ଗୋଟିଏ ଭେରାଇଟିକୁ ଚାଷ କରିବେ, ତେବେ ସେହି ଭେରାଇଟିର ଉତ୍ପାଦନ ନେଇକି ତାର ପରିବହନ ଖର୍ଚ୍ଚ ଆଉ ପଞ୍ଜୀକରଣ ଖର୍ଚ୍ଚରେ ସରକାର ସହାୟତା ରାଶି ଦେଉଛନ୍ତି। ଆହୁରି ମଧ୍ୟ ସରକାର ସମ୍ପୂର୍ଣ୍ଣ ମହିଳା ପରିଚାଳିତ କୃଷକ ଉତ୍ପାଦକ ସଂଗଠନ ଯୋଉଟା FPOକୁ ପ୍ରୋତ୍ସାହନ ଦେଉଛନ୍ତି। ଆପଣ ଦେଖିବେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତାମିଲନାଡୁରେ ଏମିତି ବହୁତ ଗୁଡ଼ିଏ ମହିଳା FPO ଅଛି ଯେଉଁମାନେ ପିଆଜ ଆଉ ମସଲାର ଅଟୋମେଟିକ ଗ୍ରାଇଣ୍ଡିଂ କରିବା, କ୍ଲିନିଂ କରିବା, ପ୍ୟାକେଜିଂ କରିକି ସିଧାସଳଖ ଇଲେକ୍ଟ୍ରୋନିକ୍ସ ଇ ନାମ ଯୋଉଟା ଆମର ଇଲେକ୍ଟ୍ରୋନିକ୍ସ ଜାତୀୟ କୃଷି ବଜାରକୁ ଡିଜିଟାଲ ପ୍ଲାଟଫର୍ମରେ ଛାଡୁଛନ୍ତି। ମାନେ ସେମାନେ ଘରେ ବସି ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ଦେଶର ବଡ଼ ବଡ଼ ମାର୍କେଟକୁ ନିଜର ମସଲା ଗୁଣ୍ଡକୁ ପଠାଇ ପାରୁଛନ୍ତି।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଆମେ ଏଇଠି କହିପାରିବା ଯେ ମହିଳାମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି, ଘରେ ବସିକି ମଧ୍ୟ ନିଜେ ଭଲ ଉତ୍ପାଦନ କରିପାରୁଛନ୍ତି ଏବଂ ଭଲ ରୋଜଗାର ମଧ୍ୟ ଆସିପାରୁଛି ସେମାନଙ୍କର। ଠିକ୍ ଅଛି, ତେବେ ଅନ୍ୟ ରାଜ୍ୟରେ ଉଦ୍ୟାନ କୃଷିରେ ମହିଳାମାନଙ୍କର ସଫଳତା ବିଷୟରେ କିଛି କୁହନ୍ତୁ, ଯେଉଁଟାକି ଆମ ଓଡ଼ିଶାରେ ଯେତିକି ଆମର ମାନେ ମହିଳାମାନେ ଅଛନ୍ତି ସେମାନେ ମଧ୍ୟ ଚେଷ୍ଟା କରିବେ ଯେ ଆଗକୁ ଯିବା ପାଇଁ, କ'ଣ କହିବେ?
0: ଏ ବିଷୟରେ କହିବି, ମୁଁ 2-3 ଉଦାହରଣ ଦେବି କି ଅନ୍ୟ ରାଜ୍ୟର ମହିଳାମାନେ କେତେ ଆଗକୁ ପଳେଇଲେଣି। ଏ ଦେଖନ୍ତୁ, ଜାମ୍ମୁ କାଶ୍ମୀରରେ ଗୋଟେ ବାଇଗଣୀ ବିପ୍ଳବ ହେଲା ଯୋଉଟାକି ବ୍ଲୁ ରିଭଲ୍ୟୁସନ୍ ବୋଲି କୁହାଗଲା। ଲାଭେଣ୍ଡର ବୋଲି ଗୋଟେ ବାଇଗଣୀ ରଙ୍ଗର ଫୁଲ ଅଛି, ସେଇଥିରେ ମହିଳାମାନେ ସେଟାକୁ ଚାଷ କଲେ, ସେଥିରେ ଖାଲି ଚାଷ କରିକି ତାକୁ ଫୁଲ ବିକ୍ରି କଲେନି, ସେ ଫୁଲରୁ ସେମାନେ ତେଲକୁ କାଢ଼ିଲେ, ନିଜ ଫିଲ୍ଡରେ ଗୋଟେ ଡିଷ୍ଟିଲେସନ୍ ୟୁନିଟ୍ ରଖିକି ତେଲ କାଢ଼ିଲେ। ଯଦି ଗୋଟେ ହେକ୍ଟରରେ ମକା ଚାଷ କରିକି ଯେତିକି ଲାଭ ହବ, ଯଦି ସେମାନେ ତେଲ କାଢ଼ିକି ସେଇ ତେଲକୁ ବିକ୍ରି କରୁଛନ୍ତି, ତାହେଲେ 400 ଗୁଣା ଅଧିକ ଲାଭ ପାଉଛନ୍ତି, କାରଣ ସେ ତେଲ ବହୁତ କଷ୍ଟଲି ଯୋଉଟାକି ଆମର କସମେଟିକ ଇଣ୍ଡଷ୍ଟ୍ରିକୁ ଯାଉଛି। ତେଣୁ ସେମାନେ ଗୋଟେ ସେଇଟା ମାନେ ବିପ୍ଳବ ସୃଷ୍ଟି କଲେ, ଗୋଟେ ଐତିହାସିକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସେପରି ଭାବରେ ହିମାଚଳରେ ଆମର ଅଫ୍ ସିଜିନ୍ କଲ୍ଟିଭେସନ୍ ପଲ୍ଲୀ ହାଉସ୍ରେ ମହିଳାମାନେ ଚାଷ କରିକି ଚଣ୍ଡିଗଡ଼, ଦିଲ୍ଲୀ ବଜାରକୁ ବହୁତ ଭଲ ସେ କ୍ୟାପ୍ସିକମ୍, କୋବି ବର୍ଷ ଯାକ ପଠାଇ ପାରୁଛନ୍ତି। ତାପରେ ଆମର ଯୋଉ ପ୍ରାକୃତିକ ଚାଷ ରହିଛି ଆମର ସୁଭାଷ ପାଲଙ୍କରଙ୍କ ପ୍ରାକୃତିକ ଚାଷ ନ୍ୟାଚୁରାଲ ଫାର୍ମିଂ, ସେଥିରେ ହିମାଚଳର ଯେଉଁ ମହିଳାମାନେ, କେବଳ ହିମାଚଳରେ 90,000 ମହିଳା ସେଥିରେ ଚାଷ କରି ଜୀବାମୃତ

0: ପଞ୍ଚାମୃତ କୁ ବ୍ୟବହାର କରି ପ୍ରାକୃତିକ ଚାଷରେ ଆଗେଇ ଯାଇଛନ୍ତି, ଯୋଉଟା ଗୋଟେ ଗୋଟେ ସଫଳତାରେ ଆଉ ସେମାନେ ଭାରତ ସରକାରଙ୍କ ତରଫରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି। ଯଦି ଆମେ ଓଡ଼ିଶା ଆଉ ବିହାର କଥା କହିବା, ତାହେଲେ ଓଡ଼ିଶା ଆଉ ବିହାରରେ ଛତୁ ଚାଷ, ପାଳ ଛତୁ ଚାଷ ଆଉ ଧିଙ୍ଗିରି ଚାଷ ସେମାନେ କଣ କରିଛନ୍ତି ନା, ଗୋଟେ କୃତ୍ରିମ ଉପାୟରେ କଣ୍ଟ୍ରୋଲ ଏନଭାରମେଣ୍ଟରେ ଘର ଭିତରେ ଆଦ୍ରତା 80-90% ରଖିକି, ତାପମାନ ରଖିକି ଚାଷ କରିକି ଆଗକୁ ଯାଇଛନ୍ତି। ଓଡ଼ିଶାରେ ବି ଦେଖିବେ କିଛି ମହିଳା ଚାଷୀ ସାଫ୍ରନ୍ ଭଳି ତାକୁ ଏୟାର କଣ୍ଡିସନ ରୁମ୍ ଭିତରେ ଚାଷ କରିକି 15-16 ଲକ୍ଷ ବର୍ଷକୁ ଇନକମ୍ କରୁଛନ୍ତି। ଆନ୍ଧ୍ରପ୍ରଦେଶ ତେଲେଙ୍ଗାନାରେ ବି କିଛି ମହିଳା ଚାଷୀ ସେମାନେ କଣ କଲେ ନା, ପ୍ଲାଷ୍ଟିକ ଟ୍ରେରେ ଖାଲି ଚାରା ଉତ୍ପାଦନ କଲେ, ରୋଡ୍ରେ ନର୍ସରୀ ଯୋଉଟାକୁ କୁହାଯାଏ, ସେମାନେ ଖାଲି ଚାରା ଉତ୍ପାଦନ ବିଭିନ୍ନ ମାନେ ଫଳ ପନିପରିବାର ଚାରା ଉତ୍ପାଦନ କରି ସେମାନେ ପାଖ ରାଜ୍ୟକୁ ବି ପଠାଇଲେ। ତ ସଫଳତା କହିଲେ ଏମିତି ତ ଅନେକ ହବ, କିନ୍ତୁ ତନ୍ମଧ୍ୟରୁ ଏଇ କିଛି ସଫଳତା ଯୋଉଟାକି ଅନ୍ୟ ଆମ ଓଡ଼ିଶାର ମହିଳା ଚାଷୀମାନଙ୍କୁ ନିଶ୍ଚିନ୍ତ ଭାବରେ ପ୍ରୋତ୍ସାହନ ଯୋଗାଇବ।
1: ଆଜ୍ଞା, ତେବେ ମ୍ୟାଡ଼ାମ୍ ଏଇଠି ତ ଆମର ଅନେକ ଚାଷୀ ଭଉଣୀଙ୍କର ଉଦାହରଣ ଦେଲେ, ସେମାନେ ବେଶ ଆଗକୁ ଆସିପାରିଛନ୍ତି। ତେବେ ମୁଁ ଗୋଟେ ଜିନିଷ ଏଇଠି କହିବାକୁ ଚାହିଁବି ଯେ ଆମେ ପ୍ରାୟ ସମସ୍ତେ ଲକ୍ଷ୍ୟ କରିଛେ ଗାଁ ଗାଁ ମାନଙ୍କରେ ଆମର ମହିଳାମାନେ ମଧ୍ୟ ଯେମିତି ଆଗକୁ ଗଲେଣି, ଏବେ ଆମେ ଦେଖୁଛେ ଯେ ସହରରେ ମଧ୍ୟ ଯେଉଁ ମହିଳାମାନେ ରହୁଛନ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ହଉ କିମ୍ବା ଅନ୍ୟାନ୍ୟ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ସେମାନେ ବେଶ ଆଗକୁ ଗଲେଣି। ତେବେ ଏଇଠି ଆପଣ ଗ୍ରାମୀଣ ମହିଳା ଏବଂ ଆମର ସହରାଞ୍ଚଳରେ ଚଳୁଥିବା ମହିଳାମାନଙ୍କୁ କଣ ଅଧିକ ବାର୍ତ୍ତା ଦେବେ?
0: ମୁଁ କହିବି, ଯେତେବେଳେ ଆମେ ଚାଷ କରୁଛନ୍ତି, ମାଟି ଦେଖେ ନାହିଁ କି ପୁରୁଷ ଜଣେ ଚାଷ କରୁଛି କି ଜଣେ ମହିଳା ଚାଷ କରୁଛି, ମାଟି ଦେଖେ କି କଠିନ ପରିଶ୍ରମ କିଏ କରିଛି, କିଏ ଯତ୍ନ ନେଇଛି, କିଏ ବୁଦ୍ଧି ଆଉ ନିପୁଣତା ଦେଇଛି। ତ ସେ ସବୁ ଜିନିଷ ଜଣେ ମହିଳା ଚାଷୀ କରିପାରିବ। ଆଜି ଏଇ ଆକାଶବାଣୀ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି, ଆମର ଗ୍ରାମୀଣ ମହିଳାମାନେ ଯେତିକି ଅଛନ୍ତି, ସେମାନେ ନିଜ କି ସହର ମହିଳାମାନେ ନିଜ ପାଖରେ ଥିବା କୃଷି ବିଜ୍ଞାନ କେନ୍ଦ୍ରକୁ ଯାଆନ୍ତୁ, କିମ୍ବା ଉଦ୍ୟାନ କୃଷିର ସମ୍ପ୍ରସାରଣ ଅଫିସରଙ୍କ ସହିତ ଦେଖା କରନ୍ତୁ, ଏଇ ମାସରେ କୋଉ ସ୍କିମ୍ ଅଛି, କଣ ସବସିଡି ଅଛି, କିମ୍ବା ଏହି ବର୍ଷ ପାଇଁ କଣ ଅଛି ସେ ବିଷୟରେ ଆଲୋଚନା କରନ୍ତୁ। ଆପଣ ଯଦି ଜଣେ ଆଗକୁ ଉଠିବେ, ଯଦି ଜଣେ ମହିଳା ସ୍ୱାବଲମ୍ବୀ ହେବେ, ନାହିଁକି ଗୋଟେ ଗାଁ ଆଗକୁ ଯିବ, ଗୋଟେ ଦେଶ ପ୍ରଗତିର ପଥରେ ଆଗେଇ ଯିବ। ଆଉ କହିବି, ସହରାଞ୍ଚଳ ଯେଉଁ ମହିଳାମାନେ ଅଛନ୍ତି, ସେମାନେ ଅଳ୍ପ ଜାଗାରେ ନୂଆ ନୂଆ ଯେଉଁ ଜ୍ଞାନକୌଶଳକୁ ନେଇ ହାଇଡ୍ରୋପୋନିକ ଆକ୍ୱାପୋନିକରେ ଚାଷ ହେଇପାରୁଛି, ସେସବୁ କରିକି ବହୁତ ଏଣ୍ଟରପ୍ରେନର ବାହାରିଛନ୍ତି। ଏବେ ଆପଣ କୃଷି ମହିଳା ନାହିଁ, ଜଣେ କୃଷି ଉଦ୍ୟୋଗୀର ପରିଚୟ ନେଇକି ଠିଆ ହୁଅନ୍ତୁ ଆଉ ନିଜର ସ୍ୱପ୍ନ ସାକାର କରନ୍ତୁ।
1: ଯାହା ହଉ, ବହୁତ ଭଲ କଥାଟିଏ କହିଲେ ମ୍ୟାଡ଼ାମ୍। ଆମର ଯେତେ ଭଉଣୀମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ନିଶ୍ଚିତ ଭାବରେ ସେମାନେ ଏହାଦ୍ୱାରା ଶୁଣିକି ବେଶ ଉପକୃତ ହେଇଥିବେ। ଆଉ ଖାସ କରିକି ଯଦି ଆମର ମହିଳାମାନେ କିଛି ଚାଷ କରିବାକୁ ଚାହୁଁଛନ୍ତି କିମ୍ବା ଭବିଷ୍ୟତରେ ଭଲ ଉଦ୍ୟୋଗୀ ହେବା ପାଇଁ ଚାହୁଁଛନ୍ତି, ଏଥିପାଇଁ ମଧ୍ୟ ସରକାରଙ୍କ ତରଫରୁ ବହୁତ ପ୍ରକାର ପ୍ରୋତ୍ସାହନ ରହିଛି। ତା ସହିତ ଆପଣଙ୍କର ଯଦି କିଛି ଏ ବିଷୟରେ ଅସୁବିଧା ରହୁଛି ବା ସମସ୍ୟା ରହୁଛି, ନିଶ୍ଚିତ ଭାବରେ ଆମର ବିଶେଷଜ୍ଞ ମହାଶୟ ରହୁଛନ୍ତି, ସେମାନଙ୍କ ପାଖକୁ ଯାଆନ୍ତୁ। ଏବଂ ଯାହା ବି କିଛି ସମସ୍ୟା ରହିଛି, ନିଶ୍ଚିତ ଭାବରେ ଆମର ମହିଳାମାନେ ବା ଭଉଣୀମାନେ ଏହିସବୁ ସମସ୍ୟାର ସମାଧାନ କରନ୍ତୁ। ତେବେ ଯାହା ହଉ ମ୍ୟାଡ଼ାମ୍, ବହୁତ ଭଲ ଲାଗିଲା ଆଜି ଆପଣଙ୍କ ସହିତ ଏ ବିଷୟରେ ଅଧିକ ଆଲୋଚନା କରିକି, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡ଼ାମ୍।
0: ନମସ୍କାର, ଧନ୍ୟବାଦ।
2: ବୁଝିଲୁ ମା, ଆଲୋଚନାଟି ବହୁତ ଭଲ ଲାଗିଲା। ବାସ୍ତବରେ ଆମର ବିଶେଷଜ୍ଞ ମହୋଦୟା ଏଇ ଉଦ୍ୟାନ କୃଷି ମାଧ୍ୟମରେ କିଭଳି ଭାବରେ ମହିଳାମାନେ ଆଗକୁ ଯାଇପାରିବେ ସେ କଥା ବୁଝେଇ କହିଛନ୍ତି। ଉଦ୍ୟାନ କୃଷିରେ ବହୁତ କିଛି ସମ୍ଭାବନା ରହିଛି, ତେଣୁ ଆମେ ସୁନ୍ଦର ଭାବରେ ଆଗେଇ ଯିବା ଦରକାର।
1: ହଁ, ତାହେଲେ ଠିକ ଅଛି। ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି ସରକାରଙ୍କର ଆଉ ଗୋଟିଏ ବିଜ୍ଞାପନ ରହିଛି, ଶୁଣିବା କି ନାହିଁ?
2: ଚାଲ ଶୁଣିବା।
1: ହଁ।

0: କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଭାରତ ସରକାର।
1: ଶୁଣିଥିଲେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ଥିଲେ ସୋନାଲି ପଢିଆରୀ ଏବଂ ପ୍ରକାଶ କୁମାର ରଥ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ। କଥାଚିତ୍ର ରହିଛି ବୋଲୋରାମ। ତା ପୂର୍ବରୁ ଶୁଣି ନିଅନ୍ତୁ ବିଜ୍ଞାପନ ବିରତି।
2: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
5: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।
4: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
6: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
1: ଶୁଣୁଥିଲେ ବିଜ୍ଞାପନ ବିରତି। ବର୍ତ୍ତମାନ ଶୁଣନ୍ତୁ ସୁନିଧି ଚୌହାନଙ୍କର ବୋଲରାମ କଥାଚିତ୍ରରୁ ଏହି ଗୀତଟି।

ଗୀତଟିରେ କଣ୍ଠଦାନ କରିଥିଲେ ଅଦନାନ ଶାମୀ ଏବଂ ତୁଳସୀ କୁମାର। କଥାଚିତ୍ର ରହିଥିଲା କଣ୍ଟ୍ରାକ୍ଟ। ପରେ ପରେ କଥାଚିତ୍ର ରହିଛି ହମାରୀ ଅଧୁରୀ କାହାନୀ। କଣ୍ଠଦାନ କରିଛନ୍ତି ଅମୀ ମିଶ୍ରା।

0: ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ

0: ଶୁଣିଥିଲେ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ ମୁମ୍ବାଇ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ଆରମ୍ଭ କରୁଛୁ। ସାହିତ୍ୟ ସୁଧାର ପୁନଃ ପ୍ରସାରଣ ଉପସ୍ଥାପନାରେ ଅଛନ୍ତି ସଂଘମିତ୍ରା ପଟ୍ଟନାୟକ ଏବଂ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ଶ୍ରୋତା ବନ୍ଧୁ ନମସ୍କାର, ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା ପରିସରକୁ ସ୍ୱାଗତ ଜଣାଉଛି। ଉପସ୍ଥାପନାରେ ମୁଁ ସଂଘମିତ୍ର ପଟ୍ଟନାୟକ। ଆଜିର କାର୍ଯ୍ୟକ୍ରମରେ ଶୁଣିବେ କବି ସୁରେଶ ସାଗର ଓ କବୟତ୍ରୀ ଶୈଳଭମା ମହାପାତ୍ରଙ୍କର କିଛି କବିତା। ବର୍ତ୍ତମାନ ସମ୍ପାଦକୀୟ ମଣିଷର ମନରେ ଯେତେବେଳେ ଭାବନାର ଢେଉ ଉଠେ, ଅନୁଭୂତିର ଫୁଲ ଫୁଟେ ଓ କଳ୍ପନାର ପକ୍ଷୀ ଆକାଶ ଛୁଇଁ, ଠିକ୍ ସେତିକିବେଳେ ଜନ୍ମ ନିଏ କବିଟିଏ। ଆଉ ସେହି ଭାବନା ସବୁକୁ ନେଇ ସେ ଲେଖିଯାଏ କବିତା। ଶବ୍ଦ ଯେଉଁଠି ନିରବ ହୋଇଯାଏ, ସେଠାରେ ଭାବନା କଥା କହେ। ଆଉ ସେହି ଭାବନା ଯେତେବେଳେ କାଗଜ କଲମରେ ରୂପ ନିଏ, ସେତେବେଳେ ଜନ୍ମ ନିଏ ଏକ ସୁନ୍ଦର କବିତା। ତେବେ ଏହି କବିତା କ'ଣ? କେହି କହନ୍ତି ଏହା ହୃଦୟର ବ୍ୟଥା, ତ କେହି କହନ୍ତି ଏହା ପ୍ରକୃତିର ସୌନ୍ଦର୍ଯ୍ୟ। କିନ୍ତୁ ପ୍ରକୃତରେ କବିତା ହେଉଛି ଜଣେ କବିର ଆତ୍ମାର ଆଳାପ। କବି ହେଉଛି ସେହି ଯାଦୁଗର ଯିଏ ସାଧାରଣ ଶବ୍ଦରେ ମଧ୍ୟ ଜୀବନ ଭରିଦିଏ। କବିର ମାତ୍ର ଦୁଇ ଧାଡ଼ିର କବିତା ମଣିଷ ଆଖରେ ଲୁହ ଆଣିଦିଏ, ଯେଉଁଠି ଦୁନିଆର ବଡ଼ ବଡ଼ ବାକ୍ୟ ମଧ୍ୟ ସଫଳ ହୋଇପାରେନି, ମନରେ ବିଦ୍ରୋହର ନିଆଁ ମଧ୍ୟ ଜାଳିପାରେ କବିତା। ତେବେ କବିତା ହେଉଛି ମନୁଷ୍ୟ ହୃଦୟର ସବୁଠାରୁ କୋମଳ, ସୁନ୍ଦର ଏବଂ ଶକ୍ତିଶାଳୀ ଅଭିବ୍ୟକ୍ତି। ଏହା କେବଳ କିଛି ଶବ୍ଦର ସମାହାର ନୁହେଁ, ବରଂ ଏହା ଆତ୍ମାର ଏକ ଆଳାପ। ଯେତେବେଳେ ମଣିଷର ଭାବନା ଏବଂ ଅନୁଭୂତି ସାଧାରଣ କଥାବାର୍ତ୍ତାର ସୀମା ପାର କରିଯାଏ, ସେତେବେଳେ ସେହି ଅକୁହା କଥାକୁ ପ୍ରକାଶ କରିବା ପାଇଁ କବିତାର ଜନ୍ମ ହୁଏ। ମଣିଷ ମନରେ ଯେତେବେଳେ ଅତ୍ୟଧିକ ଆନନ୍ଦ, ଗଭୀର ଦୁଃଖ, ପ୍ରେମ କିମ୍ବା କ୍ରୋଧ ଜାଗ୍ରତ ହୁଏ, ସେତେବେଳେ ସେହି ଭାବନାଗୁଡ଼ିକ ଶବ୍ଦର ରୂପ ନେଇ କବିତା ଭାବରେ ପ୍ରକାଶ ପାଆନ୍ତି। ଗଦ୍ୟ ବା ସାଧାରଣ ଲେଖାରେ ଗୋଟିଏ କଥାକୁ ବୁଝାଇବା ପାଇଁ ବଡ଼ ବଡ଼ ଅନୁଚ୍ଛେଦ ଲେଖିବାକୁ ପଡ଼େ, କିନ୍ତୁ କବିତାର ବୈଶିଷ୍ଟ୍ୟ ହେଉଛି ଏହା ଖୁବ୍ କମ୍ ଶବ୍ଦ ମଧ୍ୟରେ ସମଗ୍ର ବ୍ରହ୍ମାଣ୍ଡର ଭାବନାକୁ ବ୍ୟାଖ୍ୟା କରିପାରେ। କବିତାର ପ୍ରତିଟି ଧାଡ଼ି ପଛରେ ଏକ ଗଭୀର ରହସ୍ୟ କିମ୍ବା ବାର୍ତ୍ତା ଲୁଚିଥାଏ, ଯାହା ଶ୍ରୋତା ବା ପାଠକର ହୃଦୟକୁ ସିଧାସଳଖ ଭାବେ ଆନ୍ଦୋଳିତ କରିପାରେ। କବିତା କେବଳ ଏକ ଚିନ୍ତାଧାରା ନୁହେଁ, ଏହା ଏକ କଳା। ଏଥିରେ ଛାନ୍ଦ, ଲୟ, ତାଳ ଏବଂ ଅଳଙ୍କାରର ବ୍ୟବହାର କରାଯାଏ। ପ୍ରାଚୀନ ଓଡ଼ିଆ କବିତାରେ ଶବ୍ଦର ଚମତ୍କାରିତା ଏବଂ ସଙ୍ଗୀତମୟତା ଦେଖିବାକୁ ମିଳୁଥିଲା। ଆଧୁନିକ କବିତା ଯଦିଓ ମୁକ୍ତ ଛନ୍ଦରେ ଲେଖାଯାଉଛି, ତଥାପି ଏହାର ଅନ୍ତର୍ନିହିତ ସ୍ୱର ଶ୍ରବଣ ମଧୁର। କବିତା କେବଳ ପ୍ରେମ କିମ୍ବା ପ୍ରକୃତିର ବର୍ଣ୍ଣନାରେ ସୀମିତ ନୁହେଁ, ଏହା ସମାଜର ବାସ୍ତବତାକୁ ମଧ୍ୟ ଦେଖାଏ। କବି ନିଜ କଲମ ମାଧ୍ୟମରେ ଅନ୍ୟାୟ, ଅତ୍ୟାଚାର ଏବଂ

0: ପୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ। ସେଥିପାଇଁ କୁହାଯାଏ, ଯେଉଁଠି ନ ପହଞ୍ଚେ ରବି ସେଠି ପହଞ୍ଚେ କବି। ସୂର୍ଯ୍ୟଙ୍କ କିରଣ ଯେଉଁ ଅନ୍ଧକାର କୋଣକୁ ଯାଇପାରେ ନାହିଁ, କବିର ଦୃଷ୍ଟି ଏବଂ ଭାବନା ସେଠାରେ ପହଞ୍ଚିପାରେ। କବିତାର ରୂପ ବହୁତ ବ୍ୟାପକ। ଏହା କାହା ପାଇଁ ପ୍ରାର୍ଥନା, କାହା ପାଇଁ ଦେଶଭକ୍ତିର ପ୍ରେରଣା, କାହା ପାଇଁ ପ୍ରେମର ଅଭିବ୍ୟକ୍ତି, ତ କାହା ପାଇଁ ଜୀବନର ଦର୍ଶନ। ଯଦି ସଂକ୍ଷେପରେ କହିବା, ତେବେ କବିତା ହେଉଛି ମଣିଷକୁ ଅଧିକ ସମ୍ବେଦନଶୀଳ ଏବଂ ମାନବୀୟ କରିବାର ଏକ ମାଧ୍ୟମ। ଯେପର୍ଯ୍ୟନ୍ତ ଏ ପୃଥିବୀରେ ଲୁହ, ହସ, ପ୍ରେମ ଏବଂ ଅନୁଭୂତି ରହିଥିବ, ସେହି ପର୍ଯ୍ୟନ୍ତ କବିତା ଚିରଜୀବନ୍ତ ହୋଇ ରହିଥିବ। କବିତା କେବଳ ଶବ୍ଦର ସମାହାର ନୁହେଁ, ଏହା ହୃଦୟର ଅନୁଭବ ଓ ସମାଜର ପ୍ରତିଛବି। କବି ହେଉଛନ୍ତି ସେ ଯେ ସମାଜର ସମ୍ବେଦନଶୀଳ ଦର୍ପଣ, ଆଉ କବିତା ସାଜି ତାଙ୍କ ହୃଦୟର ଭାଷା। କବି ନିଜର ଅନୁଭବ, ଭାବନା, ସ୍ୱପ୍ନ ଓ ସମାଜର ବାସ୍ତବ ଚିତ୍ରକୁ ଶବ୍ଦରେ ସଜାଇ କବିତାର ରୂପ ଦିଏ। କବିତା କେବେ ପ୍ରେମର ସୁଗନ୍ଧ ବିଛାଇ ଦିଏ, କେବେ ପ୍ରକୃତିର ସୌନ୍ଦର୍ଯ୍ୟକୁ ଆଖି ଆଗରେ ଆଣିଦିଏ, ତ ଆଉ କେବେ ସମାଜ ବିରୁଦ୍ଧରେ ପ୍ରତିବାଦର ସ୍ୱର ମଧ୍ୟ ଉଠାଏ। କବି କଲମରୁ ଝରି ପଡ଼ୁଥିବା ପ୍ରତ୍ୟେକ ଶବ୍ଦ ତା ପାଠକର ହୃଦୟକୁ ସ୍ପର୍ଶ କରେ। ତେଣୁ କୁହାଯାଇପାରେ, କବି ହେଉଛନ୍ତି କଳ୍ପନାର କାରିଗର, ଆଉ କବିତା ହେଉଛି ତାଙ୍କ ସୃଷ୍ଟିର ସୁନ୍ଦର ଅଳଙ୍କାର। ସେ ସମୁଦ୍ରକୂଳିଆ ଝିଅ, ଢେଉ ସହ ତାର ଗଭୀର ସମ୍ପର୍କ, ବାଲିରେ ଲେଖିପାରି ସେ ସ୍ୱପ୍ନର କାହାଣୀ, ପବନରେ ବାରିପାରି ଜୀବନର ସୁଗନ୍ଧ, ଅସ୍ତଗାମୀ ରବିର ସୁନେଲି କିରଣରେ ସମୁଦ୍ର ଜଳରାଶି ସହ ତା ଆଖି ବି ଚମକି ଉଠେ। କିନ୍ତୁ ସୁନାମି କିମ୍ବା ବାତ୍ୟା ତାକୁ ଚମକାଇ ପାରେନି। ପୂର୍ଣ୍ଣିମା ଚାନ୍ଦର ରୂପା କିରଣରେ ସେ ତା ଗଭାକୁ ବି ବାନ୍ଧିପାରେ, କିନ୍ତୁ ବାନ୍ଧିପାରେନି ସମୁଦ୍ରର ଢେଉରେ ନାଚି ଉଠୁଥିବା ତା ମନ। ଅଶାନ୍ତ ସାଗରର ତରଙ୍ଗାୟିତ ଢେଉ ଶାନ୍ତ କରିଦିଏ ତା ଭିତରର କୋଳାହଳକୁ, ଆୟତ କରିପାରେ ସେ ତା ମନକୁ। ସେ ସମୁଦ୍ରକୂଳିଆ ଝିଅ। ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଶୁଣିବା ଆଜିର କାର୍ଯ୍ୟକ୍ରମର ପ୍ରଥମ କବିତା, କବି ସୁରେଶ ସାଗରଙ୍କର ସମୁଦ୍ରକୂଳିଆ ଝିଅ।
1: ମୋର କବିତା ସମୁଦ୍ରକୂଳର ଝିଅ। ତନ୍ତ୍ରୀ ଛିଣ୍ଡିଗଲା ପରେ ଯେମିତି ବୀଣାର ସ୍ୱର ହଜିଯାଏ, ସେମିତି କଥା କହୁ କହୁ ହଠାତ୍ ଚୁପ୍ ହେଇଯାଏ ସମୁଦ୍ରକୂଳର ଝିଅ। ତନ୍ତ୍ରୀ ଛିଣ୍ଡିଗଲା ପରେ ଯେମିତି ବୀଣାର ସ୍ୱର ହଜିଯାଏ, ସେମିତି କଥା କହୁ କହୁ ହଠାତ୍ ଚୁପ୍ ହେଇଯାଏ ସମୁଦ୍ରକୂଳର ଝିଅ। ବୋଧ ହୁଏ କାଲି ରାତିରେ ଥକି ପଡ଼ିଥିଲା ପବନ, ସେଇଥିପାଇଁ ତ ଆସ୍ତେ ଆସ୍ତେ ବହୁଥିଲା। ବୋଧ ହୁଏ କାଲି ରାତିରେ ଥକି ପଡ଼ିଥିଲା ପବନ, ସେଇଥିପାଇଁ ତ ଆସ୍ତେ ଆସ୍ତେ ବହୁଥିଲା, ଯେମିତି ଦିନ ତମାମ ଖଟି ଖଟି କ୍ଳାନ୍ତ ହୋଇପଡ଼େ ମିସେସ୍ ଆଚାର୍ଯ୍ୟ। ଆଉ ପବନ ଛୁଁ ନଥିଲା ବୋଲି ଖୁବ୍ ଶାନ୍ତ ଥିଲା ସମୁଦ୍ର। ତଥାପି ମୁଁ ଦେଖୁଥିଲି ତା କଥାକୁହା ନୀଳ ଆଖି କେମିତି କବାଡ଼ି ଖେଳୁଥିଲା ଢେଉର ଉପତ୍ୟକାରେ। ହାତରୁ ଉଡ଼ିଯାଇଥିବା ଭାଗ୍ୟ ରେଖାକୁ କିଛି କରିନପାରି ଜଡ଼କା ହୋଇ ଚାହିଁ ରହିଥିବା ଭାଗ୍ୟ ଛଡ଼ା ପରି ମୁଁ ଚାହିଁ ରହିଥିଲି। ହାତରୁ ଉଡ଼ିଯାଇଥିବା ଭାଗ୍ୟ ରେଖାକୁ କିଛି କରିନପାରି ଜଡ଼କା ହୋଇ ଚାହିଁ ରହିଥିବା ଭାଗ୍ୟ ଛଡ଼ା ପରି ମୁଁ ଚାହିଁ ରହିଥିଲି ତା ଅଙ୍ଗ ପ୍ରତ୍ୟଙ୍ଗର ଚଞ୍ଚଳତାକୁ। ଏପଟେ ଓଦା ହୋଇ ସାରିଥିଲା ମୋ ମେସେଞ୍ଜର ବକ୍ସ ତାରି ପାଣି ଛିଟିକାରେ। ଚମ୍ପାବଣର ବାତାବରଣ ପରି ତା ଦେହର ସୁଗନ୍ଧ କେତେବେଳେ ମହକି ଉଠୁଥାଏ ଜାଣିପାରୁନଥାଏ ଯେତେବେଳେ ତା ସହ କଥା ହେଉଥାଏ। ମଝିରାତିରେ ଦୋହଲି ଦୋହଲି ଗତି କରୁଥିବା ରେଳଗାଡ଼ି ପରି ସେ ହଲି ହଲି ଗୀତ ଗାଉଥାଏ। ହୁଏତ ଜାଣୁନଥିବ ତା ଘଞ୍ଚ କେଶରାଶି କେମିତି ଲହଡ଼ି ଭାଙ୍ଗୁଥାଏ। ଭାରି ବିଚିତ୍ର ସେ ସମୁଦ୍ରକୂଳର ଝିଅ କେମିତି ଜାଣିପାରେ କେଜାଣି ମୋ ଅଭିମାନର ଶାନ୍ତ ପହର ଚୁପଚାପ ଆଙ୍ଗୁଠି ପୁରାଏ ମୋ ବାର୍ତ୍ତା ପେଳିରେ, ଆଉ ହାଲକା ଛୁଆଁରେ କୁତୁକୁତେଇ ହସାଏ। ଚୁପଚାପ ଆଙ୍ଗୁଠି ପୁରାଏ ମୋ ବାର୍ତ୍ତା ପେଳିରେ, ଆଉ ହାଲକା ଛୁଆଁରେ କୁତୁକୁତେଇ ହସାଏ, ନିଜେ ହସେ କୁରୁଡ଼ି ଉଠେ।

0: ଭାବେ ଭାବେ ମୁଁ ବହୁଥର ଭାବେ ପଳାୟନ କରିବି, ମୁଁ ବହୁଥର ଭାବେ ପଳାୟନ କରିବି ତା ବନ୍ଧୁତ୍ୱର ପରିଧି ଭିତରୁ, ଆଉ ଝଡ଼ି ପଡ଼ିଥିବା ଧୂମକେତୁ ପରି ହଜେଇ ଦେବି ମୋ ଠିକଣା। ଅଥଚ ଠିକ୍ ସେତିକି ବେଳେ ହିଁ ମୋ ହାତଗୁଡ଼ ଅଚଳ ହୋଇଯାଏ, ମୋ ହାତଗୁଡ଼ ଅଚଳ ହୋଇଯାଏ, ଅଚଳ।
1: ପୃଥିବୀର କୋହ ସବୁ ବାଷ୍ପୀଭୂତ ହୋଇ ଗଚ୍ଛିତ ହୁଏ ଆକାଶ ବକ୍ଷରେ, ଯେତେବେଳେ ସେ କୋହର ଓଜନ ବଢ଼ିଯାଏ ଧରି ରଖିପାରେ ନା ଆକାଶ, ଆପେ ଝରିଯାଏ ବର୍ଷା ହୋଇ। ସେମିତି କିଛି ସ୍ୱପ୍ନ ଯାହା ବାସ୍ତବତାର ରୂପ ନେଇପାରେ ନା, ଆଉ ସ୍ୱପ୍ନ ହୋଇ ହୃଦୟର କେଉଁ ଏକ କୋଣ ରହିଯାଏ, କିନ୍ତୁ ନା ସେ ସମ୍ପୂର୍ଣ୍ଣ ହଜିପାରେ ନା ମରିପାରେ, ଜୀବିତ ଥାଏ ଗୁମୁରି ଗୁମୁରି କେବେ କେବେ କାନ୍ଦି ପକାଏ। ସେ ସ୍ୱପ୍ନମାନେ ଅଣନିଶ୍ୱାସୀ ହୋଇଯାଆନ୍ତି, ବାଟ ଖୋଜନ୍ତି, ଶେଷରେ ସେମାନଙ୍କ ସହ କ'ଣ ଘଟେ? ଚାଲନ୍ତୁ ଶୁଣିବା କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କର କବିତା ମେଘରେ ମେଘରେ, ଆଉ ଖୋଜିବା ଏ ପ୍ରଶ୍ନର ଉତ୍ତର।
2: କବିତାର ଶୀର୍ଷକ ମେଘରେ ମେଘରେ। ମେଘଖଣ୍ଡେ ଆକାଶରେ ଭାସିଲେ ବେକ ଭାଙ୍ଗି ଅନାଏସିଲୁ, ଅନ୍ୟମନସ୍କ ହେଉ ହେଉ ଓଦା ସରସର କବିତା ପହଞ୍ଚିଯାଏ ଛତା ଧରି ହାତରେ। ହାତରେ ଥାଏ ଛତା, ସିଲୁ ଓଦା ହୋଇଯାଏ, ଜୀବନ ବତୁରି ଯାଏ, ଖରା ଦେବ ବୋଲି ଗମୁରା ସ୍ୱପ୍ନକୁ ପେଢ଼ିରୁ ଫିଟଉ ଫିଟଉ କବିତା ପହଞ୍ଚିଯାଏ ପୁଣି ଥରେ, ଆସ୍ତେ ଆଉଁସି ଦିଏ ଜଖମକୁ, ଅଗଣାକୁ ଟାଣି ନିଏ ମେଘ ଦେଖିବାକୁ। ତଥାପି ସଞ୍ଜ ଆସିନଥାଏ, ତଥାପି ସଞ୍ଜ ଆସିନଥାଏ, ପବନ ଉଡ଼େଇ ନିଏ ସିଲୁକୁ ମେଘର ଘରକୁ। ବେକ ଭାଙ୍ଗିବାକୁ ପଡ଼େନି ତାକୁ, ବେକ ଭାଙ୍ଗିବାକୁ ପଡ଼େନି ତାକୁ, ମେଘ ମିଳିଯାଏ ହାତ ବଢ଼େଇଲେ, ଆଖି ବନ୍ଦ କଲେ ଥାଏ ମେଘ, ଆଖି ଖୋଲିଲେ ଥାଏ ମେଘ, ଗଛରେ ଘସି ହେଇ ପାହାଡ଼କୁ ଛୁଇଁଯାଏ ମେଘ, ମେଘ ମେଘ ମେଘ ମେଘରେ ଭିଜିବ ବୋଲି ସିଲୁ ଅଣ୍ଡାଳେ କବିତାକୁ, ମେଘରେ ଭିଜିବ ବୋଲି ସିଲୁ ଅଣ୍ଡାଳେ କବିତାକୁ, ନଥାଏ କବିତା ହାତରେ ଛତା ନେଇ ଯାଇସାରିଥାଏ ଅନେକ ଦୂର, ହାତରେ ଛତା ନେଇ ଯାଇସାରିଥାଏ ଅନେକ ଦୂର, ଖୋଜୁଥାଏ ଅନ୍ୟ ଗୋଟେ ମନସ୍କ ମହ୍ଲାର, ଖୋଜୁଥାଏ ଅନ୍ୟ ଗୋଟେ ମନସ୍କ ମହ୍ଲାର।
1: ବାସ୍ତବରେ ସ୍ମୃତିମାନଙ୍କ ପାଖରେ ଅନେକ କ୍ଷମତା ଥାଏ, ସେମାନେ ଆନାମନା କରିଦିଅନ୍ତି। ତ କେତେବେଳେ ଯେଉଁ ଦୁନିଆରେ ଆମେ ଉପସ୍ଥିତ ଥାଉ ସେଠୁ ଆମକୁ ଛଡ଼ାଇ ଅନ୍ୟ ଏକ ଦୁନିଆରେ ପହଞ୍ଚେଇବାର କ୍ଷମତା ମଧ୍ୟ ସେଇ ସ୍ମୃତିମାନଙ୍କ ମଧ୍ୟରେ ଥାଏ। ଆଉ ସ୍ମୃତି ସବୁ ଗଢ଼ିଦିଅନ୍ତି, ଗଢ଼ିଥାନ୍ତି ଏମିତି କିଛି ଅନୁଭୂତି, ଆଉ ସେଇ ଅନୁଭୂତିମାନ ଯେତେବେଳେ ଅଣାୟତ ହୋଇଉଠନ୍ତି ହାତର ଲେଖନୀ, ସେତିକି ବେଳେ ହିଁ ତୀବ୍ର ହୋଇଯାଏ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କବିତା ଶୁଣନ୍ତୁ, କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କ ରଚିତ କବିତା
2: କବିତାର ଶୀର୍ଷକ ସ୍ମୃତି ସିଲୁପାଲ। କାହାର ସ୍ମୃତି ଏମିତି ଆନମନା କରାଏ ଯେ କଳାପଟାରେ ଅଟକିଯାଏ ଚକ୍ ଧରା ହାତ, ଥମକି ଛିଡ଼ା ହୋଇ ହଠାତ୍ ସେ କହିଦିଏ, ଆଜି ଏତିକିରେ ଥାଉ ପିଲେ ତମେ ସବୁ ବୁଝିଲ କି ନାହିଁ, ଏବଂ ପିରିୟଡ଼ ନସରୁଣୁ, ଏବଂ ପିରିୟଡ଼ ନସରୁଣୁ ଚୁପଚାପ ବସିଯାଏ ସିଏ ଚୌକିର ପଛବାଡ଼େ ମୁଣ୍ଡକୁ ଢଳେଇ। କାହାର ସ୍ମୃତି ଏମିତି ଆଚ୍ଛନ୍ନ କରେ, କାହାର ସ୍ମୃତି ଏମିତି ଆଚ୍ଛନ୍ନ କରେ ଯେ ସାମ୍ନାର କଥା କୁହା ଅନେକ ଆଖିକୁ ଚାହିଁ ମଧ୍ୟ ଭୁଲିଯାଏ ସିଲୁପାଲ, ସିଏ ଏଠି ସିଲୁ ଦିଦି ଶହ ଶହ ପିଲାଙ୍କର, ତା'ର ବି ସ୍ୱତନ୍ତ୍ର ପ୍ରଶସ୍ତି ଷ୍ଟାଫ୍ଙ୍କ ଭିତରେ, ସିଏ କାଳେ ରେଗୁଲାର ଭାରି ସିନ୍ସିଅର, ଅଥଚ କାହାର ସ୍ମୃତି ତାକୁ ଅନ୍ୟମନସ୍କ କରାଏ କାହାର। ଶ୍ରେଣୀର ଝର୍କା ଦେଇ ଉଦାସ ଆଖିରେ, ଶ୍ରେଣୀର ଝର୍କା ଦେଇ ଉଦାସ ଆଖିରେ ସିଲୁ ଚାହେଁ ଆକାଶକୁ ସବୁଜ ପୃଥିକୁ, ଶ୍ରେଣୀର ଝର୍କା ଦେଇ ଉଦାସ ଆଖିରେ ସିଲୁ ଚାହେଁ ଆକାଶକୁ ସବୁଜ ପୃଥିକୁ, ଏବଂ ଭାବି ହୁଏ ଜୀବନ ବୋଲି କୁହାଯିବ ଏମିତି ଚାହିଁବା, ଓ ଚାହିଁ ଚାହିଁ ନିର୍ବିକାରେ ଆଖି ବୁଝିବାକୁ, ଭାବନାରେ ଭଟ୍ଟା ପଡ଼େ, ଭାବନାରେ ଭଟ୍ଟା ପଡ଼େ, ଖେଳ ଛୁଟି ଘଣ୍ଟି ଶବ୍ଦେ ସିଲୁ ଆସେ ଶ୍ରେଣୀରୁ ବାହାରି, ଏବଂ ଆସିବା ବେଳେ ଚାହିଁ ରହେ ସ୍କୁଲର ପଡ଼ିଆକୁ, ପଡ଼ିଆର ପ୍ରଜାପତି ସେମାନଙ୍କ ସ୍ୱପ୍ନବର୍ତ୍ତୀ ସବୁଜ ହସକୁ, ହଠାତ୍ ସିଲୁ ଅନୁ

0: ଅନୁଭବ କରେ, ମନଟିଏ ମରୁ ମରୁ ବଞ୍ଚି ଯାଉଛି, ଫୁଲଟିଏ ଝରୁ ଝରୁ ଡାଳରେ ଯାଉଛି ଲାଖି, ବିଞ୍ଚି ଦେଉଛି ଜୀବନର ହସ, ଚେନ୍ନାଏ ଧୂସର ପୃଥିବୀ ଉଲ୍ଲସିତ ହେଇ ଗାଇଯାଉଛି ଫଗୁଣର ଗୀତ। ଶିଲୁପାଲ ମନେ ମନେ ହାତ ଯୋଡ଼େ, ସ୍ୱଗତୋକ୍ତି କରେ ସମୟକୁ, ଏମିତି ସୁଖକୁ ମୋର ନିଅନା ଛଡ଼ାଇ, ଏମିତି ସୁଖକୁ ମୋର ନିଅନା ଛଡ଼ାଇ, ଯେମିତି ନେଇଥିଲ ଥରେ ମୋ ଆପଣାର ପ୍ରତ୍ୟୟଟିକୁ, ମୋ ଜୀବନ ମଧୁର ସ୍ୱପ୍ନକୁ, ମୋ ଜୀବନ ମଧୁର ସ୍ୱପ୍ନକୁ।
1: ପ୍ରେମ ଯେଉଁଠି ଅଭିମାନ ସେଇଠି, ଆଉ ଅଭିମାନ ସେଇଠି ଥାଏ ଯେଉଁଠି ଅଧିକାର ଥାଏ। ଅଧିକାର ଜାହିର କରିବା ବେଶୀ ସହଜ ହୋଇଯାଏ ଯଦି ସେଠି ଉଚିତ ସମ୍ମାନ ମିଳେ। ରାଗ ରୁଷା ମାନ ଅଭିମାନ ସବୁ ସୁନ୍ଦର ଲାଗେ ଯଦି ସମ୍ପର୍କରେ ପ୍ରେମ ଥାଏ। କିନ୍ତୁ ଯଦି ସ୍ୱାଭିମାନରେ ଆଞ୍ଚ ଆସେ, ତେବେ ନିଜ ଏକଲାପଣ ସହ ବି ପ୍ରେମ ହୋଇଯାଏ, ଆଉ ସେ ଏକାକିତ୍ୱରେ ବି ଗୋଟିଏ ଅଲଗା ପ୍ରକାରର ଖୁସି ମିଳେ। ତେବେ ଚାଲନ୍ତୁ ଶୁଣିବା ପରବର୍ତ୍ତୀ କବିତା, ସୁରେଶ ସାଗରଙ୍କର ଆଜି କାହିଁକି।
2: ଦ୍ୱିତୀୟ କବିତାର ଶୀର୍ଷକ ଆଜି କାହିଁକି। ଦ୍ୱିତୀୟ କବିତାର ଶୀର୍ଷକ ଆଜି କାହିଁକି। ଆଜି କାହିଁକି ବଗିଚା ସାରା ଏତେ ଫୁଲ, ଏତେ ଏତେ ପ୍ରଜାପତି। ଆଜି କାହିଁକି ବଗିଚା ସାରା ଏତେ ଫୁଲ, ଏତେ ଏତେ ପ୍ରଜାପତି। ଥରକୁ ଥର କୁହାଟ ଛାଡ଼ୁଛି ମୋ ଏକାକିତ୍ୱର ପକ୍ଷୀ। ଆଜି କାହିଁକି ଏତେ ଅସହାୟ ମୋ ପୁରୁଷାକାର। ଆଜି କାହିଁକି ଏତେ ଅସହାୟ ମୋ ପୁରୁଷାକାର। ଅପହୃତ ସୈନିକଟିଏ ପରି ଅବୟବରେ ଏତେ ନିସ୍ତେଜତା। କେଉଁଠି ବି ସ୍ଥିର ରହୁନି ଧ୍ୟାନ, କେଉଁଠି ବି ସ୍ଥିର ରହୁନି ଧ୍ୟାନ। ଲାଗୁଛି ତମେ ହିଁ ଗିରଫ କରିଛ ମୋ ନିର୍ଜନ ଏକାଗ୍ରତା। ଆଜି କାହିଁକି ଏରୁଣ୍ଡି ପାଖରେ ନଈ ବଢ଼ିର ଇସାରା। ଆଜି କାହିଁକି ଏରୁଣ୍ଡି ପାଖରେ ନଈ ବଢ଼ିର ଇସାରା। ଜାଣୁଛି କାଲି ରାତି ତମାମ ତମେ ତରଳି ଯାଇଛ, ଆଉ ଢାଳି ହେଇଛ ମୋ ଇଲାକା ସାରା। ଶୋଇପାରି ନଥିବା ତମ ନିଦ ଆଉ ସ୍ୱପ୍ନ ସବୁ ଦେଖ କେମିତି ଛଟପଟ ହେଉଛନ୍ତି ଏ ପାଣି ସାରା। ଆଜି କାହିଁକି, ଆଜି କାହିଁକି ମୋ କୋଠରୀ ଭାରି ବଡ଼ ବିଚିତ୍ର ଲାଗୁଛି। ଅଧା ଅଧି ଅନ୍ଧାର, ଆଉ ଅଧା ଜହ୍ନ ରାତି। ଆଜି କାହିଁକି ମୋ କୋଠରୀ ଭାରି ବଡ଼ ବିଚିତ୍ର ଲାଗୁଛି। ଅଧା ଅଧି ଅନ୍ଧାର, ଆଉ ଅଧା ଜହ୍ନ ରାତି। ଗୋଟିଏ ଆଖିରେ ନିଦ, ଆଉ ଆର ଆଖିରେ ତମକୁ ଦେଖୁଛି। ଜାଣିପାରୁନି କେତେବେଳେ ରାତି, କେତେବେଳେ ସକାଳ ପାହୁଛି। ଜାଣିପାରୁନି କେତେବେଳେ ରାତି, ଆଉ କେତେବେଳେ ସକାଳ ପାହୁଛି। ଆଜି କାହିଁକି ତମ ଦୀର୍ଘ ନିରବତା ମୋତେ କାଠହଣା ପରି ହାଣୁଛି। ଛାତିର କୋରଡ଼ ଅକ୍ତିଆର କରି ହୃଦୟକୁ ଟିକ୍ ଟିକ୍ କରୁଛି। ଯୁଆଡ଼େ ବି ଯାଉଛି, ମୁଁ ଯୁଆଡ଼େ ବି ଯାଉଛି, ତମ କୁଆଁରୀ ଅଭିମାନ ସବୁଠି ମୋ ବାଟ ଉଗାଳୁଛି। ଆଜି କାହିଁକି, ଆଜି କାହିଁକି ଏ ଆରଣ୍ୟକ ଦେହକୁ ଅଳ୍ପ ଛୁଇଁ ବହିଯାଉଥିବା ଚୈତାଳୀ ପରି କେବଳ ଧାଡ଼ିଏ କହି ଚୁପଚାପ ରହୁଛ, ଅପେକ୍ଷାରେ ଭାଙ୍ଗି ରୁଜି ଗଲା ପରେ ଶେଷକୁ ମୋତେ ହିଁ ଦୋଷାରୋପ କରି ବସୁଛ, ମୋତେ ହିଁ ଦୋଷ ଦେଉଛ, ମୋତେ ହିଁ।
1: କିଛି ଅସଜଡ଼ା ସ୍ୱପ୍ନ, ଅସୁମାରୀ ଆଶା, ଅଜସ୍ର ଭଲ ପାଇବା, ସମ୍ମାନ ଆଉ କଷ୍ଟ ଦେଉଥିବା କିଛି ବାସ୍ତବତା, ଏସବୁ ଏକ ଦାମ୍ପତ୍ୟ ଜୀବନର ଉପାଦାନ। ଦାମ୍ପତ୍ୟ ଜୀବନୀରେ ମୋର ଅର୍ଥ ବଦଳିଯାଏ, ଆମେ ଶବ୍ଦର ବ୍ୟବହାର ବେଶୀ ବଢ଼ିଯାଏ। କେବେଦିନେ ଅଚିହ୍ନା ଥିବା ମଣିଷ ଦ୍ୱୟ ସମୟ ସୁଅରେ ଅତି ପରିଚିତ ସାଥୀ ପାଲଟି ଯାଆନ୍ତି, ତାହା ଜଣାପଡ଼େ ନା। ବାସ୍ତବରେ ସମୟ ସବୁ ଠିକ୍ କରିଦିଏ। ଦାମ୍ପତ୍ୟ ଜୀବନରେ ସମ୍ମାନ, ପ୍ରେମ, ସ୍ନେହ, ତା ସହ ରାଗ ରୁଷା ବି ଥାଏ, ଏସବୁ ପରେ ବି ପ୍ରେମ ଜିତିଯାଏ। ଚାଲନ୍ତୁ ଶୁଣିବା ଶୈଳବାଳା ମହାପାତ୍ରଙ୍କର କବିତା ଦାମ୍ପତ୍ୟ।
0: କବିତା ଦାମ୍ପତ୍ୟ। ପଟ୍ଟଚିତ୍ର ପରି ସୁନ୍ଦର କାନ୍ଥଟିଏ, ପଟ୍ଟଚିତ୍ର ପରି ସୁନ୍ଦର କାନ୍ଥଟିଏ, ମାଟି ଲିପା ଝୋଟି ପକା, କାନ୍ଥରେ ଥାଏ ଠଣାଟିଏ, କାନ୍ଥରେ ଥାଏ ଠଣାଟିଏ, କାରୁକାର୍ଯ୍ୟମୟ ଓ ଅତୀବ ସୁନ୍ଦର। ଗୃହସ୍ଥ ବାହାରୁ ଆସିଲେ ରଖିଦିଅନ୍ତି ସେଠି ନିଜ ବ୍ୟକ୍ତିଗତ ବ୍ୟବହାରର ଚିଜ, ସେଫ୍ଟି ପିନ୍ଠୁ ସୁନାମୁଦି ଯାଏ ମିଳେ ସେଇଠୁ, ଯାହା ରଖିଦେଇଥାନ୍ତି ଘର ଲୋକେ କାମର ତରତରରେ ବେଳ ଅବେଳରେ। ଠଣା ଥାଏ, ଠଣା ଥାଏ,

0: ଅନ୍ଧାରିଆ ଦିଶୁଥାଏ ଦିନସାରା, ରାତିକୁ ଜଳେ ସେଠି ଦୀପଟେ, ନହେଲେ ଗୋଟେ ଡିବିରି, ବିଞ୍ଚୁଥାଏ ମିଞ୍ଜି ମିଞ୍ଜି ଆଲୁଅ, ବିଞ୍ଚୁଥାଏ ମିଞ୍ଜି ମିଞ୍ଜି ଆଲୁଅ ସାରା ରାତି, ଯେଉଁଥିପାଇଁ ଘର ଲୋକେ କେହି କାହା ସାଙ୍ଗେ ପଡ଼ନ୍ତିନି ଝୁଣ୍ଟି, ସାରା ରାତି ଯେଉଁଥିପାଇଁ ଘର ଲୋକେ କେହି କାହା ସାଙ୍ଗେ ପଡ଼ନ୍ତିନି ଝୁଣ୍ଟି। ଅପ୍ରତ୍ୟୟ ଦୁଃଖର ସଂଜ୍ଞା ଖୋଜିଲା ବେଳେ ଲେଖା ହୋଇଥିଲା କେତେ ନାହିଁ କେତେ କବିତା। ଦୁଃଖର ସଂଜ୍ଞା ଖୋଜିଲା ବେଳେ ଲେଖା ହୋଇଥିଲା କେତେ ନାହିଁ କେତେ କବିତା। ଅଥଚ ଦୁଃଖର ସାମ୍ନାସାମ୍ନି ହୋଇଗଲା ବେଳେ ମନେ ଜମା ପଡ଼ୁନାହିଁ ଦୁଃଖ ପାଇଁ ଗୋଟେ ବି ଅନ୍ତରଙ୍ଗ ଭାଷା।
1: ଶ୍ରୋତବନ୍ଧୁ, କାର୍ଯ୍ୟକ୍ରମ ଶୁଣୁଛନ୍ତି ସାହିତ୍ୟ ଶୁଦ୍ଧା, ପ୍ରସାରିତ ହେଉଛି 103.4 ମେଗାହର୍ଜ ମାଧ୍ୟମରେ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କବିତା ଶୁଣନ୍ତୁ, କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କ ରଚିତ କବିତା ଅପ୍ରତ୍ୟୟ।
0: ଦୁଃଖ କି ଅଦ୍ଭୁତ ଋତୁ,

0: ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ସାହିତ୍ୟ ଶୁଦ୍ଧା, ପ୍ରସାରିତ ହେଉଛି 103.4 ମେଗାହର୍ଜ ମାଧ୍ୟମରେ। କାର୍ଯ୍ୟକ୍ରମରେ ପରବର୍ତ୍ତୀ କବିତା ଶୁଣନ୍ତୁ, କବୟିତ୍ରୀ ଶୈଳବାଳା ମହାପାତ୍ରଙ୍କ ରଚିତ କବିତା ଅପ୍ରତ୍ୟୟ।
1: ଦୁଃଖ କି ଅଦ୍ଭୁତ ଋତୁଟାଏ ସତେ, ଦୁଃଖ କି ଅଦ୍ଭୁତ ଋତୁଟାଏ ସତେ, ଛୁଇଁଦେଲେ ଝାଉଁଳି ଯାଏ ପୁଲକିତ ପ୍ରତ୍ୟୟର ଫୁଲ, କେଉଁ ଏକ ବିଷାଦରେ ଭାଙ୍ଗିଯାଏ କବୟତ୍ରୀ ସପନର ଘର। ଆଜି ତେଣୁ ଶ୍ରଦ୍ଧାର ପରିଧିଠାରୁ ସ୍ୱର୍ଗଦ୍ୱାର ଦୁଃଖରେ ଋତୁରେ ହଜି, ଜୀବନର ମୂଲ ଖୋଜେ ଅସହାୟା କବୟତ୍ରୀ, ବିକଳ ବ୍ୟକ୍ତିତ୍ୱ,
0: ବର୍ତ୍ତମାନ ଆମେ ପ୍ରାୟ ଆମ କାର୍ଯ୍ୟକ୍ରମର ଶେଷ ଭାଗରେ ଉପନୀତ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣିବା କବିତା କବି ସୁରେଶ ସାଗରଙ୍କର ନୀଳ ଆମନ୍ତ୍ରଣ।
2: ନୀଳ ଆମନ୍ତ୍ରଣ। ଆମ ଗାଁ ପାହାଡ଼ର ମଥାନରୁ କ୍ଷିପ୍ର ବେଗରେ ବହି ଆସୁଥିବା ଝରଣା ପରି ମୁଁ ଦୌଡ଼ି ଯାଉଥିଲି। ତମ ଅପେକ୍ଷାର ତୀର୍ଥଭୂମି ମୋତେ ବାରମ୍ବାର ଅଥୟ କରି ଟାଣି ନେଉଥିଲା। ତମ ହ୍ୱାଟ୍ସଅପ୍ର ଡାକରା ମାଧ୍ୟାକର୍ଷଣ ପରି ଫିଙ୍ଗି ଫୋପାଡ଼ି ଭସେଇ ନେଉଥିଲା ନଈବଢ଼ିର ସ୍ରୋତ ପରି। ଗତିର ସନ୍ତୁଳନ ଅଣାୟତ୍ତ ହେଲା ପରେ ଓଲଟା ପାଲଟା ମାଡ଼ି ଯାଉଥିବା ଘୂର୍ଣ୍ଣିଝଡ଼ ପରି ବାରମ୍ବାର ବିଗିଡ଼ି ଯାଉଥିଲା। ମୋର ଗତିଶୀଳତା ଛିଣ୍ଡି ଛିଣ୍ଡି ଯାଉଥିଲା ଧୈର୍ଯ୍ୟର ରକ୍ତ ପ୍ରବାହ ବାଟ ସାରା। ଅଧା ଆକାଶରେ ପହଁରୁଥିବା ଚେକାଏ ମେଘ କ୍ଳାନ୍ତ ହୋଇ ଭୂଇଁରେ କୋଚାଳି ହେଲା ପରି ଠପ୍ କରି ଅଟକିଗଲା ମୋ ଉଦ୍ବିଗ୍ନ ପାଦ ଦୁଇଟି ତମ ଦ୍ୱାର ମୁହଁରେ। ଏଇଠି କେଉଁଠି ହଜିଯାଇଥିବ ଭିଡ଼ ଭିତରେ ଏଇଆ ଭାବି ଘୁରି ଘୁରି ବୁଲୁଥାଏ ମୋ ଦୃଷ୍ଟିଶକ୍ତି ଚଞ୍ଚଳ ପ୍ରଜାପତି ପରି। ଅଚାନକ ତମେ ହାତ ଠାରିଲ ଶେଷଧାଡ଼ିର ନିର୍ଜନ କୋଣରୁ ଗୋଟେ ଟ୍ରାଫିକ୍ର ସବୁଜ ସଙ୍କେତ ପରି। ତମ ଆତ୍ମୀୟତା ଚୁମ୍ବକ ନା ଅନ୍ୟ କିଛି ମୁଁ ବୁଝିବା ପୂର୍ବରୁ କେତେବେଳେ ଲତ୍ କରି ବସିପଡ଼ିଲି ତମ ପାଖାପାଖି। କାଳକାଳରୁ ସ୍ଥିର ହୋଇ ରହିଥିବା ଗୋପନ ହ୍ରଦଟିଏ ପରି ତମେ ଗୁମ୍ ହୋଇ ବସିଥିଲ ଏକାନ୍ତରେ। ହଠାତ୍ ମୁଖରିତ ହେଲ ମୋ କାନ ପାଖରେ ତମ ଚୁପ୍ ଚୁପ୍ କଥା ହସର କଲ୍ଲୋଳ ମୋ ମୁହଁ ସାରା ତମ ନିଶ୍ୱାସର ମଳୟ, ସତେ ଯେମିତି ଧୂପକାଠିର ବାସ୍ନା।
0: କବିତା ହେଉଛି ମଣିଷ ମନର ସେହି ନିରବ ସ୍ୱର, ଯାହାକୁ ସବୁବେଳେ ଶବ୍ଦରେ କହି ହେବ ନାହିଁ। କେବେ ଏହା ଖୁସିର ହସ, ତ କେବେ ଅଭିମାନର ଲୁହ, କେବେ ପ୍ରେମର ସ୍ପନ୍ଦନ, ତ କେବେ ବିରହର ନିଶ୍ୱାସ। ସାହିତ୍ୟ ସମାଜକୁ ଆଲୋକ ଦେଖାଏ, ଆଉ କବିତା ସେଇ ଆଲୋକର ସବୁଠାରୁ ସୁନ୍ଦର ରୂପ। ଯେଉଁ ଶବ୍ଦ ମଣିଷର ହୃଦୟକୁ ଛୁଇଁଯାଏ, ସେହି ଶବ୍ଦ ହିଁ ଦିନେ କବିତା ହୋଇଯାଏ। ତେଣୁ କବିତା କେବଳ ପଢ଼ିବାର ବିଷୟ ନୁହେଁ, ଏହାକୁ ଅନୁଭବ କରିବାକୁ ପଡ଼େ, ମନରେ ସଞ୍ଚୟ କରିବାକୁ ପଡ଼େ। କାରଣ କବିତା ବଞ୍ଚିଥାଏ ମଣିଷର ଭାବନାରେ, ଆଉ ସେହି ଭାବନା ହିଁ ଆମ ସାହିତ୍ୟର ସତ୍ୟ ସୌନ୍ଦର୍ଯ୍ୟ। କୁହାଯାଏ ଆଶା ଅସୁମାରୀ, ତେବେ ସେହି ଅସୁମାରୀ ଆଶା ସମସ୍ତେ କ'ଣ ପୂରଣ କରିପାରନ୍ତି? କିଛି ଆଶା ଆଶାରେ ରହିଯାଏ, ଆଉ କିଛି ଆଶା ସଫଳତାକୁ ପାଇବା ପାଇଁ ନୂଆ ଏକ ପାହାଚ ଚଢ଼ିପାରେ। ସେମିତି ସବୁ ସ୍ୱପ୍ନ ବାସ୍ତବତାର ରୂପ ନେଇପାରନ୍ତିନି, କିଛି ସ୍ୱପ୍ନ ଆମ ଭିତରେ ରହିଯାଏ। ଠିକ୍ ଯେମିତି ମନରେ ଉଙ୍କି ମାରୁଥିବା ପ୍ରତ୍ୟେକ ଭାବନାକୁ ନେଇ ଆମେ ଲେଖିପାରେ ନା, କିଛି ଭାବନା ଆମ ମନ ଭିତରେ ଚାପି ହୋଇ ରହିଯାଏ, ଦରକାର ପଡ଼େ ତାକୁ ଉପଯୁକ୍ତ ସମୟ ଅବା ସୁଯୋଗ। ତେବେ ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ

କୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଦେଖା ହେବ ଆଉ ଏକ ନୂଆ ଅଧ୍ୟାୟରେ, ନୂଆ କିଛି ଗଳ୍ପ, କବିତା ଓ ଅତିଥିଙ୍କୁ ନେଇ। ସେତେବେଳେ ଯାଏଁ ଶୁଣୁଥାନ୍ତୁ କାର୍ଯ୍ୟକ୍ରମ ସାହିତ୍ୟ ସୁଦ୍ଧା। ନିଜ ଭିତରେ ଥିବା ସୃଜନଶୀଳତାକୁ ଦିଅନ୍ତୁ ନୂଆ ପରିଚୟ। ଭାବନା ସବୁକୁ ନିଜ ଭିତରେ ଚାପି ନ ରଖି କାଗଜ କଲମ ଧରି ତାକୁ ଉତାରି ଦିଅନ୍ତୁ, ରୂପ ଦିଅନ୍ତୁ ଗଳ୍ପ ଓ କବିତାର। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିଭଳି ଲାଗିଲା ମତାମତ ଦେବା ପାଇଁ ଭୁଲିବେ ନାହିଁ। ଆମକୁ ନିଜର ମତାମତ ଆପଣ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଆମ ଫୋନ୍ ନମ୍ବର 9437037892। ଆପଣ ଚାହିଁଲେ ନିଜର ମତାମତ ଆମକୁ ଚିଠି ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମ ଠିକଣା ସାହିତ୍ୟ ସୁଧା କାର୍ଯ୍ୟକ୍ରମ ମାର୍ଫତ ସହକାରୀ ନିର୍ଦ୍ଦେଶକ ଆକାଶବାଣୀ ପୁରୀ, ପିନ୍ 752001। ରହୁଛି, ନମସ୍କାର।

0: ଶୁଣୁଥିଲେ ସାହିତ୍ୟ ସୁଧା କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଉପସ୍ଥାପନରେ ଥିଲେ ସଂଘମିତ୍ର ପଟ୍ଟନାୟକ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ, କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
3: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା, ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
0: ଶୁଣୁଥିଲେ ବିଜ୍ଞାପନ ବିରତି। ବର୍ତ୍ତମାନ ଶୁଣନ୍ତୁ NSD ଆକାଶବାଣୀ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଶୁଣୁଥିଲେ NST ଆକାଶବାଣୀ ଦ୍ୱାରା ଏକ ବିଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ମାଧ୍ୟମରେ ବର୍ତ୍ତମାନ ଶୁଣନ୍ତୁ ବିଜ୍ଞାପନ ବିରତି।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆରମ୍ଭ କରୁଛୁ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଦାନ କରିଛନ୍ତି ସୁମିତା ଗରବଡ଼ୁ, ଗୀତ ରଚନା କରିଛନ୍ତି ସାଲବେଗ।

କାର୍ଯ୍ୟକ୍ରମର ଶେଷ ଗୀତରେ କଣ୍ଠଦାନ କରିଛନ୍ତି ବୃଦ୍ଧ ପ୍ରସାଦ ରାଓ। ଗୀତ ରଚନା କରିଛନ୍ତି ବୈଷ୍ଣବ ପାଣି।

ଶୁଣୁଥିଲେ ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ, ଏଇଠି ରଖୁଛୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ପରେ ପରେ ଇଂରାଜୀରେ ସମ୍ବାଦ। ପ୍ରସାରଣ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।

ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ଝଡ଼ରେ ଜଣଙ୍କର ଜୀବନ ଯାଇଛି। ଦେଗପଣ୍ଡି, ପାଣପୁର, ସଙ୍କାଇମୁଣ୍ଡି, କୃଷ୍ଣପ୍ରସାଦ, ମୋହନା, ପୁରୀ ଏହିସବୁ ସ୍ଥାନରେ ଅନେକ ପରିମାଣରେ ବୃଷ୍ଟିପାତ ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାମାନଙ୍କରେ ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ ବିଜୁଳି ଓ ପ୍ରବଳ ପବନ ସହିତ ବର୍ଷା ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ତେଣୁ ଏହିସବୁ ଜିଲ୍ଲାମାନଙ୍କୁ ହଳଦିଆ ଚେତାବନୀ ଅନ୍ତର୍ଗତ କରାଯାଇଛି। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:11:34। ଆଜିର ଅଧିବେଶନକୁ ଏଇଠି ଶେଷ କରୁଛୁ। ପୁଣି ଆପଣଙ୍କୁ ଅଭିବାଦନ ଜଣାଇବୁ ଆସନ୍ତାକାଲି ସକାଳ 5:00।